ଆକାଶବାଣୀ ଭବାନୀପାଟଣା ପରମେଶ୍ୱରଙ୍କୁ ଭକ୍ତି ପ୍ରଣତି ତଥା ଅଗଣିତ ଶ୍ରୋତାବନ୍ଧୁଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଶୁଭକାମନା ଜଣାଇ ଆରମ୍ଭ କରୁଛୁ ଆଜିର ପ୍ରଥମ ଅଧିବେଶନ। ଆଜି ମଙ୍ଗଳବାର 1948 ଶତାବ୍ଦୀ ଆଷାଢ଼ ମାସର ନବମ ଦିବସ ଜୁନ 30 ତାରିଖ 2026 ମସିହା। ଶ୍ରୋତାବନ୍ଧୁ ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ ମିଡିୟମ ୱେଭ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ମାଙ୍ଗଳିକ

ଆଜିର ଅନୁଚିନ୍ତା, କାହାକୁ ଡରାଅ ନାହିଁ, ସାହସ ଦିଅ, ଅପମାନିତ କରନି, ଶିଖାଇ ଦିଅ, ଅଭିମାନ କର ନାହିଁ, ସହିଯାଅ, ଗାଳି କର ନାହିଁ, ବୁଝେଇ ଦିଅ। ଏହା ହେଉଛି ଗୋଟିଏ ସୁନ୍ଦର ସ୍ୱଭାବର ଲକ୍ଷ।

ଏଥର ଭକ୍ତିଅର୍ଘ୍ୟଟି ବାଢ଼ିଛନ୍ତି ନିଜେ କଣ୍ଠରେ କୃଷ୍ଣଚନ୍ଦ୍ର ରାୟ। ଗୀତଟିକୁ ରଚନା କରିଛନ୍ତି ଦୁର୍ଗା ଚରଣ ପଟ୍ଟନାୟକ।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ବନ୍ଦନା ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାୟ 6:30 ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଦିବ୍ୟ ଚେତନା ଉପରେ ଆଧାରିତ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନା କରିଛନ୍ତି ସଚ୍ଚିଦାନନ୍ଦ ମଲ୍ଲିକ।

ପ୍ରଣାମ ଆପଣଙ୍କୁ। ମହର୍ଷି ଗୌତମଙ୍କ ଆଶ୍ରମରେ ମହାତାପସ ନାମଧାରୀ ଜୈନିକ ସିଦ୍ଧ ତପା ମୁନି ଥିଲେ। ତପସ୍ୟାରେ ସିଦ୍ଧିଲାଭ କରିଥିବାରୁ ସେ ଯାହା ଚାହୁଁଥିଲେ ତାହା କରିପାରୁଥିଲେ। ସେଦିନ ମହାତାପସ କୁଶାସନରେ ବସି ତପସ୍ୟାରେ ମଗ୍ନ ଥାନ୍ତି। ହଠାତ୍ ତାଙ୍କ ସମ୍ମୁଖରେ ଝଡ଼ି ପଡ଼ିଥିଲା ମୂଷାଟିଏ। ଅସଲ କଥା ହେଲା ଯେ ଏକ କାଉ ତାକୁ ଉଠାଇ ନେଇ ଉଡ଼ି ଯାଉଥିବା ବେଳେ ତା ମୁହଁରୁ ମୂଷାଟି ଖସି ପଡ଼ିଥିଲା ମୁନିଙ୍କ ସମ୍ମୁଖରେ। ମୂଷାଟି ପଡ଼ି ଛଟପଟ ହେବାକୁ ଲାଗିଥାଏ। ମୁନି ମୂଷାକୁ ଆଦରରେ ଉଠାଇ ନେଇ ତାର ଉପଚାର ଆରମ୍ଭ କରିଦେଇଥିଲେ। ମୂଷାଟି କ୍ରମଶଃ ସୁସ୍ଥ ହୋଇ ମୁନିଙ୍କର ଆଖପାଖରେ ଡିଆଁ ଡିଁ ଆରମ୍ଭ କରିଦେଲା। ମୁନିଙ୍କ ହୃଦୟରେ ମୂଷାଟି ପ୍ରତି ବିଶେଷ ଶ୍ରଦ୍ଧା ଥିଲା, ତେଣୁ ସେ ତାକୁ ସ୍ୱତନ୍ତ୍ର ଭାବରେ ରହିବାକୁ ଦେଇଥିଲେ। ମୂଷାଟି ଡିଆଁ ଡିଁ କରି ବାହାରକୁ ଚାଲିଯିବାରୁ ବିଲେଇ ତାକୁ ଉଦରସ୍ଥ କରିବା ପାଇଁ ପ୍ରୟାସ କଲା। ବିଲେଇ ଡରରେ ମୂଷା ସର୍ବଦା ଶଙ୍କାକୁଳ ଅବସ୍ଥାରେ ରହୁଥିଲା। ମୂଷାଟି ମନେ ମନେ ଭାବିଲା, ବିଲେଇ ଯୋଗୁଁ ଯଦି ବାହାରେ ସ୍ୱଚ୍ଛନ୍ଦରେ ବୁଲିବା ସମ୍ଭବ ହେଉନାହିଁ, କେତେ ଭଲ ହୁଅନ୍ତା ମୁଁ ଯଦି ବିଲେଇଟିଏ ହୋଇଯାଆନ୍ତି। ମୁନିଙ୍କୁ ନିବେଦନ କରି ନିଜ ମନ କଥା କହିଲା। ମୁନିଙ୍କ ମନରେ ମୂଷାଟି ପ୍ରତି ସ୍ୱତନ୍ତ୍ର ଶ୍ରଦ୍ଧା ଥିବାରୁ ସେ ତାଙ୍କୁ ତାହା ହିଁ କରିଦେଇଥିଲେ। ମୂଷାଟି ବିଲେଇ ହୋଇ ଏଣେତେଣେ ବୁଲିଲା, ହେଲେ କୁକୁର ଦୃଷ୍ଟିରେ ପଡ଼ିବାରୁ ସେ ବିଲେଇ ଉପରେ ଆକ୍ରମଣ କରିବାକୁ ଉଦ୍ୟତ ହେଲା। ବିଲେଇ ଭୟଭୀତ ହୋଇ ପ୍ରାଣ ବିକଳରେ ଧାଇଁ ଆସି ମୁନିଙ୍କ ଶରଣ ପଶିଲା। ମନେ ମନେ ଭାବିଲା, ଏବେ ମୋର ପ୍ରାଣ ଯାଇଥାନ୍ତା, ଭଲ ହୋଇଥାନ୍ତା ମୁଁ ଯଦି କୁକୁରଟିଏ ହୋଇଥାନ୍ତି। ସେଦିନ ବିଲେଇ ମୁନିଙ୍କୁ ନିଜର ଦୁଃଖ କାହାଣୀ ବର୍ଣ୍ଣନା କରି କହିଥିଲା, ବାବା, ମୁଁ ବାହାରକୁ ବାହାରିଲା ବେଳକୁ କୁକୁର ଆକ୍ରମଣ କରିବାକୁ ବାହାରୁଛି, ମୋତେ କୁକୁରଟିଏ କରିଦିଅନ୍ତୁ। ମୁନି ତାର ପ୍ରାର୍ଥନା ରକ୍ଷା କରି ତାହା ହିଁ କରିଦେଲେ। କୁକୁର ହେବା ପରେ ସେ ଭାବିଲା, ମୁଁ ନିର୍ଭୟରେ ବନ ପ୍ରଦେଶରେ ବିଚରଣ କରିବି। ହେଲେ ବିଡ଼ମ୍ବନା ଏଇଆ ଥିଲା ଯେ ଜଙ୍ଗଲରେ ବୁଲୁଥିବା ବାଘ ତାକୁ ଆକ୍ରମଣ କରିବାକୁ ବାହାରିବାରୁ ଭୟଭୀତ ହୋଇ କ୍ଷିପ୍ର ଗତିରେ ଆଶ୍ରମକୁ ପଳାଇ ଆସିଥିଲା। ଏବେ ମନକୁ ଆସିଲା, ବାଘ ସବୁଠାରୁ ବଳବାନ, ମୁଁ ଯଦି ବାଘଟିଏ ହୋଇଯିବି କାହାରିକୁ ଡରିବାର ଆଉ ନଥିବ। ମୁନିଙ୍କୁ ପ୍ରାର୍ଥନା କରି କହିଲା, ବାବା, ବାଘ ମୋଠାରୁ ବଳବାନ, ତାକୁ ଦେଖି ମୋତେ ଜୀବନ ବଞ୍ଚାଇବା ପାଇଁ ଧାଇଁବାକୁ ପଡ଼ିଥିଲା, ମୋତେ ବାଘଟିଏ କରିଦିଅନ୍ତୁ। ମୁନି ତାହା ହଁ କରିଦେଇଥିଲେ ଅଶେଷ ଦୟା ଥିବା କାରଣରୁ। ବର୍ଷା ଋତୁ ଥିଲା, ଅବିରାମ ବର୍ଷା ହେଉଥାଏ, ବର୍ଷା ହେତୁ ବାଘଟି ଶିକାର ପାଇନଥିଲା, ଫଳତଃ କିଛି ଦିନ ଭୋକିଲା ରହିଗଲା। କ୍ଷୁଧାରେ ବ୍ୟାକୁଳ ହେଉଥିବା ବେଳେ ମନକୁ ଆସିଲା ମୁନିଙ୍କୁ ଖାଇ ସେ କ୍ଷୁଧା ଉପଶମ କରିବା ପାଇଁ। ମୁନିଙ୍କ ସମ୍ମୁଖରେ ପହଞ୍ଚି ଲୋଭାତୁର ଦୃଷ୍ଟିରେ କହିଲା, ମୁଁ କିଛି ଦିନ ହେଲା ଭୋକିଲା ଅଛି, ତମକୁ ଖାଇ ଉଦର ଜ୍ୱାଳା ଶାନ୍ତ କରିବି। ତାର କଥାରୁ ମୁନି ଜାଣିପାରିଲେ ସେ ଶୀଘ୍ର ବାଘର ଉଦରସ୍ଥ ହେବାକୁ ଯାଉଛନ୍ତି। କ୍ରୋଧରେ ଅଗ୍ନିଶର୍ମା ହୋଇ ସିଦ୍ଧ

ପାମୁନି କହିଥିଲେ, ଆଚ୍ଛା ତାହେଲେ ତୁ ମୋତେ ମାରି ଖାଇବାକୁ ଚାହୁଁଛୁ ନା? ତୋ ପ୍ରତି ବିଶେଷ ଶ୍ରଦ୍ଧା କାରଣରୁ ତୋର ସବୁ ପ୍ରାର୍ଥନା ଗୋଟି ଗୋଟି କରି ପୂରଣ କରିଥିଲି। ତୁ ନୀଚ ଓ ଇତର ପ୍ରକୃତିର ଯେତେ ଉପକାର କଲେ ବି ନୀଚ ପ୍ରକୃତିର ପ୍ରାଣୀ ନୀଚତା ଛାଡ଼ିପାରେ ନାହିଁ। ଏବେ ଅଭିଶାପ ଦେଉଛି, ତୁ ପୂର୍ବ ଭଳି ମୂଷିକ ହୋଇଯା। ମନିଙ୍କର ତୁଣ୍ଡରୁ କଥା ନ ଶୁଣୁ ବାଘଟି ପୂର୍ବବତ୍ ମୂଷା ହୋଇଯାଇଥିଲା।

ଏତେ ସମୟ ଯାଏ ଶୁଣୁଥିଲେ କାର୍ଯ୍ୟକ୍ରମ ଚେତନା ଚିନ୍ତନ। ଉପସ୍ଥାପନ କରିଥିଲେ ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଖାଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା କରିଛନ୍ତି ସୁହାସ ମହାନ୍ତି।

0: ଶ୍ରୀକୃଷ୍ଣ କହିଲେ, ସତ୍ୟଯୁଗରେ ହଂସ ନାମରେ ଗୋଟିଏ ବର୍ଣ୍ଣ ମାତ୍ର ଥିଲା, ଓଙ୍କାର ଥିଲା ବେଦ, ଜନ୍ମ ମାତ୍ରେ ମଣିଷ ଥିଲା ସତ୍ୟଧର୍ମ ପର। ତ୍ରେତୟ ଯୁଗରେ ବିରାଟ ପୁରୁଷଙ୍କ ମୁଖ, ବାହୁ, ଉରୁ ଓ ପାଦରୁ ଯଥାକ୍ରମେ ଉତ୍ପନ୍ନ ହେଲେ ବ୍ରାହ୍ମଣ, କ୍ଷତ୍ରିୟ, ବୈଶ୍ୟ ଓ ଶୂଦ୍ରଗଣ, ଚତୁର୍ପର୍ଣ୍ଣ। ଚାରିଟି ଆଶ୍ରମ ବି ପ୍ରବର୍ତ୍ତିତ ହେଲା, ଯଥା ଗୃହସ୍ଥାଶ୍ରମ, ବ୍ରହ୍ମଚର୍ଯ୍ୟ, ବାନପ୍ରସ୍ଥ ଓ ସନ୍ନ୍ୟାସ। ଏହି ବର୍ଣ୍ଣ ଓ ଆଶ୍ରମରେ ପୁରୁଷମାନଙ୍କ ସ୍ୱଭାବ ଭିନ୍ନ ଭିନ୍ନ ହେଲା।
1: ଭଗବାନ ଉବାଚ ତ୍ରିସନ୍ଧ୍ୟା ସେବିବ ସ୍ନାହାନେ ଗାୟତ୍ରୀ ଜପିବ ମୌନେ ସାକ୍ଷାତେ ଗୁରୁ ଯେ ଈଶ୍ୱର ଗୁରୁଙ୍କୁ ନମଣିବ ନର ଗୁରୁଟି ସର୍ବଦେବମୟେ ମୁହିଁ ବସଇ ଗୁରୁ ଦେହେ ଏ ଘେନି ଗୁରୁ ଭଗବାନ ସେ ନୁହେଁ ମନୁଷ୍ୟ ସମାନ।

পূর্ণ নহে। যদি সে ব্রহ্মচারী জন ব্রহ্মলোকକୁ ଥିବ ମନ ଗୁରୁଙ୍କୁ ଦେହ ସମର୍ପଣ କରି ଶୁଝିବ ଗୁରୁ ଋଣ। ଅଗ୍ନିରେ ଗୁରୁରେ ଆତ୍ମାରେ ମୁଁ ଅଛି ସକଳ ଭୂତରେ।

ଏତେ ସମୟ ଶୁଣୁଥିଲେ କାର୍ଯ୍ୟକ୍ରମ ଶ୍ରୀମଦ୍ ଭାଗବତ ଆକାଶବାଣୀ ଭବାନୀପାଟଣା। ପରବର୍ତ୍ତୀ କାର୍ଯ୍ୟକ୍ରମ ସମ୍ବାଦ ସମ୍ବଲପୁରୀରେ ପରେ ପରେ ସମ୍ବାଦ ସଂସ୍କୃତରେ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ସମ୍ବଲପୁର ପରେ ପରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଗଲାକାଲି ମହାପୁରମାନେ 108 କରିଆ ସୁବାସିତ ପାଇନ୍ଥି ଗାଧିକରି ଜ୍ୱରେ ପଡ଼ିଛନ୍। ଆଇସାନୁ ଶ୍ରୀମନ୍ଦିର ଅଣସର ପିଣ୍ଡିନ ମହାପୁରମାନଙ୍କର ଗୁପ୍ତ ସେବା ଚାଲବା। ସେଡ଼େ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକିରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପଥି ଭକ୍ତମାନଙ୍କୁ ଦର୍ଶନ ଦେବେ। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କର ରିପୋର୍ଟ।
1: ଗତକାଲି ମହାପ୍ରଭୁଙ୍କୁ ମାନେ ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡିତ ହୋଇଛନ୍ତି ଏବଂ ଗତକାଲି ଗୋଟିପହଣ୍ଡିରେ ବିଜେ କରାଇବା ପରେ ଅନବସର ପିଣ୍ଡିରେ ମହାପ୍ରଭୁମାନଙ୍କର ଜ୍ୱର ଜନିତ ଉପଶମ ନେଇ ଦୈତାପତି ସେବକମାନେ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅ ପୂଜିତ ହେବେ। ସେପଟେ ଆଜିଠାରୁ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିବଦଳରେ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ଯୋଉ ବିଶ୍ୱାସ ରହିଛି, ସେଇ ବିଶ୍ୱାସ ଆଧାରରେ ଅଲାରନାଥଙ୍କ ନିକଟରେ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ।
0: ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ଆଇବା 4 ଆଉ 5 ତାରିଖ ଓଡ଼ିଶା ଗସ୍ତଥି ଆସୁଛନ୍। ଆଇବା 4 ତାରିଖ ସେ ବରଗଡ଼ଠାରେ 1750 କୋଟି ଟଙ୍କା ଖର୍ଚ୍ଚଥି ତିଆରି ଇଥାନଲ ପ୍ଲାଣ୍ଟ ଲୋକାର୍ପଣ କରିବାର ସହିତ ଗୋଟିଏ ସାଧାରଣ ସଭାଥି ଉଦ୍ବୋଧନ ଦେବେ। 5 ତାରିଖ ଦିନ ସମ୍ବଲପୁରଠାରେ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ତାର ଉତ୍ତରୁ ଗୋଟିଏ ଦଳୀୟ ସାଧାରଣ ସଭାଥି ବିଲ୍

ଯୋଗ ଦେବେ ବୋଲି ଜଣାପଡ଼ିଛି। ତାଙ୍କରି ଗସ୍ତ ସମିଆତି ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭାପତି ମନମୋହନ ସାମଲ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ରାଜ୍ୟର ବହୁତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ହୋଇଥିବା ବାଙ୍କୀ ପ୍ରଗତି ପରିଷଦର 6 ବାର୍ଷିକ ସମ୍ମିଳନୀଟି ଯୋଗ ଦେଇକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମ୍ ପାର୍ଟି ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଆଉ ଗୋଷ୍ଠୀ ବିକାଶ ପରିଷଦର ଭୂମିକାକେ ପ୍ରଶଂସା କରିଛନ୍। ଏ ଅବସରରେ ଭିନ୍ ଭିନ୍ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାର ସହିତ ସ୍କରଣିକା ଆଉ ବହି ଉନ୍ମୋଚିତ ହୋଇଛି। ସରକାରୀ ଆପ୍ ଜରିଏ ଯା ଆସ୍ ଆଉ ନାଗରିକ ସୁରକ୍ଷା ସେବା ଯୋଗାବାର୍ଥୀ ଓଡ଼ିଶା ଦେଶର ପହିଲା ରାଜ୍ୟ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ଟି ଗୋଟିଏ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇକରି ଇତାକେ ଦେଶର ପହିଲା ସରକାରୀ ସମନ୍ୱିତ ସୁରକ୍ଷା ଆଉ ଯା ଆସ୍ ପ୍ଲାଟଫର୍ମ ଭାବେ ତିଆରି କରାଯାଇଛି। ନୂଆ ମଡ୍ୟୁଲକେ ଓଡ଼ିଶା ପୁଲିସ ଆଉ ଜାତୀୟ ଜରୁରୀକାଳୀନ ସେବା 112 ସାଙ୍ଗେ ଯୋଡ଼ାଯାଇଛି, ଯେଉଁଥିର ଲାଗି ଜରୁରୀକାଳୀନ ପରିସ୍ଥିତି ଉପଭୋକ୍ତାମାନେ ରିଅଲ ଟାଇମ୍ ଲୋକେସନ ଆଧାରିତ ଆଲର୍ଟ ଜରିଏ ସାଙ୍ଗେ ସାଙ୍ଗ ପ୍ରଶାସନିକ ସାହାଯ୍ୟ ପାଇପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ନାଗରିକ ସୁରକ୍ଷା ସରକାରଙ୍କ ସବୁନୁ ବଡ଼ ପ୍ରାଥମିକତା ଆଏ, ଆଉ ପ୍ରଯୁକ୍ତି ବିଦ୍ୟା ଜରିଏ ସେବାକେ ଆଉ ସହଜ କରାଯିବା, ଆଇବା ଦିନେ ଇତାକେ ଦେଶର ପହିଲା ସରକାରୀ ସୁପର ଆପ୍ ବନାଯିବାରକେ ସରକାର ଲକ୍ଷ୍ୟ ରଖିଛନ୍। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବାବଦେ ଲୋକୁ ଜନାବାର ଲକ୍ଷ୍ୟଟି ଫି ବଛର ଆଜିର ଦିନକେ ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଉଛି। 2010 ଜୁନ୍ ମାସର 30 ତାରିଖ ପହିଲା ସାମାଜିକ ଗଣମାଧ୍ୟମ ଦିବସ ପାଳନ କରାଯାଇଥିଲା। ଏହାଦେ ପୃଥିବୀର 58% ନୁ ଅଧିକା ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ବେଳେ ଭାରତର 47% ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଗଲାକାଲ ହାଇଟେକ୍ ସର୍ଭେଥି ଜମି ରେକର୍ଡ ପରିଚାଳନା କାମର ଅଗ୍ରଗତି ବାବଦେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଉ ଅତିରିକ୍ତ ଶାସନ ସଚିବ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବୀର ମହାରାଜପୁର ଆଉ ଉଲୁଣ୍ଡା ତହସିଲର ରେକର୍ଡ ପରିଚାଳନାର ଅଗ୍ରଗତି ଆଉ କ୍ଷେତ୍ରୀୟ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟସ୍ତରୀୟ ଅଧିକାରୀ ଆଜି ସକାଳ ବେଳା ତର୍ଭା, ସୋନପୁର, ବିନକା ଓ ରାମପୁର ତହସିଲର କାମର ସମୀକ୍ଷା କରିବେ। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫରୁ କୃଷକ ବଜାରନ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକେ ସଫଲ କରିକିରି ଜିଲ୍ଲାକେ ଗୋଟିଏ ସମ୍ଭାବନା ଥିବାର ଶିଳ୍ପକେନ୍ଦ୍ର ବନାବା ଲାଗି ପ୍ରଶାସନର ପୂରା ସହଯୋଗ ରହିଛି ବୋଲି କହିଛନ୍। ଜୁଆନ ପିଢ଼ିକେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ଆଉ ମୁଖ୍ୟମନ୍ତ୍ରୀ SRIL ବାଗିର ଯୋଜନାର ସୁଯୋଗ ନେଇକରି ସ୍ୱାବଲମ୍ବୀ ହେବାରକେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ଜାଗାରୁ 100 ଅଧିକା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଆଉ ସମ୍ଭାବ୍ୟ ନିବେଶକମାନେ ଯୋଗ ଦେଇଥିଲେ। ପାଣିପାଗ, ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କ ସହିତ ରାଜ୍ୟର 23 ଜିଲ୍ଲାନ ଆଜି ଧୁକାଗଡ଼ି ବିଜୁଳି ମାରବାର ସହିତ ଜବର ପବନ ହେବାର ସମ୍ଭାବନା ରହିଛି। ଏତାର ସହିତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆରବଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02। ଜୁହାର।

ସମ୍ବଲପୁର ପରେ ଦିଲ୍ଲୀରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:09। ଆଜି ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ ସୂଚନା। ଚଳିତ ଅଧିବେଶନରେ ସକାଳ 7:25 ଶୁଣିବେ ଓଡ଼ିଆରେ ଆଲୋଚନା ସ୍ନାନ ମଣ୍ଡପେ ଗଜାନନ ଦେଶୀ ଆଲୋଚକ ପ୍ରସନ୍ନ କୁମାର ପାଢ଼ୀ। ଚାଷର କଥା ପ୍ରଚାର କରିବ ସକାଳ 7:40। 7:45 ଶୁଣିବେ ଓଡ଼ିଆ ଆଧୁନିକ ଗୀତ ଉପରେ ଆଧାରିତ କାର୍ଯ୍ୟକ୍ରମ ସଙ୍ଗୀତ ଲହରୀ। 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ ଆକାଶବାଣୀ କଟକ କେନ୍ଦ୍ରରୁ। କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହିସ ବିଳାସ ଶୁଣିପାରିବେ ସକାଳ 8:45। ସକାଳ 9:00 ଶୁଣିବେ ହିନ୍ଦୀ କଥାଚିତ୍ର ଗୀତ ଓ 9:30 ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ପ୍ରଚାର କରିବୁ ପୂର୍ବାହ୍ନ 10:10। ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଦିନ 12:30 ଶୁଣିବେ ରୂପକ ରଣବାଦ୍ୟରୁ ଗଣବାଦ୍ୟ। ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ପ୍ରଚାର କରିବୁ ଦିନ 2:45। ତୃତୀୟ ଅଧିବେଶନରେ ଆଜି ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ ଆକାଶବାଣୀ କଟକ କେନ୍ଦ୍ରରୁ। ଯୋ ଆଣିରେ ସିଧାସଳଖ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ ଶୁଣିବେ ସନ୍ଧ୍ୟା 5:30। ସନ୍ଧ୍ୟା 6:30 ଲୋକଗୀତ କ୍ରମରେ ଶୁଣିବେ ଘୁମରା ଗୀତ। ରାତ୍ର 7:25 ପ୍ରଚାର କରିବେ ଜିଲ୍ଲା ହାଲଚାଲ କ୍ରମରେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାଦ ରାତ୍ର 7:30। ରାତ୍ର 8:00 ଶୁଣିବେ ଦେଶବନ୍ଦନା। ହିନ୍ଦୀ ଭକ୍ତିଗୀତ ପ୍ରଚାର କରିବେ ରାତ୍ର 8:15। ସ୍ପୋର୍ଟସ୍ ସ୍କେନ୍ ରାତ୍ର 8:30। ସ୍ପଟ୍ଲାଇଟ୍ 9:15 ଓ 9:30 ମନି ଟକ୍ ଇନ୍ ମାରାଥନ୍। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବେ ଆକାଶବାଣୀ ଦିଲ୍ଲୀରୁ। ଅନୁରୋଧରେ ହିନ୍ଦୀ କଥା ଚିତ୍ର ଗୀତ ଶୁଣିବେ ରାତ୍ର 10:00। ରାତ୍ର 10:30 ପ୍ରଚାର କରିବୁ ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ସିତାର ବାଦନ। ଆକାଶବାଣୀ ଭବାନୀପାଟଣା ପରବର୍ତ୍ତୀ କାର୍ଯ୍ୟକ୍ରମ ଆଞ୍ଚଳିକ ସମ୍ବାଦ ପରେ ପରେ ଶୁଣିପାରିବେ ଆମର ସ୍ୱାସ୍ଥ୍ୟ ପରେ ପରେ ଶୁଣିବେ ସମ୍ବାଦ ଓଡ଼ିଆରେ ଆକାଶବାଣୀ କଟକ କେନ୍ଦ୍ରରୁ କିଛି କ୍ଷଣ ମଧ୍ୟରେ।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ ଟାଇମ୍ ଲୋକେସନ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର

0: ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ 1,22,00,000 ଟଙ୍କା ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 ଗ୍ରାମ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32ରେ।
1: ଆଜିତ ଆସନ୍ତୁ ଶୁଣିବା ଭେରିକୋସ୍ ପେନ୍। ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର।
2: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ। ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର। କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ। ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇ ପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରିପାରୁଥିବେ। ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ। ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ, ଫାଇଲେରିଆ ଗୋଡ଼ ରୋଗ, ବର୍ଜର୍ସ ରୋଗ ଏବଂ ଭାରିକସ୍ ଫେନ୍ସ ରୋଗ। ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ। ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ। ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ, ବହୁତ ଔଷଧ ଓ ଅପରେସନ୍ ଲାଗେ ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ। ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ। ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି। ଏପରି ରୋଗର ସାମାଜିକ, ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା। ଏହାକୁ ଭାରିକୋସ୍ ଫେନ୍ ବା ଭାରିକୋସ୍ ଅଲ୍ସର୍ କହନ୍ତି। ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି। ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚା ମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି। ଶିରା ଭିତରର ରକ୍ତଚାପ ଅଧିକା ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କେଉଁ ଦିଗକୁ ହେଉଛି ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନ ଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ମଝିରେ ମଝିରେ ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବା ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି

0: ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋଜ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ ଶିରା ହେଲେ ଆମେ କ'ଣ କରିବା, ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତାନ୍ତ ଆବଶ୍ୟକ। ଦିନବେଳେ ଏହାକୁ ନିଶ୍ଚୟ ପିନ୍ଧିବା ଦରକାର। ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ। ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ଆମର ସ୍ୱାସ୍ଥ୍ୟରେ ଭେରିକୋଜ ପେନ୍ ସମ୍ପର୍କରେ ଆଲୋଚନା କଲେ ଡାକ୍ତର କୈଳାଶ ଚନ୍ଦ୍ର ମହାପାତ୍ର, ଆକାଶବାଣୀ କଟକ। ସମୟ 7:15, ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାରୁ ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ

ଡିପିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି ବିବାହ ଛାଡ଼ପତ୍ର ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ ନ ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ୍ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରି ନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ୍ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତା ସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ 2 ଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ୍ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ ସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ୍ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ

0: ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।
1: ଏତେ ସମୟ ଯାଏଁ କାର୍ଯ୍ୟକ୍ରମ ଶୁଣୁଥିଲେ ଆକାଶବାଣୀ କଟକ କେନ୍ଦ୍ରରୁ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 7:25। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ ଓଡ଼ିଆରେ ଆଲୋଚନା। ଆଜିର ଆଲୋଚ୍ୟ ବିଷୟ ସ୍ନାନମଣ୍ଡପେ ଗଜାନନ ବିଷୟ। ଆଲୋଚନା କରିଛନ୍ତି ପ୍ରସନ୍ନ କୁମାର ପାଢ଼ୀ।

ଆଜି ସେହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୁଙ୍କ ସ୍ନାନ। ଜୟ ଜଗନ୍ନାଥ, ବନ୍ଦେ ପୁରୁଷୋତ୍ତମ। ଆଜି ସେହି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା, ମହାପ୍ରଭୁଙ୍କ ସ୍ନାନଯାତ୍ରା, ସ୍ନାନ ଉତ୍ସବ। ସ୍ନାନ ମଣ୍ଡପେ ପ୍ରଭୁଙ୍କର ଗଜାନନ ବେଶ, ତେଣୁ ସେ ହେଲେ ପୁରୁଷୋତ୍ତମ, ସେ ହେଉଛନ୍ତି ଦାରୁବ୍ରହ୍ମ, ସେ ହେଉଛନ୍ତି ସକଳ ଦେବତାଙ୍କର ଦେବ, ସେ ହେଉଛନ୍ତି ସମସ୍ତଙ୍କର ଆରାଧ୍ୟ ଶ୍ରୀ ଜଗନ୍ନାଥ ସ୍ୱାମୀ। ତେଣୁ ବ୍ରହ୍ମବ୍ରତ ପୁରାଣରେ କୁହାଯାଇଛି, ସକଳ ବେଦ ବେଦାନ୍ତରେ ଯେତେ ଶାସ୍ତ୍ର ଅଛି ସଂସାରେ, ସକଳେ ସେହି ଆତ୍ମମୂର୍ତ୍ତି ପୁରୁଷୋତ୍ତମଙ୍କୁ ବୋଲାନ୍ତି, ଶ୍ରୀ ଜଗନ୍ନାଥ ସେ ଅଣ୍ଟନ୍ତି, ସର୍ବପରମ ଆତ୍ମା ସେଟି। ତେଣୁ ସେ ହେଉଛନ୍ତି ସମସ୍ତ ବେଦ ବେଦାନ୍ତରେ ଯେତେ ଶାସ୍ତ୍ର ଅଛି ସମସ୍ତଙ୍କର ସେ ହେଉଛନ୍ତି ଆତ୍ମମୂର୍ତ୍ତି, ଆଉ ସେ ହେଉଛନ୍ତି ପୁରୁଷୋତ୍ତମ ଦାରୁ ବ୍ରହ୍ମ, ଆଉ ସେ ହେଉଛନ୍ତି ସେହି ମହାପ୍ରଭୁ ଜଗନ୍ନାଥ ସ୍ୱାମୀ, ଆଉ ସମସ୍ତଙ୍କର ସେ ପରମାତ୍ମା ପରମାତ୍ମା। ତେଣୁ ଭଗବତ ଗୀତାରେ କୁହାଯାଇଛି।

ଉତ୍ତମ ହେଉ। ତେଣୁ ଯସ୍ମାତ୍ କ୍ଷରାତୀତ, କ୍ଷର ଆଉ ଅକ୍ଷରକୁ ଯିଏ ତାର ଉପରେ ଅଛନ୍ତି ସେ ହେଉଛନ୍ତି ପୁରୁଷୋତ୍ତମ। ଦୁଇଟି ଲୋକ ଅଛି, ଗୋଟେ କ୍ଷର ଆଉ ଗୋଟେ ଅକ୍ଷର, କିନ୍ତୁ ଏ ଯେଉଁ କ୍ଷର କ୍ଷରାତୀତ ଯିଏ ସେ ହେଉଛନ୍ତି ପୁରୁଷୋତ୍ତମ। ଯୋ ମାମେବ ସମ୍ମୁଢ ଜାନାତି ପୁରୁଷୋତ୍ତମ ସହ ସର୍ବବିଦ୍ ମାଂ ସର୍ବଭାବେନ ଭଜତି ଭାରତ। ଆଉ ଯିଏ ମୋତେ ଏ ପୁରୁଷୋତ୍ତମ ବୋଲି ଜାଣିପାରେ ସେ କିନ୍ତୁ ମୋତେ ସର୍ବବିଦ୍ ଆଉ ସବୁପ୍ରକାର ଭାବରେ ସେ ମୋର ଭଜନା କରେ। ଏ ହେଉଛି ପୁରୁଷୋତ୍ତମ ଯୋଗର କଥା, ପ୍ରଭୁ କୃଷ୍ଣଚନ୍ଦ୍ରଙ୍କର କଥା। ତେଣୁ ଆହୁରି ମଧ୍ୟ କୁହାଯାଏ

ସେ ଭଜନ ମୂର୍ତ୍ତ ଭଗବାନ। ତେଣୁ ପୁରୁଷୋତ୍ତମ ସେ ହିଁ ଇଷ୍ଟ, ସେ ହିଁ ଆଚାର୍ଯ୍ୟ, ଆଉ ସେ ହିଁ ଗୁରୁ। ତେଣୁ ସେ ସବୁରି ଜୀବନଦଣ୍ଡ, ଆଉ ସେ ହିଁ କିନ୍ତୁ ସମସ୍ତଙ୍କ ଜୀବନ ମେରୁ, ଆଉ ସେ ହେଉଛନ୍ତି ସଭିଙ୍କର ଧାତା, ଯିଏ ଧାରଣ ପାଳନ ସେ କରିଛନ୍ତି, ସେ ବୈଶିଷ୍ଟ୍ୟ ପାଳି ଆପୁରମାଣ। ତେଣୁ ସେ ହେଉଛନ୍ତି ହିଁ ମଣିଷର ଭଜନମୂର୍ତ୍ତ ଭଗବାନ, ଆଉ ସବୁ ଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି। ତେଣୁ ଧର୍ମର ଅବଲମ୍ବନ ହେଲେ ସେ ବୈଶିଷ୍ଟ୍ୟ ପାଳି ଆପୁରମାଣ ଆଦର୍ଶ, ଅର୍ଥାତ୍ ଯିଏ ପ୍ରତ୍ୟେକଙ୍କୁ ତା'ର ବୈଶିଷ୍ଟ୍ୟ ଅନୁସାରେ ପୂରଣ କରିପାରନ୍ତି, ଆଉ ସେ ହିଁ ପୁରୁଷୋତ୍ତମ, ସେ ହିଁ ସେହି ଦାରୁ ପୁରୁଷୋତ୍ତମ। ତାଙ୍କ ଭିତରେ ଅଛି ସର୍ବଭାବ, ସର୍ବମତ, ସର୍ବପଥ, ସର୍ବବୈଶିଷ୍ଟ୍ୟ, ସର୍ବସ୍ୱାର୍ଥ, ସର୍ବପ୍ରୟୋଜନ, ସର୍ବପରିପୂରଣ।

ବୈଧି ସୁସମ୍ପୂର୍ଣ୍ଣ ସୁସଂହତ ସମାବେଶ। ତେଣୁ ସେ ପୁରୁଷୋତ୍ତମଙ୍କର ଆମେ ସବୁ ଶରଣ ନେବା, ସେଇ ପୁରୁଷୋତ୍ତମ ସେ ମହାପ୍ରଭୁଙ୍କ ସ୍ନାନ ପୂର୍ଣ୍ଣିମା ବା ଜ୍ୟେଷ୍ଠ ପୂର୍ଣ୍ଣିମା 108 ଗରାରେ ଜଳ ଲାଗି ତାଙ୍କର ମହାପ୍ରଭୁଙ୍କ ମହାସ୍ନାନ ହୁଏ, ସେଇ ଚତୁର୍ଦ୍ଧା ମୂର୍ତ୍ତିଙ୍କ ହୁଏ ପବିତ୍ର ଗଜାନନ ବେଶ, ସ୍ନାନ ମଣ୍ଡପରେ ଗଜବେଶ ବା ହାତୀବେଶ, ଦୁଇ ଭାଇ ବଳଭଦ୍ର ସ୍ୱାମୀ ଜଗନ୍ନାଥ ସ୍ୱାମୀଙ୍କ ଗଣପତି ବେଶ, ଗୋଟିଏ ଧଳା ହାତୀବେଶ, ଅନ୍ୟଟି କଳା ହାତୀବେଶ। ତେଣୁ ଭକ୍ତ କହେ

ଗ୍ରୀଷ୍ମ ତାପୁ ତରି ଦେହ ସନ୍ତୋଷ ଯେ। ତେଣୁ ଯେଉଁ ସ୍ନାନ ପୂର୍ଣ୍ଣିମାରେ ପ୍ରଭୁଙ୍କ ଏ ଅପୂର୍ବ ବେଶ, କିଏ ତାଙ୍କୁ ହାତୀ କହେ, କିଏ ପୁଣି ଗଣେଶ, ସେ ଯୋଗଦାନନ ମହାବିଘ୍ନ ନାଶକ ସେ ଅଗ୍ରପୂର୍ଯ୍ୟ ତାଙ୍କ କଥା କୁହେ। ତେଣୁ ତାଙ୍କର 108 ଗରାରେ ତାଙ୍କୁ ଶୀତଳ ଶୀତଳ କରାଯାଏ, ତାଙ୍କର ଦେହର ଉତ୍ତାପରେ ପ୍ରଭୁ ଦଗ୍ଧ ହେଉଛନ୍ତି। ଆଜି ସାରା ମଣିଷ ଜାତି ଉତ୍ତପ୍ତରେ କିଭଳି ଭାବରେ ଏ ଯେଉଁ ଉତ୍ତାପ ଭିତରେ ରହି ଦଗ୍ଧୀଭୂତ ହେଉଛନ୍ତି। ତେଣୁ ମହାପ୍ରଭୁଙ୍କ ସେ ଯଦି ପ୍ରଥମେ ଶୀତଳ ନ ହେବେ ତାହେଲେ କିଏ ବା କାହିଁକି ଶୀତଳ ହେବ। କ୍ଷତୃତୀୟା ଠାରୁ ତାଙ୍କର ଆରମ୍ଭ ହୁଏ ଚନ୍ଦନ ଯାତ୍ରା, ଗୋଟାଏ ବାହାର ଚନ୍ଦନ ଆଉ ଅନ୍ୟଟି ହେଲା ଭିତର ଚନ୍ଦନ। ସେଦିନ ମହାପ୍ରଭୁଙ୍କର ରଥର ମଧ୍ୟ କାର୍ଯ୍ୟ ଆରମ୍ଭ ହୁଏ, ଆଉ ମଧ୍ୟ ସେଦିନ ହୁଏ ଆରମ୍ଭ ହୁଏ ଗଜାନନ ବେଶର ସରଞ୍ଜାମ ବା ଆରମ୍ଭର ପ୍ରସ୍ତୁତି। ତେଣୁ ଦୁଇଟି ମଠରେ ଆରମ୍ଭ ହୁଏ, ଗୋଟିଏ ଗୋପାଳ ତୀର୍ଥ ମଠ, ଅନ୍ୟଟି ରାଘବ ଦାସ ମଠ। ତେଣୁ ଗୋପାଳ ତୀର୍ଥ ମଠରେ ପ୍ରଭୁ ବଳଦେବ ସ୍ୱାମୀ ଓ ସୁଦର୍ଶନଙ୍କ ପାଇଁ ପ୍ରସ୍ତୁତି ହୁଏ, ଆଉ ରାଘବ ଦାସ ମଠରେ ହୁଏ ମହାପ୍ରଭୁ ଶ୍ରୀ ଜଗନ୍ନାଥ ସ୍ୱାମୀଙ୍କ ଓ ମା ସୁଭଦ୍ରା ଦେବୀଙ୍କ ପାଇଁ ପ୍ରସ୍ତୁତି। ଏଠି ମା ସୁଭଦ୍ରାଙ୍କ ପାଇଁ ପଦ୍ମବେଶର ପ୍ରସ୍ତୁତି ହୁଏ। ଏଠି କହି ରଖେ ଯେ ଦୁଇ ଭାଇଙ୍କ ପାଇଁ ପବିତ୍ର ଗଜାନନ ବେଶ ଓ ମା ସୁଭଦ୍ରାଙ୍କ ପାଇଁ ପଦ୍ମବେଶର ପ୍ରସ୍ତୁତି ଆରମ୍ଭ ହୁଏ ପୃଥକ ଭାବେ ଦୁଇ ମଠରେ। ତେଣୁ ଦୁଇ ମଠରେ ପୃଥକ ଭାବେ ସୋଲୋ କାରିଗର, ଜଣେ ଦରଜୀ, ଜଣେ ଚିତ୍ରକର ରହି ନିଷ୍ଠାର ସହ ହବିଷାନ୍ନ ଗ୍ରହଣ କରି ଦୁଇ ପ୍ରଭୁଙ୍କ ତଥା ମାଙ୍କ ନିର୍ଦ୍ଦିଷ୍ଟ ମାପ ଓ ଉଚ୍ଚତାର ବେଶ ସରଞ୍ଜାମ ତିଆରି କରନ୍ତି। ଗୋଟିଏ ବେଶ ପାଇଁ ବିଭିନ୍ନ ରଙ୍ଗର କଳା, ଧଳା, ନାଲି, ନୀଳ ଆଦି ରଙ୍ଗର ପ୍ରାୟ 30 meters ଅଧିକ କପଡ଼ା ଲାଗେ। ତା ସହିତ ଧଳା ଭେଲଭେଟ୍ କପଡ଼ା, କଇଁଥ ଅଠା, ଜରି ଜମ୍ବୁରା, ବାଉଁଶ, କଦଳୀ ପାଟୁଆ ଆଦି ଲାଗିଥାଏ। ତେଣୁ ମହାପ୍ରଭୁଙ୍କ ପବିତ୍ର ସ୍ନାନ ପରେ ପ୍ରଭୁ ଧାରଣ କରନ୍ତି ସେ ପବିତ୍ର ଗଜାନନ ବେଶ। ଗଜପତି ମହାରାଜାଙ୍କ ଛେରା ପହଁରା ପରେ ସେବାୟତମାନେ ପ୍ରଭୁଙ୍କୁ ସଜେଇ ଦିଅନ୍ତି ସେ ଅପୂର୍ବ ଗଜାନନ ବେଶରେ। ପ୍ରଥମେ ସୁଦର୍ଶନଙ୍କ ପ୍ରସ୍ତୁତି ହୁଏ, ତାପରେ ପ୍ରଭୁ ବଳଭଦ୍ର ସ୍ୱାମୀଙ୍କ ଓ ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କୁ ସଜାଇ ଦିଅନ୍ତି ଗଜାନନ ବେଶରେ ବା ହାତୀ ବେଶରେ, ଓ ଶେଷରେ ମା ସୁଭଦ୍ରାଙ୍କୁ ପଦ୍ମ ବେଶରେ ସଜାଇ ଦିଅନ୍ତି। ଯେ ଶୁଣାଯାଏ 16th century ପର୍ଯ୍ୟନ୍ତ ମହାପ୍ରଭୁଙ୍କ ସ୍ନାନ ଉତ୍ସବ ହେଉଥିଲା ତାଙ୍କର ସେଇ ସ୍ୱବେଶ ବା ଦାରୁବ୍ରହ୍ମ ବେଶରେ। ଆଉ 17th century କିନ୍ତୁ ଆସନ୍ତି ଜଣେ ପ୍ରଚଣ୍ଡ ଭକ୍ତ ପ୍ରଭୁ ଗଜାନନଙ୍କର, ପ୍ରଭୁ ଗଣେଶଙ୍କର ଜଣେ ମହାଭକ୍ତ, ସେ ହେଉଛନ୍ତି ଗଣପତି ଭଟ୍ଟ। ସେ ଆସନ୍ତି ମହାରାଷ୍ଟ୍ରରୁ, ପ୍ରଭୁ ଗଣେଶଙ୍କ ଠାରୁ ସ୍ୱପ୍ନାଦେଶ ପାଇ ସେ ଆସନ୍ତି ଏ ଜଗନ୍ନାଥ ଧାମକୁ, ସେଠି ଗଜାନନ ରୂପ ଦେଖିବା ପାଇଁ ପ୍ରଭୁ ଜଗନ୍ନାଥଙ୍କ ଠାରେ। ତେଣୁ ସେ ଆସୁ ଆସୁ ଯେତେବେଳେ 8 ନଳା ଠାରେ ଦେଖନ୍ତି ଯେ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରି ପ୍ରସାଦ ହାତରେ ଧରି ଫେରୁଛନ୍ତି, ଏହା ଦେଖି ଗଣପତି ଭଟ୍ଟଙ୍କ ମୁଖ ମ୍ଲାନ ହୋଇଯାଏ। ତାଙ୍କର ଧାରଣା ଥିଲା ବ୍ରହ୍ମ ଦର୍ଶନ ପରେ ସଶରୀରରେ ମଣିଷ ଆଉ ଆସିପାରେନି, ବ୍ରହ୍ମରେ ଲୀନ ହୋଇଯାଏ। ତଥାପି ଆଶା ରଖି ପ୍ରଭୁଙ୍କ ସ୍ନାନ ମଣ୍ଡପକୁ ଯାଇ ସ୍ୱବେଶ, ସେ ଦାରୁବ୍ରହ୍ମ ବେଶ, ସେ ରୂପକୁ ଦେଖି ସେ ଆହୁରି ନିରାଶମୟ ହୋଇଯାଆନ୍ତି, ଆଖିରୁ ଧାରଧାର ଲୁହ ବହିଯାଏ। ସତେ କ'ଣ ସେ ଦେଖିପାରିବେ ନାହିଁ ତାଙ୍କର ସେ ଆରାଧ୍ୟ ପ୍ରଭୁ, ସେ ବିଘ୍ନନାଶକ, ସେ ଗଣାଧିପତି ଗଣେଶଙ୍କୁ, ତାଙ୍କର ସେ ରୂପକୁ। ଏଭଳି ଭାବରେ ଯେତେବେଳେ ସେ କିଂ କର୍ତ୍ତବ୍ୟ ମୂଢ଼ ହୋଇ ଯେତେବେଳେ ତାଙ୍କ ଆଖିରୁ ଧାରଧାର ଲୁହ ବହିଯାଉଛି, ସେ ଗଣପତିଙ୍କୁ, ସେ ବିଘ୍ନନାଶଙ୍କୁ ସ୍ମରଣା କରୁଛନ୍ତି, ପ୍ରଭୁ ତୁମେ କ'ଣ ଆଉ ଦର୍ଶନ ଦେବନି, ହଠାତ୍ ଏ କ'ଣ ହେଲା, କାହାକୁ ସେ ଦେଖୁଛନ୍ତି, ସେ ପ୍ରଭୁ ଦାରୁବ୍ରହ୍ମଙ୍କ ଠାରେ, ପ୍ରଭୁ ଗଜାନନ ଗଣେଶଙ୍କୁ। ତେଣୁ ଏ ହେଉଛି ଭକ୍ତ ଭଗବାନଙ୍କ ଲୀଳା, ଏ ହେଉଛି ସର୍ବଦେବତାଙ୍କ ସମାହାରରେ ପୁରୁଷୋତ୍ତମଙ୍କ ସୃଷ୍ଟି। ସର୍ବବିଘ୍ନ ବିନାଶାୟ ସର୍ବମଙ୍ଗଳ ହେତବେ ପାର୍ବତୀ ପ୍ରିୟ ପୁତ୍ରାୟ ଗଣେଶାୟ ନମ ନମଃ ଓଂ ଭକ୍ତ ପରାଧୀନଃ। ଆନନ୍ଦରେ ଗଦ୍ଗଦ୍ ହୋଇ ଉଠୁଛନ୍ତି ଗଣପତି ଭଟ୍ଟ, ଯେଭଳି ମାନେ ସବୁରି ପୂରଣ କରନ୍ତି ଯିଏ ତାଙ୍କରି ମୁଖରେ ବିଧିର୍ବାଣୀ, ସେ ହେଉଛନ୍ତି ପୂରଣକାରୀ, ସେ ହେଉଛନ୍ତି ସର୍ବଶ୍ରେଷ୍ଠ ପରିପୂରଣକାରୀ, ସେ ହେଉଛନ୍ତି ପୁରୁଷୋତ୍ତମ। ତେଣୁ ତାଙ୍କଠି ସେ ଦର୍ଶନ କରିଛନ୍ତି ସେ ପ୍ରଭୁ ଗଣପତିଙ୍କୁ, ସେ ଗଣାଧିପତି, ସେ ବିଘ୍ନନାଶକ, ସେ ଅଗ୍ରପୂଜ୍ୟଙ୍କୁ। ତେଣୁ ମଣିଷର ଯେଭଳି ଭାବ ସେଭଳି ଲାଭ, ଯିଏ ଯଥା ମାଂ ପ୍ରପଦ୍ୟନ୍ତେ ତାଂ ତଥୈବ ଭଜାମ୍ୟହଂ ମମବତ୍ମାନୁବର୍ତ୍ତନ୍ତେ ମନୁଷ୍ୟା ପାର୍ଥ ସର୍ବସ୍ୱ। ପ୍ରଭୁ କୃଷ୍ଣଚନ୍ଦ୍ର କହୁଛନ୍ତି ହେ ଅର୍ଜୁନ, ଯେ ଯେଉଁଭଳି ଭାବରେ ମୋ ପାଖକୁ ଆସେ ତାର ଭକ୍ତି ବା ତା ଭିତରେ ମୁଁ କିନ୍ତୁ ତାକୁ ସେହିଭଳି ଭାବରେ ଦର୍ଶନ ଦିଏ।

ଯେଭଳି ଭାବ ସେଭଳି ଲାଭ, ଯାଦୃଶୀ ଭାବନାଦସ୍ୟ ସିଦ୍ଧି ଭବତି ତାଦୃଶୀ। ତେଣୁ ଏ ହେଉଛି ସେ ପ୍ରଭୁଙ୍କର ଲୀଳା, ସେ ମହାପ୍ରଭୁଙ୍କର ଅପୂର୍ବ ଲୀଳା, ଆଉ ସେହି ବର୍ଷଠାରୁ ହିଁ ଆରମ୍ଭ ହୁଏ। ଏଇ ଅର୍ଥାତ୍ ସପ୍ତଦଶ ଶତାବ୍ଦୀଠାରୁ ସେ ମହାପ୍ରଭୁଙ୍କ ଜଗନ୍ନାଥ ସ୍ୱାମୀ ଓ ବଳଭଦ୍ର ସ୍ୱାମୀଙ୍କ ଗଜାନନ ବେଶ ହୋଇ ଆସୁଅଛି, ଆଉ ସ୍ନାନ ଉତ୍ସବ ହେଉଛି ସେ ମହାପ୍ରଭୁଙ୍କ ବର୍ଷର ପ୍ରଥମ ଉତ୍ସବ। ଆଉ ମହାସ୍ନାନ ପରେ ଦାରୁବ୍ରହ୍ମ ରୂପ ନିଅନ୍ତି ଗଜାନନ ବେଶ, ଅର୍ଥାତ୍ ଗୁରୁ ବେଶ। ତେଣୁ ଗଜ ହେଲା ବଳବୀର୍ଯ୍ୟର ପ୍ରତୀକ, ଜ୍ଞାନର ପ୍ରତୀକ, ବିଦ୍ୟା ବୁଦ୍ଧି ଯଶମାନ ପ୍ରତିଷ୍ଠାର ପ୍ରତୀକ, ଶ୍ରେଷ୍ଠତ୍ୱର ପ୍ରତୀକ। ତେଣୁ

ଆଇ ତାପରେ କିନ୍ତୁ ମା' ସୁଭଦ୍ରାଙ୍କ ବେଶ ହୁଏ ଦେବୀ ବେଶ, ଅର୍ଥାତ୍ ସେଇ ଯେଉଁ ପଦ୍ମ ବେଶ, ଆଉ ପଦ୍ମ ହେଉଛି ଗତିର ପ୍ରତୀକ, ସ୍ଥୈର୍ଯ୍ୟର ପ୍ରତୀକ, ଧୈର୍ଯ୍ୟର ପ୍ରତୀକ, ଶକ୍ତିର ପ୍ରତୀକ। ବିନା ଶକ୍ତିରେ ଶିବ ଶବ ଭଳି ଦୁଇ ଭାଇଙ୍କୁ ମା' ସୁଭଦ୍ରା ଶକ୍ତି ଦିଅନ୍ତି, ସେ ଯୋଗାଇ ଦିଅନ୍ତି ଶକ୍ତି। ସେ ଶକ୍ତି ରୂପିଣୀ, ସେ କାମ୍ପଲ୍ୟବାସିନୀ ମହାମାୟୀ ଜଗଦମ୍ବିକା, ସେ ହେଉଛନ୍ତି ହରିଦ୍ରାବର୍ଣ୍ଣା ବା ସୁବର୍ଣ୍ଣ ବନ୍ୟାଭ୍ୟା ମହାଦେବୀ, ସମସ୍ତ ଶକ୍ତିର ପ୍ରତୀକ। କାରଣ ଶକ୍ତି ବିନା କିଛି ବି ସମ୍ଭବ ନୁହେଁ। ତେଣୁ ଏ ହେଉଛି ସେଇ ପ୍ରଭୁଙ୍କର ସେ ଅପୂର୍ବ ଲୀଳା, ସେ ଗଜାନନ ବେଶ। ପ୍ରଭୁ ବଳଭଦ୍ର ସ୍ୱାମୀ, ମହାପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କ ମଧ୍ୟରେ ମା' ସୁଭଦ୍ରା ଦେବୀ ଶକ୍ତି ରୂପରେ ଥାଇ ଶୋଭା ପାଆନ୍ତି, ଆଉ ଶକ୍ତି ଯୋଗାଇ ଦିଅନ୍ତି। ତ ଶାସ୍ତ୍ରରେ କୁହାଯାଇଛି, ଗଣେ ନାରାୟଣ ରୁଦ୍ରେ ଅମ୍ବିକା ଭାସ୍କରେ ତଥା ଭିନ୍ନା ଭିନ୍ନମ ନ କର୍ତ୍ତବ୍ୟମ ପଞ୍ଚଦେବ ନମସ୍ତୁତେ। ଇଏ ହେଲା ପଞ୍ଚଭୂତର କଥା, ଇଏ ହେଲା ପ୍ରଭୁ ଗଣେଶଙ୍କୁ ପ୍ରଥମେ ପୃଥିବୀ ରୂପରେ ଏଠି ଗ୍ରହଣ କରାଯାଇଛି। ଆମ ପଞ୍ଚଭୂତର ଆମର ଶରୀର ପ୍ରତ୍ୟେକଙ୍କର କ୍ଷିତି ଆପ ତେଜ ବାୟୁ ମରୁତ, ୟା ଭିତରେ ଦେଇ ସବୁ କିଛି ସୃଷ୍ଟି। ତେଣୁ ସେ ମହାପ୍ରଭୁଙ୍କ ପ୍ରଥମ ରୂପ ହେଲା ସେ ଅଗ୍ରପୂଜ୍ୟ ଗଜାନନ ବେଶ। ତାପରେ ଆମେ ଦେଖିବାକୁ ପାଉ ଦଶ ଅବତାର ରୂପ ରଥଯାତ୍ରା ପରେ, ଆଉ ସେ ହେଉଛନ୍ତି ତେଣୁ ସର୍ବଶ୍ରେଷ୍ଠ ପରିପୂରଣକାରୀ। ତାଙ୍କର ପ୍ରଥମ ରୂପ ସେ ଅଗ୍ରପୂଜ୍ୟ, ସେ ହେଉଛନ୍ତି ସେ ବିଘ୍ନନାଶକ, ସେ ଗଣେଶ ତାଙ୍କର ପ୍ରଥମ ରୂପ ତେଣୁ ପୂଜା ପାଏ। ବିଜୟ

0: ଖ୍ୟାତ ଲକ୍ଷ ଲକ୍ଷ ଭକ୍ତ ଆସି ସେ ମହାପ୍ରଭୁଙ୍କ ଏଇ ସୁନ୍ଦର ଅପରୂପ ବେଶ ସେ ଗଜାନନ ବେଶ ଦର୍ଶନ କରନ୍ତି, ତାକୁ ଅବଲୋକନ କରି ପ୍ରଣାମ କରି ତାଙ୍କର ଅଭିଷ୍ଟ ସବୁ ଯେଭଳି ସମସ୍ତ କିଛି ପୂରଣ ହୁଏ, କାରଣ ସେ ହେଉଛନ୍ତି ସେହି ପୁରୁଷୋତ୍ତମ ସମସ୍ତ ପରିପୂରଣକାରୀ ବେଷ୍ଟ ଫୁଲଫିଲର ପୁରୁଷୋତ୍ତମ, ସେ ହେଉଛନ୍ତି ସବୁକିଛି ସେ ପ୍ରଦାନ କରନ୍ତି ଆମକୁ, ସେ ବଳବୀର୍ଯ୍ୟ ଏ ଯଶ ମାନ ସବୁକିଛି ହିଁ ସେ ଆମକୁ ଦିଅନ୍ତି, ଆମେ ସମସ୍ତେ ତାଙ୍କୁ ଧରି ସେ ସଚ୍ଚିଦାନନ୍ଦ ବିଗ୍ରହ ସଚ୍ଚିତ ଆନନ୍ଦର ବିଗ୍ରହ ତେଣୁ ମାନେ ଧରି ଆମେ ଆନନ୍ଦର ସହିତ ଆମର ଜୀବନ ବର୍ଦ୍ଧିତ କରିଚାଲୁ। ଇଏ ହେଉଛି ଆମର ଜଗନ୍ନାଥ ପରମ୍ପରା, ଇଏ ହେଉଛି ଆମର ଉତ୍କଳର ଗୌରବ, ଆମର ପ୍ରଭୁ ଜଗନ୍ନାଥ ସ୍ୱାମୀଙ୍କ ସେ ଗଜାନନ ବେଶ, ସେ ଅପୂର୍ବ ବେଶ। ତେଣୁ ଜୟ ଜଗନ୍ନାଥ ସ୍ୱାମୀ ନୟନ ପଥଗାମୀ, ବନ୍ଦେ ପୁରୁଷୋତ୍ତମ ବନ୍ଦେ ପୁରୁଷୋତ୍ତମ ବନ୍ଦେ ପୁରୁଷୋତ୍ତମ ଜୟ ଜଗନ୍ନାଥ।
1: ଏତେ ସମୟ ଯାଏଁ ଶୁଣୁଥିଲେ ଓଡ଼ିଆରେ ଆଲୋଚନା, ଆଲୋଚନା କରିଥିଲେ ପ୍ରସନ୍ନ କୁମାର ପାଢ଼ୀ, ଆଲୋଚ୍ୟ ବିଷୟ ସ୍ନାନମଣ୍ଡପେ ଗଜାନନ ଭେଷେ। ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, କେତେକ ସର୍ବସାଧାରଣ ଉପଯୋଗୀ ସୂଚନା। ପ୍ରତ୍ୟେକ ବ୍ୟକ୍ତି ଅତି କମ୍ରେ ଗୋଟିଏ ଗଛ ଲଗାଇ ତା'ର ଯତ୍ନ ନିଅନ୍ତୁ। ଥିଲେ ବନ ରହିବି ଜନ, ଜଙ୍ଗଲ ସୁରକ୍ଷା ଜୀବନ ରକ୍ଷା। ନିଜ ଆଖପାଖ ପରିବେଶକୁ ନିର୍ମଳ ଓ ସୁସ୍ଥ ରଖି ଅନ୍ୟମାନଙ୍କୁ ସଚେତନ କରନ୍ତୁ। ସ୍ୱଚ୍ଛତା ହୃଦୟର ଏକ ସଂକଳ୍ପ କରନ୍ତୁ। ପଲିଥିନ୍ ବ୍ୟାଗ୍ର ବ୍ୟବହାର ବଦଳରେ ଝୋଟ ବା କପଡ଼ା ବ୍ୟାଗ୍ର ବ୍ୟବହାର କରନ୍ତୁ। ପାଣି ନଷ୍ଟ କରନ୍ତୁ ନାହିଁ, ଜଳାଶୟରେ ବିପଦଜନକ ଜିନିଷ ପକାନ୍ତୁ ନାହିଁ, ବର୍ଷା ଜଳ ଅମଳ କରନ୍ତୁ। ସବୁବେଳେ ନଳକୂପର ପାଣି ପିଅନ୍ତୁ, ନାଳ ପୋଖରୀ ପାଣି ପିଅନ୍ତୁ ନାହିଁ। ଘରୁ ବାହାରକୁ ଯାଉଥିବା ସମୟରେ ଓ ଦରକାର ନଥିବା ସମୟରେ ବିଦ୍ୟୁତ୍ ସ୍ୱିଚ୍ ବନ୍ଦ କରନ୍ତୁ। ନିଜେ ଯାନ

0: ବାହନ ଗୁଡ଼ିକୁ ନିୟମିତ ଯାଞ୍ଚ କରନ୍ତୁ, ଟାୟାର ପ୍ରେସର ଠିକ୍ ରଖନ୍ତୁ, ଗାଡ଼ି ଚଳାଇବା ବେଳେ ହେଲମେଟ୍ ବ୍ୟବହାର କରନ୍ତୁ, ମୋବାଇଲରେ କଥାବାର୍ତ୍ତା କରନ୍ତୁ ନାହିଁ, ଟ୍ରାଫିକ୍ ନିୟମ ମାନି ଗାଡ଼ି ଚଲାନ୍ତୁ, ମଦ ନିଶାଠାରୁ ଦୂରରେ ରୁହନ୍ତୁ। ଏହା ଆପଣଙ୍କ ଶରୀର ଏବଂ ସଂସାର ଉଭୟର କ୍ଷତି ସାଧନ କରୁଛି। ମଦ ବିଡ଼ି ନୁହେଁ ଛୋଟିଆ ନିଶା, ଜଣାପଡ଼େ ନାହିଁ ଟାଣେ ପଇସା। ସର୍ବସାଧାରଣ ସ୍ଥାନରେ ଧୂମ୍ରପାନ କରନ୍ତୁ ନାହିଁ, ଏହା ଆଇନ ବିରୁଦ୍ଧ। ସବୁବେଳେ ଶାନ୍ତ ରହିବାକୁ ଚେଷ୍ଟା କରନ୍ତୁ, ଅନ୍ୟକୁ ଈର୍ଷା କରନ୍ତୁ ନାହିଁ। ଅଭାବ ଅସୁବିଧା ଦାରିଦ୍ର୍ୟ ଦେଖିଲେ ସାଧ୍ୟ ମତେ ସାହାଯ୍ୟ କରନ୍ତୁ। ଆକାଶବାଣୀ ଭବାନୀପାଟଣା ସମୟ ବର୍ତ୍ତମାନ ପ୍ରାତଃ 7:40 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ, ଚାଷୀ ଭାଇ ଓ ଭଉଣୀଙ୍କ ସକାଶେ କାର୍ଯ୍ୟକ୍ରମ ଚାଷର କଥା ଉପସ୍ଥାପନା କରିଛନ୍ତି ଶିବ ପ୍ରଧାନ।
1: ହେନ୍ତା ତ ଆମର ଚାଷୀ ଦାଦାମାନେ ବରଷ ସାରା ଭିନ୍ନ ଭିନ୍ନ ପ୍ରକାର ଚାଷ କରିଥିସନ୍, ଯେନ୍ତାକି ଆଲୁ, ସାରୁ, ମାଖନ, ପୁଟଲ, କୁନ୍ଦୁରୁ ଆରୁ, ଲଇନି, ତ ଇସବୁ ଚାଷ କରବାର ସନେ ସନେ ଏନ୍ତା ବି କିଛି ଆମର ଚାଷୀ ଦାଦାମାନେ ଅଛନ୍ ଯେନ୍ମାନେ କି ଇ ସମିଆ ଦେଖିକରି ମହୁ ଚାଷ ବି କରିଥିସନେ। ଯଦି ଦେଖ୍ମା ବୋଇଲେ କାଇଁ କେନ୍ ଯୁଗନୁ ଇ ମହୁର ବ୍ୟବହାର ଚଲି ଆସୁଛେ, ପିଲାଠାନୁ ବୁଢ଼ାବୁଢ଼ୀ ପତ୍କେ ସବୁ ବର୍ଗର ଲୋକମାନଙ୍କର ଲାଗି ଇଟା ଗୋଟେ ଦରକାରୀ ଜିନିଷ। ଗଛର ଫୁଲନୁ ମକରନ୍ଦ ସଂଗ୍ରହ କଲା ପଛେ ଇଟା ମହୁମାଛି ମାନଙ୍କର ଦ୍ୱାରା ପ୍ରସ୍ତୁତ କରାଯାଇଥିସିଏ। ଇ ମହୁ ପ୍ରସ୍ତୁତି ନେ ମହୁମାଛି ମାନଙ୍କର ଭୂମିକା ବେଶୀ ଗୁରୁତ୍ୱପୂର୍ଣ୍ଣ ଥିବା କାରଣନୁ ଇ ମହୁମାଛି ମାନଙ୍କର ପାଳନ ଦିଗ୍ନେ ଧ୍ୟାନ ଦେବାର ବେଶୀ ଆବଶ୍ୟକତା ଅଛେ। ସେନ୍ତା ମହୁକେ ଗୁରସ ସଙ୍ଗେ ମିଶେଇକରି ଖାଇମା ବୋଇଲେ ଇଟା ଆମର ଶକ୍ତି ବଢ଼ାବାର୍ତି ସାହାଯ୍ୟ କରିଥିସିଏ। ଇଟା ପିଲା ଆରୁ ବୁଢ଼ାବୁଢ଼ୀ ମାନଙ୍କର କାଜେ ଭିନ୍ନ ଭିନ୍ନ ପ୍ରକାର ନେ ସେମାନେ ଇଟାକେ ବ୍ୟବହାର କରିପାରବେ। ତାର ସଙ୍ଗେ ସଙ୍ଗେ ଭିନ୍ନ ଭିନ୍ନ ପ୍ରକାରର ଆୟୁର୍ବେଦିକ ଔଷଧ ତିଆରି କରବାର୍ତି ଇଟା ବେଶୀ ପରିମାଣରେ ବ୍ୟବହାର କରାଯାଇସିଏ। ତାର ସଙ୍ଗେ ରକ୍ତ ସଫା ଆରୁ କଫ୍କେ ସଫା କରବାର୍ତି ବି ଇ ମହୁର ଭୂମିକା ଅଧିକା ଅଛେ। ଏଭଳିଆ ମହୁର ବ୍ୟବହାର ବେଶୀ ପରିମାଣରେ ହେଉଥିବାର କାରଣନୁ ଇଟାକେ ଯଦି ଠିକ୍ ହିପାସେ ଆରୁ ଉପଯୁକ୍ତ ପରିବେଶ ନେ ଯଦି ଆମର ଚାଷୀ ଦାଦାମାନେ ଚାଷ କରିବେ ବୋଇଲେ ଚାଷୀ ଦାଦାମାନେ ବେଶୀ ଲାଭେ ରହିବେ। ତ ଚାଷୀ ଦାଦାମାନେ ଆମର ଦେଶରେ ଦେଖାଯାଉଥିବାର ଭିନ୍ନ ଭିନ୍ନ ମହୁମାଛିର ପ୍ରଜାତି ମାନେ ହେଲା, ଏକ ନେ ଅଛି ଆପିସ୍ ଡୋର୍ସାଟା, ଇଟା ପାହାଡ଼ି ମହୁମାଛି। ନମ୍ବର 2 ନେ ଆସୁଛି ଆପିସ୍ ଫ୍ଲୋରିଆ, ଇଟା ଛୋଟ ପ୍ରଜାତିର ମହୁମାଛି। ନମ୍ବର 3 ନେ ଆସୁଛି ଆପିସ୍ ସେରାନା ଇଣ୍ଡିକା, ଇଟା ଦେଶିଆ ପ୍ରଜାତିର ମହୁମାଛି। ସେନ୍ତା ନମ୍ବର 4 ନେ ଆସୁଛି ଆପିସ୍ ମେଲିଫେରା, ଇଟା ୟୁରୋପୀୟ ପ୍ରଜାତିର ମହୁମାଛି। ସେନ୍ତା ପରାଗ ସଙ୍ଗମ ଲାଗି ମହୁମାଛି ମାନଙ୍କର ଭୂମିକା ବେଶୀ ଗୁରୁତ୍ୱପୂର୍ଣ୍ଣ ଏ। ଏ ମହୁମାଛି ମାନଙ୍କର ଲାଗି ଫସଲ ଉତ୍ପାଦନ ଆରୁ ଫସଲ ମାନଙ୍କର ଉତ୍ପାଦିକା ଶକ୍ତି ବୃଦ୍ଧି ହେଇଥିସି। ତାର ସନେ ପ୍ରାକୃତିକ ଜୈବ ବିବିଧତା ବି ରକ୍ଷା ହେଇଥିସି। ଯେନ୍ତାକି ତରଭୁଜ ଫଲବାର ଲାଗି ପରାଗ ସଙ୍ଗମର ଆବଶ୍ୟକତା ରହିଛି ଆରୁ ପରାଗ ସଙ୍ଗମ ଲାଗି ମହୁମାଛି ମାନଙ୍କର ଆବଶ୍ୟକତା ରହିଛି। ଗୋଟେ ହିସାବ କିତାବ ନୁ ଜଣାପଡ଼ିଛି ଯେ ପରାଗ ସଙ୍ଗମ ଠିକ ହେଲେ ତରଭୁଜ ଉତ୍ପାଦନ ଶତକଡ଼ା 70-80 ପତ୍କେ ବଢ଼ିଥିସି। ସେନ୍ତା ଶସ୍ୟ ଜାତୀୟ ତୈଳବୀଜ ଜାତୀୟ ଫସଲ ଫଲ ଆରୁ ଫୁଲ ଗଛ ଯେତିକି ପ୍ରାକୃତିକ ସବୁଜିମା ଆରୁ ଜଙ୍ଗଲ ହଉଛେ ମହୁମାଛି ମାନଙ୍କର ଏଇଟା ତାଙ୍କର ଚାରଣ ଭୂମି ଏ। ମହୁ ଆରୁ ମହୁ ଜାତୀୟ ପଦାର୍ଥ ସୃଷ୍ଟିକାରୀ ଫସଲ ମାନେ ହେଲେ ଯେନ କି ଆମେ ମକରନ୍ଦ ପାଇଛୁ ସେମାନେ ହେଲେ ତେତେଲ, ନିମ, ଗୁଲିଜାମ, ୟୁକାଲିପଟାସ, କରଞ୍ଜ, ସେମେଲ ଆରୁ ଶିଶୁ। ସେନ୍ତା ପରାଗ ରେଣୁ ପ୍ରଦାନକାରୀ ଫସଲ ମାନେ ହେଲେ ମଡ଼ିଆ, ଡାଲିମ, କନ୍ଦା, ଜଡ଼ା ଆରୁ ସୂର୍ଯ୍ୟମୁଖୀ ଇସବୁ। ସେନ୍ତା ପରାଗ ରେଣୁ ଆରୁ ମକରନ୍ଦ ଇ ଦୁଇଟା ପ୍ରଦାନକାରୀ ଫସଲ ମାନେ ହେଲେ କଦଲୀ, କମଲା, ଲେମ୍ବୁ, ସେଓ, ଜାମ, ଆମ, ନଡ଼ିଆ, ଲିଚୁ, ଭେଣୀ, ରାଇସ, ସୋରସୋ ଯେତିକି। କଖାରୁ ଜାତୀୟ ଫସଲ ମାନେ ହେଲେ ପିଆଜ, କପା ଆରୁ ଆକାଶିଆ ଇସବୁ। ଇନେ ଗୋଟିଏ ମୁଖ୍ୟ କଥା ହଉଛି ଯେ ମହୁମାଛିର ପରାଗ ସଙ୍ଗମ ଅନ୍ୟ ଚାଷୀ ଦାଦାମାନଙ୍କେ ଅଧିକା ଅମଲ ପାଇବା ନେ ସାହାଯ୍ୟ କରିଥିସି। ଏଇ ମହୁବାକ୍ସ ନୁ ବରଷକେ ବରଷ 1200 ନୁ 3000 ପତ୍କେ ରୋଜଗାର ମିଳିଥିସି। ଚାଷୀ ଦାଦାମାନଙ୍କର ଲାଗି ଇଟା ଗୋଟିଏ ଅର୍ଥକାରୀ ଲାଭଜନକ ବ୍ୟବସାୟ। ଯେନ୍ ଜାଗାନେ କମ୍ ବର୍ଷା ହେବାର ଯୋଗୁଁ ଅସୁବିଧା ସବୁ ଦେଖା ଦେଇଥିସି ସେ ଚାଷୀ ଦାଦାମାନଙ୍କର ଅଭାବ କାରଣରୁ ହଉଥିବାର କ୍ଷତିକେ ପୂରଣ କରବାର ଲାଗି ଆରୁ ସେମାନଙ୍କେ ଦୁଇ ବେଳା ଖାଦ୍ୟ ଯୋଗାବାର ନେ ବି ଇଟା ବେଶୀ ସାହାଯ୍ୟ କରସିଏ। ଆମର ରାଜ୍ୟରେ ଜଙ୍ଗଲ ସମ୍ପଦ ଆରୁ ଉଦ୍ୟାନ ସମ୍ପଦ ଥିବା ଯୋଗୁଁ ଇ ମହୁ ଚାଷ ଲାଗି ଇଟା ପୁରାପୁରି ଉପଯୁକ୍ତ

କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିବ ଏବଂ ନିବେଦିତାଙ୍କ ଦ୍ୱିତୀୟ କଣ୍ଠରେ ସତ୍ୟରଞ୍ଜନଙ୍କ ରଚନାରୁ।

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳି ଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀ ଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହିଁ ହୋଇଥାଏ।

0: ଗଜାନନ ବେଶର ଆୟୋଜନ ବିଶେଷ ରୀତିନୀତିମାନଙ୍କ ଦ୍ୱାରା ପରିଚାଳିତ। ଏହି ବେଶର ଉପକରଣ ମାନ ମଧ୍ୟ ଭିନ୍ନ ଭିନ୍ନ।
1: ଜ୍ୟେଷ୍ଠ ପୂର୍ଣ୍ଣିମାରେ ପାଳିତ ପ୍ରସିଦ୍ଧ ସ୍ନାନ ଯାତ୍ରାରେ ଶ୍ରୀବିଗ୍ରହମାନେ ଧାରଣ କରୁଥିବା ଗଜାନନ ବେଶ ନୀତିରେ ଶ୍ରୀକ୍ଷେତ୍ରର ମୁଖ୍ୟତଃ ଦୁଇଟି ମଠର ଭୂମିକା ରହିଥାଏ। ଗୋଟିଏ ହେଲା ରାଘବ ଦାସ ମଠ ଏବଂ ଅନ୍ୟଟି ହେଲା ଗୋପାଳ ତୀର୍ଥ ମଠ। ଏହି ଦୁଇଟି ମଠ ମହାପ୍ରଭୁଙ୍କର ଗଜାନନ ବେଶର ଉପକରଣ ଯୋଗାଇ ଆସୁଛନ୍ତି। ପବିତ୍ର ଅକ୍ଷୟ ତୃତୀୟା ଦିନ ଏହି ବେଶର ଶୁଭାରମ୍ଭ କରିଥାନ୍ତି ଏବଂ ଅନୁକୂଳ ପୂଜା କରିଥାନ୍ତି। ପ୍ରଥମରୁ ଗୋଟିଏ ମଠ କରୁଥିଲେ, ଗୋପାଳ ତୀର୍ଥ ମଠ କରୁଥିଲେ, ଏବଂ ପରବର୍ତ୍ତୀ ସମୟରେ ସେ ଗୋଟିଏ ବେଶ ଦେଲେ ଏବଂ ଅନ୍ୟଟି ରାଘବ ଦାସ ମଠ ତରଫରୁ ଆସିଲା। ଏବେ ବିଗତ ଶତାଧିକ ବର୍ଷ ଧରି ଯେଉଁ ପରମ୍ପରା ରହିଆସିଛି ସେଥିରେ ରାଘବ ଦାସ ମଠ, ଗୋପାଳ ତୀର୍ଥ ମଠ ଦୁଇଟି ମଠରୁ ଆମର ବେଶ ଉପକରଣ ଆସୁଛି। ଗୋପାଳ ତୀର୍ଥ ମଠ ଦେଉଛନ୍ତି ବଳଭଦ୍ରଙ୍କର ଏବଂ ସୁଦର୍ଶନଙ୍କର ବେଶ ଉପକରଣ, ରାଘବ ଦାସ ମଠ ଜଗନ୍ନାଥ ମହାପ୍ରଭୁଙ୍କର ବେଶ ଉପକରଣ ଦେଉଛନ୍ତି। ଏଥିରେ କଳା ରଙ୍ଗର ଭେଲଭେଟ୍, ସିଲ୍କି କନା, ଜରି, ସୋଲ, କଦଳୀ ପଟୁକା, ଜମ୍ବୁରା, କୈଥଟା ପ୍ରଭୃତି ଉପକରଣରେ ପଡ଼ିଥାଏ। 30 meter କନା ଏଥିପାଇଁ ଆବଶ୍ୟକ ହୋଇଥାଏ। ଏହି କାର୍ଯ୍ୟରେ ଜଣେ ଦରଜୀ, ଜଣେ ଚିତ୍ରକାର, ଦୁଇ ଜଣ ସୋଲ କାରିଗର ମଧ୍ୟ ନିୟୋଜିତ ହୋଇଥାନ୍ତି। ପ୍ରଥମେ ସେମାନେ କଦଳୀ ପଟରେ ଫ୍ରେମ୍ ତିଆରି କରି ତତ୍ପରେ କନା, ଜରି, ଭେଲଭେଟ୍ ଓ ଅନ୍ୟାନ୍ୟ ସାଜସଜ୍ଜା କରିଥାନ୍ତି। ଗଜାନନ ବେଶ ରଖାଯିବା ନିମନ୍ତେ ବଡ଼ ବଡ଼ ବାଉଁଶ ପାତିଆରେ ନିର୍ମିତ ବିରାଟ ଆକାରର ଏକ ସ୍ୱତନ୍ତ୍ର ଧରଣର ତାଟ ମଧ୍ୟ ନିର୍ମିତ ହୋଇଥାଏ। ପୂର୍ବେ ଏହା ପୁରୀ ଜିଲ୍ଲାର ଛଇତନା ନିକଟସ୍ଥ ବଡ଼ତରା ଗ୍ରାମରୁ ଏହି ତାଟ ଆସୁଥିଲା। ସମ୍ପ୍ରତି ମଠ ପକ୍ଷରୁ ବାଉଁଶ କ୍ରୟପୂର୍ବକ ମଜୁରି ଦିଆଯାଇ ଏହି ତାଟ ନିର୍ମାଣ କରାଯାଉଛି। ସେହିପରି ରଣପୁରର ବାସୁଦିଆ ମୌଜାରୁ କଦଳୀ ପଟୁକା ଓ ତିନି ଗୋଛା ସୋଲ ଆସିଥାଏ। ମଠ କାରିଗରମାନଙ୍କ ଦ୍ୱାରା ଏହି ଯେଉଁ ଗଜାନନ ବେଶ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ପରେ ସ୍ନାନ ପୂର୍ଣ୍ଣମୀ ଦିନ ମଠର ପୁରୋହିତଙ୍କ ଦ୍ୱାରା ତାଟ ଧୁଆଯାଇ ସଂସ୍କାର କରାଯାଇଥାଏ। ତାଟରେ ଭେଷ ସାମଗ୍ରୀ ରଖାଯିବା ପରେ ଏକ ପଣା ଭୋଗ ସେଠାରେ ଅନୁଷ୍ଠିତ ହୋଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଅନୁଷ୍ଠିତ ନୀତି ସବୁ ସହିତ ଯୋଡ଼ି ହୋଇ ରହିଛି ଗଜାନନ ବେଶର ନୀତି। ଅନେକ ସେବକ ସେବାୟତମାନେ ଏହି ବେଶ ସହିତ ଯୋଡ଼ି ହୋଇ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ, ବେହେରା ଖୁଣ୍ଟିଆ, ଘଣ୍ଟ ଛତା ଓଲାର ଭଜନ୍ତ୍ରୀ, ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣାଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏଇ ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସୁଆରବଡ଼ୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ, ଭିତର୍ଛ, ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦଇତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ୍ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ। ପାଣି ପଡ଼ିସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରୀ ସେବକ ଟେରା ବାନ୍ଧନ୍ତି। ଟେରା ମାନେ

0: ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧା ହେଇଥାଏ ଠାକୁରଙ୍କର ଭୋଗ ବେଳେ। ଆମର ପରମ୍ପରା ରହିଛି ଶ୍ରୀମନ୍ଦିରରେ, ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ। ଟେରା ବନ୍ଧା ସରିଲା ପରେ ପ୍ରତିଆରି, ଯିଏ ପାଳିଆ ପ୍ରତିଆରି ସେବକ, ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ, ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର, ତଳୁଛ ପ୍ରଧାନୀ ହାତ ପୈଠ ହେଇକିରି ଯିବେ, ଭଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ। ଇ ଗୋଟିଏ ଛେକ ଭୋଗ କ୍ରମାୟନରେ 2 ଘଣ୍ଟା ଧରିକିରି ଏ ଭୋଗ ବୁହା ଚାଲିଥାଏ। ସ୍ନାନ ମଣ୍ଡପ ଉପରେ ସମ୍ପୂର୍ଣ୍ଣ ଭାବରେ ଭୋଗ ବଢ଼ା ଯାଇଥାଏ ଏବଂ ତାକୁ ପୂଜାପଣ୍ଡା ସେବକମାନେ ଷୋଡ଼ଶୋଚବରରେ ଭୋଗ କରିଥାନ୍ତି।
1: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ 3 ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ରବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ରବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ରବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରନ୍ତି। ରବିବାରେ ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର ନୀଳ ବସ୍ତ୍ର, ଗୁରୁବାର ବସନ୍ତ ପିତ ବସ୍ତ୍ର, ଶୁକ୍ରବାର ଶୁକ୍ଳବସ୍ତ୍ର ଓ ଶନିବାର କୃଷ୍ଣ ବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ, ମଣି, ମାଣିକ୍ୟ, ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ ରତ୍ନମାଳ, ଚିତା, ପଦକ, କରପଲ୍ଲବ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପ ବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପ ବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲି, ଚମ୍ପା ଆଦିର ମାଳ, ଚୂଳ ଓ ଚିତା ତଥା ପଦକ ବ୍ୟବହାର କରାଯାଏ।
1: ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି, ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ଥିଲା ଗଜାନନ ବେଶ। ଆଲୋଚନା କରିଥିଲି ଡକ୍ଟର ଭାସ୍କର ମିଶ୍ର। ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲୋକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

ଶୁଣୁଥିଲି ଆକାଶବାଣୀ ଦିଲ୍ଲୀ ପରେ ପରେ ଆକାଶବାଣୀ କଟକ କେନ୍ଦ୍ରରୁ ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 8:45 ହେବାକୁ ଯାଉଛି। ଏଥର ପ୍ରଚାର କରୁଛୁ ପରବର୍ତ୍ତୀ କାର୍ଯ୍ୟକ୍ରମ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜକୃତ ମହାକାବ୍ୟ ବୈଦେହୀଶ ବିଳାସର ସଙ୍ଗୀତାତ୍ମକ ପରିବେଷଣ।

ରାମ ଲକ୍ଷ୍ମଣ ଯିବା ବାଟରେ ପମ୍ପା ନାମକ ଏକ ସରୋବର ଦେଖିଲେ। ତାହା ସାରସ ବା ପଦ୍ମ, ପୁଣି ସାରସ ବା ହଂସରେ ସୁଶୋଭିତ ହୋଇଛି। ଏ ସରୋବରଟି ବୃଷା ବା ଇନ୍ଦ୍ରଙ୍କର। ଏଥିରେ ଜଳଭ୍ରମର ବା ଜଳଭଉଁରୀ ବିହୀନ, କିନ୍ତୁ ପଦ୍ମ ପ୍ରଚୁର ଥିବାରୁ ଭ୍ରମର ବା ଭଅଁରମାନେ ବିଳାସ କରୁଅଛନ୍ତି। ସେଥିରେ ଅମର ବା ଦେବତାମାନେ ସ୍ନାନ କରିବାକୁ ଇଚ୍ଛା କରନ୍ତି। ବିମଳ ଆଦର୍ଶ ବା ସ୍ୱଚ୍ଛ ଦର୍ପଣ ଭଳି ସେ ସରର ବାରି ବା ଜଳକୁ ଲୋକେ ଆଦର କରନ୍ତି। ସେଠି ହଂସମାନଙ୍କର କ୍ରୀଡ଼ା ମାନସ ସରୋବର ଭ୍ରମ ଉପଜାଇଥାଏ। ଅତ୍ୟଳ ସୁଶୀତଳ ଜଳ ସହ ତାହା ଅତ୍ୟନ୍ତ ଗଭୀର। ତହିଁରେ ବିନିଦ୍ର ଅର୍ଥାତ୍ ନିଦ୍ରା ଭାଙ୍ଗି ଫୁଟିଥିବା ନୀଳ ସାରସ ବା ନୀଳ ପଦ୍ମ ସୁଶୋଭିତ ହୋଇଅଛି। ତୃଷାର୍ତ୍ତ କମଳ ବା ମୃଗ ସେ ସରୋବରରେ କମଳ ବା ଜଳପାନ କରିବା ପାଇଁ ବିଘ୍ନ ବା ବହୁ ସଂଖ୍ୟାରେ ତା ତୀରରେ ବେଢ଼ି ରହିଛନ୍ତି। କୁମୁଦ ବୃନ୍ଦ ବା କଇଁଫୁଲ ଭୃଙ୍ଗ ବା ଭ୍ରମରଙ୍କୁ କୁମୁଦ ବା ଆନନ୍ଦ ଦେଉଛନ୍ତି। ସେହି ସରୋବରରେ କ୍ରୀଡ଼ାରତ ଚକ୍ରବାକ ଦମ୍ପତିଙ୍କ ଦର୍ଶନରେ ଶ୍ରୀରାମ ଅଧିକ ବିରହୀ ହୋଇ କହିଲେ, ରେ ବିଷ୍କର ଅର୍ଥାତ୍ ହେ ପକ୍ଷୀ, ମୋ ବଧୁର ମଧୁର ବାର୍ତ୍ତା କହ। ମୋ ବାଳାସେ ବାଳାରସ ସରସୀ ଅର୍ଥାତ୍ ମୋ ପତ୍ନୀ ରସର ସରୋବର, ତହିଁରେ ମୀନ ଭଳି ମୁଁ ରସିଥାଏ। ଆଜି ବିଧୁରେ ଅର୍ଥାତ୍ ତା ବିଚ୍ଛେଦରେ ଜୀବନ କିପରି ନଯିବ ଏହା ତୁମେ ବୁଝ। ମୁଁ ମୀନ ବା ମତ୍ସ୍ୟ ହେବାରୁ ମଦନ ବା କାମଦେବ ପଡ଼ିଶ ବା ବଂଶୀ କଣ୍ଟାରେ ମୋତେ ଧରିବାକୁ ବସିଛି। ମୋ ପ୍ରିୟା କେଉଁ ଦେଶରେ ଅଛି ବୁଝି ସନ୍ଦେଶ କୁହ। ମୋ ପ୍ରିୟାର ବକ୍ଷ ଦେଶ ଚକ୍ରବାକ ସହ କବି ତୁଳନା କରନ୍ତି, ତେଣୁ ବନ୍ଧୁତା ଅଛି ବାର୍ତ୍ତା କୁହ। ପ୍ରଭୁଙ୍କ ଭାବାବେଗର ବିନୟ ଶୁଣି ମୂର୍ଖ ପକ୍ଷୀ ବାର୍ତ୍ତା ଗ୍ରହଣ ନକରି କୋପ କଲା ଓ କହିଲା, ତୁମେ ଦୁଇ ନାଁରେ ଗୋଡ଼ ଦେଇଛ, ଜଟା ଧାରଣ କରିଛ, ଅଥଚ ସ୍ତ୍ରୀ ସହ ଅଛ, ତେଣୁ ତୁମର ବୁଡ଼ି ମରିବା ଉଚିତ। ତୁମେ ନିର୍ଲଜ୍ଜ ହେତୁ ପକ୍ଷୀମାନଙ୍କର ସମ୍ଭୋଗ ଦେଖୁଛ। ଏକଥା ଶୁଣୁ ଶୁଣୁ ଲକ୍ଷ୍ମଣ କହିଲେ, ଛାର ବିହଗ ବା ପକ୍ଷୀ, ବିଜ୍ଞ ଭଳି କହୁଛୁ, କୁଟୁମ୍ବୀ ବା ଗୃହୀ ହୋଇ ତପସ୍ୟାର ଲକ୍ଷଣ କହୁଛୁ। ବଶିଷ୍ଠାଦି ଗୃହୀ ଋଷି କ'ଣ ଅଜାଣ ବା ଅଜ୍ଞ, ତୁ ବଡ଼ ସଜାଣ ବା ବିଜ୍ଞ। ବିଯୋଗ ବା ବିଚ୍ଛେଦରେ ତୁମେ କାଳକାଟ ବୋଲି ବେନିଭ୍ରାତା ସାପ ଦେଇ ଚାଲିଗଲେ। ପକ୍ଷୀ ବିନୀତ ହୋଇ କହିଲା, ମୂର୍ଖ ପକ୍ଷୀ ଜାତି ଆମେ, ତୁମ ମୂର୍ତ୍ତି ମଧୁର, ଏପରି କଟୁ କଥା କହିଲ। କ୍ଷମା କରି ଶ୍ରୀରାମ କହିଲେ, ତୁମର ଦିବସରେ ମିଳନ ଓ ରାତ୍ରିରେ ବିଚ୍ଛେଦ ହେବ। ନଦୀର ଦୁଇ କୂଳରେ ରହି ରାତ୍ରିରେ ବିରହ ଭୋଗ କର। ଅନ୍ୟ ରାମାୟଣରେ ଉପଖ୍ୟାନ ନଥିଲେ ମଧ୍ୟ ବଳରାମ ଦାସଙ୍କ ଠାରୁ ଗ୍ରହଣ କରି ଭଞ୍ଜ ଏହା ବୈଦେଶ ବିଳାସରେ ଦେଇଛନ୍ତି।

ಪ್ಲಸು ಆಕಾಶವಾಣಿ ಭವಾನಿಪಟ್ಟಣ ಶ್ರೋತಾ ಬಂಧು ಸ್ಟುಡಿಯೋ ಗಡಿರೆ ಸಮಯ ಬರ್ತಮಾನ 8:59 କାର୍ଯ୍ୟକ୍ରମ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥା ଚିତ୍ର ଗୀତର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ହିନ୍ଦୀ କଥା ଚିତ୍ର ସାପିତ୍ର ଗୀତଟି ଗୀତଟିକୁ କଣ୍ଠଦାନ କରିଛନ୍ତି ଆଦିତ୍ୟ ନାରାୟଣ ରଚନା କରିଛନ୍ତି ସମୀର ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ଚିରନ୍ତନ ଭଟ୍ଟ

ଗୀତଟି ପ୍ରଚାର କରୁଛୁ କେକେଙ୍କ କଣ୍ଠରେ, ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ ହିନ୍ଦୀ କଥାଚିତ୍ର ଛିଚେର ଗୀତଟି।

ଗୀତଟି ପ୍ରଚାର କରୁଛୁ କେକେଙ୍କ କଣ୍ଠରେ, ପ୍ରୀତମଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ, ଅମିତାଭ ଭଟ୍ଟାଚାର୍ଯ୍ୟଙ୍କ ରଚନାରୁ ହିନ୍ଦୀ କଥାଚିତ୍ର ଛିଚେର ଗୀତଟି।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ସୁଖବିନ୍ଦର ସିଂ ଏବଂ ଶ୍ରେୟା ଘୋଷାଲଙ୍କ ଦ୍ୱୈତକଣ୍ଠରେ ସୁନାନ୍ଦ କିର୍କିରେଙ୍କ

ଏଥର ଶୁଣନ୍ତୁ ପରବର୍ତ୍ତୀ ଗୀତଟି, ହିନ୍ଦୀ କଥାଚିତ୍ର କାଇଟ୍ସରୁ। ଗୀତଟିର କଣ୍ଠଦାନ କରିଛନ୍ତି କେକେ, ରଚନା କରିଛନ୍ତି ନସିର ଫରାଜ, ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ରାଜେଶ ରୋଶନ। ହିନ୍ଦୀ କଥାଚିତ୍ର କାଇଟ୍ସ।

କାର୍ଯ୍ୟକ୍ରମରେ ଏଥର ପ୍ରଚାର କରୁଛୁ ପ୍ରଶାନ୍ତ ପାଢ଼ୀଙ୍କ ସଙ୍ଗୀତ ନିର୍ଦ୍ଦେଶନାରେ ଅରୁଣ ମନ୍ତ୍ରୀଙ୍କ ରଚନାରୁ ଉଦିତ ନାରାୟଣ ଏବଂ ଇରା ମହାନ୍ତିଙ୍କ ଦ୍ୱୈତକଣ୍ଠରେ ଓଡ଼ିଆ କଥାଚିତ୍ର ଶପଥର ଗୀତଟି।

କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ର ପୂଜାରୁ। ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି ପ୍ରଫୁଲ୍ଲ କର। କଣ୍ଠଦାନ କରିଛନ୍ତି ଅକ୍ଷ ମହାନ୍ତି, ପ୍ରଫୁଲ୍ଲ ଏବଂ ବନି। ରଚନା କରିଛନ୍ତି ଗୀତଟିକୁ ପ୍ରଫୁଲ୍ଲ କର।

ଶୁଣୁଥିଲେ କେତୋଟି ଓଡ଼ିଆ କଥାଚିତ୍ର ଗୀତର କାର୍ଯ୍ୟକ୍ରମ ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ, ସମୟ ବର୍ତ୍ତମାନ ପ୍ରାତଃ 10:00 ହେବାକୁ ଯାଉଛି। ପରବର୍ତ୍ତୀ କାର୍ଯ୍ୟକ୍ରମ ପ୍ରଚାର କରୁଛୁ ସମ୍ବାଦ ହିନ୍ଦୀରେ, ପରେ ପରେ ଇଂରାଜୀରେ ଆକାଶବାଣୀ ଦିଲ୍ଲୀରୁ କିଛି କ୍ଷଣ ମଧ୍ୟରେ।

ତୁମ ଆଦି ଅନ୍ତ ବ୍ରହ୍ମାଣ୍ଡ ପାଲୁଛ ଦୁଃଖୀଙ୍କ ତାରୁଛ ହେ ପ୍ରଭୁ କମଳାକାନ୍ତ। ନମସ୍କାର ନମସ୍ତେ ଶୁଭ ସକାଳ। ଖୋଲା ଝରକାର ଆଜିର ଅଧ୍ୟାୟକୁ ସ୍ୱାଗତ କରୁଛି ଆପଣ ସମସ୍ତଙ୍କୁ। ମୁଁ ଆଜିର ଉପସ୍ଥାପନାରେ ଆପଣଙ୍କର ପ୍ରିୟର ରେଡ଼ିଓ ସାଥୀ ଉପସ୍ଥାପକ ନଳିନୀକାନ୍ତ ଦାସ। କାର୍ଯ୍ୟକ୍ରମକୁ ପ୍ରଯୋଜନା କରିଛନ୍ତି ଶ୍ରୀ ସଚ୍ଚିଦାନନ୍ଦ ମଲ୍ଲିକ। ଶ୍ରୋତାବନ୍ଧୁ, ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ମିଡ଼ିୟମ ୱେବ୍ରେ 248 ମିଟର ତଥା 1206 କିଲୋ ହର୍ଜ ଯୋଗେ, ଏଫ୍ଏମ୍ରେ 100.3 ମେଗା ହର୍ଜ ଯୋଗେ ତଥା ନ୍ୟୁଜନ୍ ଏଆଇଆର୍ ଆପ୍ ମାଧ୍ୟମରେ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ଆଜି ପୁଣି ଆମେ ଉପସ୍ଥିତ ହୋଇଛୁ ଆପଣଙ୍କ ସାମ୍ନାରେ କିଛି ନୂଆ, କିଛି ପୁରୁଣା, କିଛି ଜଣା କିଛି ଅଜଣା ସ୍ମୃତିର ପସରା ସାଙ୍ଗକୁ ସୁମଧୁର ଗୀତକୁ ନେଇ। ତେବେ ଆଜିର ଅଧ୍ୟାୟକୁ ସୁନ୍ଦର ସରସ ରୂପେ ଆଗେଇ ନେବା ଏବଂ ହଜିଯିବା ଏକ ନୂଆ ଦୁନିଆରେ କାର୍ଯ୍ୟକ୍ରମକୁ ଆଗକୁ ନେବା ପୂର୍ବରୁ ଆସନ୍ତୁ ଶୁଣିନେବା ଏକ ସୁନ୍ଦର ସୁମଧୁର ଗୀତଟିଏ।

ଶ୍ରୋତା ବନ୍ଧୁ, ପ୍ରତିବର୍ଷ ଆଜିର ଦିନରେ ଅର୍ଥାତ୍ ଜୁନ୍ 30 ତାରିଖରେ ହୁଲ୍ ଦିବସ ପାଳନ କରାଯାଏ। ଏହି ଦିବସ 1855 ମସିହାରେ ଆରମ୍ଭ ହୋଇଥିବା ସାନ୍ତାଳ ହୁଲ୍ ବିଦ୍ରୋହର ସ୍ମୃତିରେ ପାଳନ କରାଯାଏ। ହୁଲ୍ ଶବ୍ଦର ଅର୍ଥ ହେଉଛି ବିଦ୍ରୋହ ବା ମୁକ୍ତି ପାଇଁ ସଂଗ୍ରାମ। ଏହା ଭାରତର ଆଦିବାସୀ ସମ୍ପ୍ରଦାୟର ସ୍ୱାଭିମାନ, ସାହସ ଓ ସ୍ୱାଧୀନତା ସଂଗ୍ରାମର ଏକ ଗୌରବମୟ ଅଧ୍ୟାୟ। ଏହି ବିଦ୍ରୋହର ନେତୃତ୍ୱ କରିଥିଲେ ସିଦ୍ଧୁ ମୁର୍ମୁ ଓ କାହ୍ନୁ ମୁର୍ମୁ। ଇଂରେଜ ଶାସନ, ଜମିଦାର ଓ ମହାଜନମାନଙ୍କ ଅତ୍ୟାଚାର ବିରୋଧରେ ହଜାର ହଜାର ସାନ୍ତାଳ ଏକତ୍ରିତ ହୋଇ ସଂଗ୍ରାମ କରିଥିଲେ। ଯଦିଓ ଇଂରେଜ ସରକାର ଏହି ବିଦ୍ରୋହକୁ ଦମନ କରିଥିଲେ, ତଥାପି ଏହା ଭାରତର ସ୍ୱାଧୀନତା ଆନ୍ଦୋଳନର ଏକ ପ୍ରେରଣାଦାୟକ ଅଧ୍ୟାୟ ହୋଇ ରହିଛି। ହୁଲ୍ ବିଦ୍ରୋହ ଆଦିବାସୀ ସମାଜର ଏକତା, ସାହସ ଓ ଅଧିକାର ପାଇଁ ସଂଗ୍ରାମର ପ୍ରତୀକ। ହୁଲ୍ ଦିବସ ଅବସରରେ ବିଭିନ୍ନ ସ୍ଥାନରେ ସ୍ମୃତିସଭା, ସାଂସ୍କୃତିକ କାର୍ଯ୍ୟକ୍ରମ, ଶୋଭାଯାତ୍ରା ଓ ଆଦିବାସୀ ଲୋକନୃତ୍ୟର ଆୟୋଜନ କରାଯାଏ। ହୁଲ୍ ଦିବସ କେବଳ ଏକ ସ୍ମୃତି ଦିବସ ନୁହେଁ, ବରଂ ଆଦିବାସୀ ସମାଜ ଇତିହାସ, ସଂସ୍କୃତି ଓ ଅଧିକାର ପ୍ରତି ସମ୍ମାନ ପ୍ରଦର୍ଶନର ଏକ ମୁହୂର୍ତ୍ତପୂର୍ଣ୍ଣ ଅବସର। ଏହା ଆମକୁ ଏକତା, ସାହସ ଓ ନ୍ୟାୟ ପାଇଁ ସଂଘର୍ଷ କରିବାର ପ୍ରେରଣା ପ୍ରଦାନ କରେ।

ଅନେକ ଔଷଧୀୟ ଉଦ୍ଭିଦ ମାନବ ଜୀବନ ପାଇଁ ଅମୂଲ୍ୟ ଉପହାର ଭାବରେ ପରିଗଣିତ। ସେଥିମଧ୍ୟରୁ ଅଲେଚ ବା ଇଲାଚି ଏକ ଅତ୍ୟନ୍ତ ଉପକାରୀ ଓ ସୁଗନ୍ଧିତ ମସଲା। ଅନେକ ଔଷଧୀୟ ଗୁଣ, ତେଣୁ ଆୟୁର୍ବେଦରେ ଏହାକୁ ଅମୃତ ବୋଲି କୁହାଯାଏ। ପ୍ରସନ୍ନ କରେ ଏବଂ ଖାଦ୍ୟର ସ୍ୱାଦକୁ ବଢ଼ାଇଥାଏ। ବୃଦ୍ଧି କରେ, ଖାଇଲେ ଖାଦ୍ୟ ସହଜରେ ପଚେ ଏବଂ ଓ ପେଟ ଫୁଲିବା ଭଳି ସମସ୍ୟା କମିଥାଏ। ପରିବାରରେ ମଧ୍ୟ ବହୁତ କାର୍ଯ୍ୟକାରୀ, ତେଣୁ

ଶୁଦ୍ଧି ରୂପେ ଗ୍ରହଣ କରନ୍ତି। ମଧ୍ୟ ଅଲେଇଚ ବହୁତ ଉପକାର କରେ, ଶରୀରକୁ ଆରାମ ମିଳେ ଏବଂ ଶ୍ୱାସକ୍ରିୟା ସହଜ ହୁଏ। ଅତ୍ୟନ୍ତ ଲାଭଦାୟକ ବୋଲି କୁହାଯାଇଛି। ରକ୍ତଚାପ ନିୟନ୍ତ୍ରଣ କରିବା ସହ ବାହାରକୁ ଏକ ହୁଏ। ଏହା ମାନସିକ ଚାପ କମାଇ ମନକୁ ଶାନ୍ତ କରିଥାଏ। ଦୂଷିତ ଖାଦ୍ୟ ଓ ଅସ୍ୱାସ୍ଥ୍ୟକର ଖାଦ୍ୟାଭ୍ୟାସ ମଧ୍ୟରେ ଆହୁରି ବଢ଼ିଯାଇଛି। ନୁହେଁ ବରଂ ଆୟୁର୍ବେଦରେ ଏକ ଅମୃତ ସମାନ ଔଷଧୀୟ ଉପାଦାନ।

ଶ୍ରୋତାବନ୍ଧୁ, ଶ୍ରୀଜଗନ୍ନାଥ ମନ୍ଦିର ଭାରତର ଏକ ପ୍ରମୁଖ ଧାର୍ମିକ ପୀଠ ଓ ଓଡ଼ିଆ ଜାତିର ଆସ୍ଥାର ପ୍ରତୀକ। ଏହି ମନ୍ଦିରଟି କେବଳ ଚତୁର୍ଦ୍ଧାମୂର୍ତ୍ତି ପାଇଁ ନୁହେଁ, ବରଂ ଏହାର ଅତ୍ୟନ୍ତ ସୁନ୍ଦର ସ୍ଥାପତ୍ୟ କଳା ପାଇଁ ମଧ୍ୟ ପ୍ରସିଦ୍ଧ। ମନ୍ଦିରକୁ ଘେରି ରହିଥିବା ଚାରିଟି ମୁଖ୍ୟଦ୍ୱାର, ସିଂହଦ୍ୱାର, ଅଶ୍ୱଦ୍ୱାର, ବ୍ୟାଘ୍ରଦ୍ୱାର ଓ ହସ୍ତିଦ୍ୱାର ପ୍ରତ୍ୟେକର ନିଜସ୍ୱ ଐତିହ୍ୟ, ଆଧ୍ୟାତ୍ମିକ ମାନ୍ୟତା ଓ ବିଶେଷତା ରହିଛି। ମନ୍ଦିରର ପୂର୍ବ ଦିଗରେ ଅବସ୍ଥିତ ସିଂହଦ୍ୱାର ହେଉଛି ପ୍ରଧାନ ପ୍ରବେଶପଥ। ଏହାର ଦୁଇ ପାର୍ଶ୍ୱରେ ଦୁଇଟି ବିଶାଳ ସିଂହ ମୂର୍ତ୍ତି ଥିବାରୁ ଏହାକୁ ସିଂହଦ୍ୱାର ବୋଲି କୁହାଯାଏ। ଏହି ଦ୍ୱାର ସମ୍ମୁଖରେ ଅରୁଣ ସ୍ତମ୍ଭ ଅବସ୍ଥିତ, ଯାହା ପୂର୍ବରୁ କୋଣାର୍କ ସୂର୍ଯ୍ୟ ମନ୍ଦିରରେ ଥିଲା। ଭକ୍ତମାନେ ସାଧାରଣତଃ ଏହି ଦ୍ୱାର ଦେଇ ମନ୍ଦିରକୁ ପ୍ରବେଶ କରନ୍ତି। ସିଂହକୁ ଶକ୍ତି ଓ ସାହସର ପ୍ରତୀକ ଭାବେ ଗ୍ରହଣ କରାଯାଏ। ମନ୍ଦିରର ଦକ୍ଷିଣ ପାର୍ଶ୍ୱରେ ଥିବା ଦ୍ୱାରଟି ହେଉଛି ଅଶ୍ୱଦ୍ୱାର। ଏଠାରେ ଘୋଡ଼ାର ମୂର୍ତ୍ତି ରହିଥିବାରୁ ଏହାକୁ ଏହିପରି ନାମକରଣ କରାଯାଇଛି। ଅଶ୍ୱଗତି କର୍ମଶକ୍ତି ଓ ସାମର୍ଥ୍ୟର ପ୍ରତୀକ। ପ୍ରାଚୀନ କାଳରେ ଯୋଦ୍ଧାମାନେ ଏହି ଦ୍ୱାରକୁ ବିଜୟ ଓ ପରାକ୍ରମର ପ୍ରତୀକ ଭାବେ ଦେଖୁଥିଲେ। ଏହି ଦ୍ୱାରର ଶିଳ୍ପକଳା ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ପଶ୍ଚିମ ଦିଗରେ ଅବସ୍ଥିତ ବ୍ୟାଘ୍ର ଦ୍ୱାରକୁ କେବେ କେବେ ଖଞ୍ଜା ଦ୍ୱାର ମଧ୍ୟ କୁହାଯାଏ। ଏହି ଦ୍ୱାରରେ ବାଘର ପ୍ରତୀକ ଦେଖିବାକୁ ମିଳେ। ବାଘ ସାହସ, ଆତ୍ମବିଶ୍ୱାସ ଓ ରକ୍ଷାର ପ୍ରତୀକ। ଏହି ଦ୍ୱାର ମନ୍ଦିରର ଅନ୍ୟ ଦ୍ୱାରମାନଙ୍କ ତୁଳନାରେ କମ୍ ବ୍ୟବହୃତ ହେଲେ ମଧ୍ୟ ଏହା ଧାର୍ମିକ ଗୁରୁତ୍ୱ ବହନ କରେ। ମନ୍ଦିରର ଉତ୍ତର ଦିଗରେ ଅବସ୍ଥିତ ହସ୍ତିଦ୍ୱାରର ଦୁଇ ପାର୍ଶ୍ୱରେ ହାତୀର ମୂର୍ତ୍ତି ରହିଛି। ହାତୀକୁ ଧନ ସମୃଦ୍ଧି ଓ ଗମ୍ଭୀରତାର ପ୍ରତୀକ ଭାବରେ ଗ୍ରହଣ କରାଯାଏ। ଏହି ଦ୍ୱାର ଶାନ୍ତି ଓ ସ୍ଥିରତାର ସନ୍ଦେଶ ଦେଇଥାଏ। ପ୍ରାଚୀନ ରାଜାମାନେ ଏହି ପଥକୁ ବିଶେଷ ଭାବରେ ବ୍ୟବହାର କରୁଥିବା କଥା କୁହାଯାଏ। ଶ୍ରୀଜଗନ୍ନାଥ ମନ୍ଦିରର ଦ୍ୱାର କେବଳ ପ୍ରବେଶ ପଥ ନୁହେଁ, ସେଗୁଡ଼ିକ ଭାରତୀୟ ସଂସ୍କୃତି, ଆଧ୍ୟାତ୍ମିକତା ଓ କଳାର ଅଦ୍ଭୁତ ନିଦର୍ଶନ। ପ୍ରତ୍ୟେକ ଦ୍ୱାର ଜୀବନର ଓ ସମୃଦ୍ଧିକୁ ପ୍ରତିନିଧିତ୍ୱ କରେ। ଏହି ଚାରିଦ୍ୱାର ଶ୍ରୀମନ୍ଦିରର ଗୌରବକୁ ଆହୁରି ବଢ଼ାଇ ଦେଇଛି ଏବଂ ଭକ୍ତମାନଙ୍କ ମଧ୍ୟରେ ଅସୀମ ଭକ୍ତି ଓ ଆସ୍ଥା ସୃଷ୍ଟି କରେ।

ଶ୍ରୋତାବନ୍ଧୁ, ବର୍ତ୍ତମାନର ଯୁଗ ହେଉଛି ପ୍ରଯୁକ୍ତିବିଦ୍ୟାର ଯୁଗ। ବିଜ୍ଞାନ ଓ ପ୍ରଯୁକ୍ତିର ଦ୍ରୁତ ବିକାଶ ଯୁବ ସମାଜର ଜୀବନଶୈଳୀ, ଶିକ୍ଷା, ଯୋଗାଯୋଗ ଓ କାର୍ଯ୍ୟପଦ୍ଧତିକୁ ଅନେକ ପରିବର୍ତ୍ତନ କରିଛି। ସ୍ମାର୍ଟଫୋନ୍, ଇଣ୍ଟରନେଟ୍, ସୋସିଆଲ ମିଡ଼ିଆ, କୃତ୍ରିମ ବୁଦ୍ଧିମତା ବା AI ଓ ବିଭିନ୍ନ ଡିଜିଟାଲ ମାଧ୍ୟମ ଯୁବକମାନଙ୍କ ଦୈନନ୍ଦିନ ଜୀବନର ଅଂଶ ପାଲଟି ଯାଇଛି। ପ୍ରଯୁକ୍ତିବିଦ୍ୟା ଯୁବପିଢ଼ିଙ୍କ ପାଇଁ ଜ୍ଞାନ ଆହରଣକୁ ସହଜ କରିଛି। ଡିଜିଟାଲ ପ୍ଲାଟଫର୍ମ ଯୁବମାନଙ୍କୁ ନିଜ ପ୍ରତିଭା ପ୍ରଦର୍ଶନ ଓ ନୂତନ ରୋଜଗାର ସୁଯୋଗ ସୃଷ୍ଟି କରିବାରେ ସହାୟକ ହୋଇଛି। ତେବେ ପ୍ରଯୁକ୍ତିବିଦ୍ୟାର କିଛି କୁପ୍ରଭାବ ମଧ୍ୟ ରହିଛି। ଅତ୍ୟଧିକ ମୋବାଇଲ ବ୍ୟବହାର, ସୋସିଆଲ ମିଡ଼ିଆର ନିଶା, ଭୁଲ ତଥ୍ୟର ପ୍ରସାର ଯୁବମାନଙ୍କୁ ମାନସିକ ଓ ଶାରୀରିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହା ଅନେକ ସମୟରେ ସମୟର ଅପଚୟ, ଏକାଗ୍ରତା ହ୍ରାସ ଏବଂ ସାମାଜିକ ସମ୍ପର୍କରେ ଦୂରତା ସୃଷ୍ଟି କରିଥାଏ। ଏହିପରି ସ୍ଥିତିରେ ଯୁବକମାନେ ପ୍ରଯୁକ୍ତିବିଦ୍ୟାକୁ ସଠିକ୍ ଓ ସୃଜନଶୀଳ ଭାବରେ ବ୍ୟବହାର କରିବା ଆବଶ୍ୟକ। ପ୍ରଯୁକ୍ତି ମାନବ ଜୀବନକୁ ଉନ୍ନତ କରିବା ପାଇଁ, ତାହାର ଦାସ ହେବା ପାଇଁ ନୁହେଁ, ସଚେତନ ଓ ସନ୍ତୁଳିତ ବ୍ୟବହାର ମାଧ୍ୟମରେ ଯୁବ ସମାଜ ପ୍ରଯୁକ୍ତିବିଦ୍ୟାର ସୁଫଳକୁ ଗ୍ରହଣ କରି ଦେଶ ଓ ସମାଜର ଉନ୍ନତିରେ ନିଜର ଅବଦାନ ରଖିପାରିବେ।

ଶ୍ରୋତାବନ୍ଧୁ, 30 ଜୁନ୍ ଭାରତୀୟ ଏବଂ ବିଶ୍ୱ ଇତିହାସରେ ଏକ ପ୍ରମୁଖ ଦିବସ ରୂପେ ସ୍ଥାନ ପାଇଛି। 1855 ମସିହା ଆଜିର ଦିନରେ ବଙ୍ଗର ଭୋଗନାର୍ଦି ଗାଁରେ ଇଂରେଜ ଏବଂ ତାଙ୍କ ସହଯୋଗୀଙ୍କ ବିରୁଦ୍ଧରେ ସାନ୍ଥାଳ ହଲ୍ ଦିବସ ଆରମ୍ଭ ହୋଇଥିଲା। ଭାରତର ସର୍ବୋଚ୍ଚ ନାଗରିକ ସମ୍ମାନ 1934 ମସିହାରେ ଭାରତରତ୍ନରେ ସମ୍ମାନିତ ପ୍ରସିଦ୍ଧ ବୈଜ୍ଞାନିକ ସିଏନ୍ ରାଓର ଜନ୍ମ ହୋଇଥିଲା। 1928 ମସିହା ଆଜିର ଦିନରେ ଭାରତୀୟ ସେନାର ସୁନାମଧନ୍ୟ ସଙ୍ଗୀତକାର କଲ୍ୟାଣଜୀଙ୍କର ଜନ୍ମ ହୋଇଥିଲା। 1933 ମସିହା ଜୁନ୍ 30ରେ ଫାଶୀବାଦ ବିରୁଦ୍ଧରେ ଏଣ୍ଡବର୍ଫରେ 50,000 ଲୋକଙ୍କ ଧାରଣାରେ ଓହ୍ଲାଇଥିଲେ। 1938 ମସିହା ଜୁନ୍ 30ରେ ଶିଶୁମାନଙ୍କର ପ୍ରିୟ କାର୍ଟୁନ୍ ସୁପରମ୍ୟାନ୍ ପ୍ରଥମ ଥର ସକାଶେ କମିକ୍ ବହିରେ ନଜର ଆସିଥିଲା। 1997 ମସିହାରେ ହଂକଂରେ ବ୍ରିଟିଶ ଶାସନର ସମାପ୍ତି ଘଟିଥିଲା ଆଜିର ଦିନରେ। 2000 ମସିହାରେ ଜୁନ୍ 30 ତାରିଖରେ ଆମେରିକୀ ରାଷ୍ଟ୍ରପତି ବ୍ଲିନକିଣ୍ଟନ୍ ଆମେରିକାରେ ଡିଜିଟାଲ୍ ହସ୍ତାକ୍ଷରକୁ ନ୍ୟାୟଭିତ୍ତିକ ମାନ୍ୟତା ପ୍ରଦାନ କରିଥିଲେ।

ବର୍ତ୍ତମାନ ନଜର ପକାଇବା ସ୍ଥାନୀୟ ଖବର ପାଣିପାଗ ଉପରେ। ଭବାନୀପାଟଣା ସ୍ଥିତ ସ୍ଥାନୀୟ ଜଗନ୍ନାଥ ମନ୍ଦିରରେ ଦେବସ୍ନାନ ପୂର୍ଣ୍ଣିମା ଅତି ଆଡ଼ମ୍ବରରେ ପାଳନ କରାଯାଇଛି। ଅତ୍ୟଧିକ ଭକ୍ତ ଏବଂ ଭକ୍ତିର ସମାଗମ ଦେଖିବାକୁ ମିଳିଥିଲା। ସ୍ଥାନୀୟ ଟାଉନହଲ୍ଠାରେ ଓଡ଼ିଶା ସରକାରଙ୍କ ତରଫରୁ ଉଦ୍ୟମୀ ଓଡ଼ିଶା ଏମ୍ଏସ୍ଏମ୍ଇ କାର୍ଯ୍ୟକ୍ରମ 27 ଜୁନ୍ 2026 ଆରମ୍ଭ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟି ଆସନ୍ତା ଜୁଲାଇ 1, 2026 ପର୍ଯ୍ୟନ୍ତ ଚାଲିବ। ଏଥିରେ କ୍ଷୁଦ୍ର ଶିଳ୍ପଗୁଡ଼ିକୁ ପ୍ରୋତ୍ସାହନ ଦେବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ପାଣିପାଗ ସ୍ଥାନୀୟ ପାଣିପାଗ ବିଭାଗ ଅନୁଯାୟୀ ଆଜି ପାଗଟି ପ୍ରାୟ ମେଘୁଆ ରହିବ। କିଛି ସ୍ଥାନରେ ହାଲକା ବର୍ଷା ହେବାର ସମ୍ଭାବନା ରହିଛି। ଆଜି ସ୍ଥାନୀୟ ତାପମାତ୍ରା ସର୍ବୋଚ୍ଚ 34 ଡିଗ୍ରୀ ସେଲସିୟସ୍ ଥିବାବେଳେ ସର୍ବନିମ୍ନ 26 ଡିଗ୍ରୀ ସେଲସିୟସ୍ ରହିବ ବୋଲି ଅନୁମାନ କରାଯାଉଛି।

ଶ୍ରୋତାବନ୍ଧୁ, ଆପଣମାନଙ୍କ ସହ କଥା ହେଉ ହେଉ ସମୟ କିପରି ବିତିଯାଏ ଜଣାପଡ଼େ ନାହିଁ। ଘଣ୍ଟା ମଧ୍ୟ ସୂଚାଇ ଦେଲାଣି ବର୍ତ୍ତମାନ ବିଦାୟ ନେବାର ବେଳ, କିନ୍ତୁ କଥା ଦେଉଛୁ ପୁଣି ଫେରିବୁ ଏକ ନୂତନ ରୂପରେ ଆପଣଙ୍କ ପାଖକୁ। ଆଜିର କାର୍ଯ୍ୟକ୍ରମ ଆପଣ ସମସ୍ତଙ୍କୁ କିପରି ଲାଗିଲା ଚିଠି ମାଧ୍ୟମରେ ଆପଣଙ୍କ ମତାମତ ନିଶ୍ଚୟ ଜଣାଇବେ। ଆମର ଠିକଣା, ଚିଠି ପାଇଛୁ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, କଳାହାଣ୍ଡି, PIN 7660001। ଆପଣ ନିଜର ସୁଚିନ୍ତିତ ମତାମତ ଆମକୁ ହ୍ୱାଟ୍ସଆପ୍ ମାଧ୍ୟମରେ ମଧ୍ୟ ଜଣାଇପାରିବେ। ଆମର ହ୍ୱାଟ୍ସଆପ୍ ନମ୍ବରଟି ହେଲା 8895994143। ବର୍ତ୍ତମାନ ଆପଣଙ୍କଠୁ ବିଦାୟ ଚାହୁଁଛୁ, ନମସ୍କାର।

0: ଆସନ୍ତୁ ଶୁଣିବା ସ୍ଥାନୀୟ ଖବର ଏବଂ ଝୁମିଯିବା ଶୁଣି ଗୀତ ସୁମଧୁର
1: ଶୁଣୁଥିଲେ କାର୍ଯ୍ୟକ୍ରମ ଖୋଲା ଝରକା ଆକାଶବାଣୀ ଭବାନୀପାଟଣା। ସମୟ ବର୍ତ୍ତମାନ ପୂର୍ବାହ୍ନ 11:10:53। ଆଜି ଆମ କେନ୍ଦ୍ରରୁ ଦ୍ୱିତୀୟ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କିତ ସମ୍ୟକ୍ ସୂଚନା। ଦ୍ୱିତୀୟ ଅଧିବେଶନରେ ଦିନ 12:00 ପ୍ରଚାର କରିବୁ ସୁଗମ ସଙ୍ଗୀତ। ଶିଳ୍ପୀମାନେ ହେଲେ ଜ୍ୟୋତିର୍ମୟ ଚୌଧୁରୀ, ସତ୍ୟନାରାୟଣ ଅଧିକାରୀ, ଜିତେନ୍ଦ୍ରିୟ ଠାକୁର, ନମିତା ମହାପାତ୍ର, ସଙ୍ଗୀତା ମହାପାତ୍ର ଓ ଲକ୍ଷ୍ମୀନାରାୟଣ ବେହେରା। ଦିନ 12:30 ଶୁଣିବେ ରୂପକ ରଣବାଦ୍ୟରୁ ଗଣବାଦ୍ୟ, ରଚନା ଓ ପ୍ରଯୋଜନା ସଚ୍ଚିଦାନନ୍ଦ ମଲ୍ଲିକ। ଚାଷର କଥା ରହିଛି ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥା ଚିତ୍ର ଗୀତ ପ୍ରଚାର କରିବେ ଦିନ 2:45। କାର୍ଯ୍ୟକ୍ରମର ରୂପରେଖ ସହ ଚଳିତ ଅଧିବେଶନ

ଏଆଇଆର୍ ଏପ୍ ମାଧ୍ୟମରେ। ସମୟ ଦିନ 12 ହେବାକୁ ଯାଉଛି। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ କେତୋଟି ସୁଗମ ସଙ୍ଗୀତ। କାର୍ଯ୍ୟକ୍ରମର ପ୍ରଥମ ସୁଗମ ସଙ୍ଗୀତଟି ଶିଳ୍ପୀ ଜ୍ୟୋତିର୍ମୟୀ ଚୌଧୁରୀଙ୍କ କଣ୍ଠରେ, ଦିଗମ୍ବର ଗୋମାଙ୍ଗଙ୍କ ଗୀତ ରଚନାରୁ।

ଶ୍ରୋତାବନ୍ଧୁ ଶୁଣୁଛନ୍ତି କେତୋଟି ସୁଗମ ସଙ୍ଗୀତ ଆକାଶବାଣୀ ଭବାନୀପାଟଣା କେନ୍ଦ୍ରରୁ। ପରବର୍ତ୍ତୀ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସତ୍ୟନାରାୟଣ ଅଧିକାରୀଙ୍କ କଣ୍ଠରେ, ଡକ୍ଟର ଋଷିକେଶ ପଣ୍ଡାଙ୍କ ଗୀତ ରଚନାରୁ।

0: ସବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
0: ଆଚ୍ଛା ଦାସବାବୁ ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍ ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି
1: ଆରେ ଏଇଟା ଏକଦମ ସିମ୍ପଲ ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ
2: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ 64 ବର୍ଷର ଦୃଢ଼ ମୂଳ ଦୁଆ ଚେଟିନାଡ୍ ସିମେଣ୍ଟ ଦ ପରଫେକ୍ଟ କଂକ୍ରିଟ୍ ଚଏସ୍
3: ଶ୍ରୋତାବନ୍ଧୁ ଏବେ ଆସନ୍ତୁ ଶୁଣିବା ଜିତେନ୍ଦ୍ରିୟ ଠାକୁର ଏବଂ ନମିତା ମହାପାତ୍ରଙ୍କ ଦ୍ୱୈତ କଣ୍ଠରେ କିଶୋର ଚନ୍ଦ୍ର ନନ୍ଦଙ୍କ ଗୀତ ରଚନାରୁ ଏହି ସୁଗମ ସଙ୍ଗୀତଟିଏ।

ଶ୍ରୋତାବନ୍ଧୁ, କାର୍ଯ୍ୟକ୍ରମର ଶେଷ ଗୀତଟି ପ୍ରଚାର କରୁଛୁ ଶିଳ୍ପୀ ସଙ୍ଗୀତା ମହାପାତ୍ରଙ୍କ କଣ୍ଠରେ। ଗୀତ ରଚନା ଦୀନବନ୍ଧୁ ମହାପାତ୍ର।

ଶ୍ରେଷ୍ଠ ଅବଦାନ ତୋର ଘୁମୁରା କଳା, ରଣଭୂଇଁରେ ଦେଖାଏ ତାଣ୍ଡବ ଲୀଳା। କମ୍ପେ ବାୟୁମଣ୍ଡଳ, କମ୍ପେ ଧରଣୀ କୋଳ, କମ୍ପେ ସାତ ପାତାଳ, କମ୍ପେ ସାଗର ଜଳ। ଗମ୍ଭୀର ଧ୍ୱନିରେ କମ୍ପି ଆକାଶ ଯାଉଛି ଫାଟି, ଜୟ ମା କାରୁଣ୍ଡ ମାଟି, ଜୟ ମା କାରୁଣ୍ଡ ମାଟି।

0: କଳାହାଣ୍ଡିର ଲୋକନୃତ୍ୟ ଲୋକବାଦ୍ୟ ସମୂହ ପାଖରେ ନିଜର ଆବେଗିକ ଆଙ୍ଗିକ ଆତ୍ମପ୍ରକାଶ କରି ସମୂହ ଭାବେ ଆମୋଦ ପ୍ରମୋଦ କରିବା ଏହାର ମୂଳ ଭିତ୍ତି। ଏହି ଅଞ୍ଚଳର ନୃତ୍ୟ ଯୁଦ୍ଧ ଦେବାଦେବୀ ଆରାଧନା ବିବାହ ମିଳନ ଶିକାରରେ ପ୍ରଦର୍ଶିତ ହୋଇ ଆସୁଥିବାର ଦେଖିବାକୁ ମିଳେ।
1: ଏହି ଅଞ୍ଚଳର ଲୋକନୃତ୍ୟକୁ କୃଷି ନୃତ୍ୟ ଧର୍ମୀୟ ଅନୁଷ୍ଠାନର ପାରମ୍ପରିକ ନୃତ୍ୟ ଯୁଦ୍ଧ ନୃତ୍ୟ ବିବାହକାଳୀନ ନୃତ୍ୟ ଧାଙ୍ଗରା ଧାଙ୍ଗରୀ ନୃତ୍ୟ ଆଦିରେ ବିଭକ୍ତ କରାଯାଇପାରେ।
0: କଳାହାଣ୍ଡିର ପର୍ବପର୍ବାଣୀ ଆଦିରେ ଘୁମୁରା ନୃତ୍ୟ ବିଶେଷ ଭାବେ ପ୍ରଚଳିତ। ଶାକ୍ତ ପରମ୍ପରା ସହିତ ଏହାର ଗଭୀର ସମ୍ପର୍କ ରହିଛି। ଏହା ଏକ ଯୁଦ୍ଧବାଦ୍ୟ। ଏହାର ନୃତ୍ୟ ମଧ୍ୟ ଯୁଦ୍ଧକୁ ଭିତ୍ତି କରି ପ୍ରଦର୍ଶିତ ହୋଇଥାଏ।
1: କଳାହାଣ୍ଡିର ପାରମ୍ପରିକ ବୀରବାଦ୍ୟ ଘୁମୁରା ଆଜି ରଣବାଦ୍ୟରୁ ଗଣବାଦ୍ୟରେ ପରିଣତ ହୋଇ ସର୍ବଜନାଦୃତ ହୋଇପାରିଛି। ଘୁମୁରାର ପ୍ରାଚୀନତା ସମ୍ପର୍କରେ ବିଭିନ୍ନ ପୁରାଣରେ ବର୍ଣ୍ଣିତ ହୋଇଛି। ବାଜଇ କମକାହାଳୀ ଦାଉଣ୍ଡି ଘୁମୁରା କାଦମ୍ବରୀ ପାନ କରି ନାଚନ୍ତି ଅସୁରା।
0: ସାରଳା ମହାଭାରତରେ ମଧ୍ୟ ଘୁମୁରାକୁ ନେଇ ବର୍ଣ୍ଣନା କରାଯାଇଛି। କଡ଼ା ମର୍ଦ୍ଦଳ ବଜାଇ ବଜାନ୍ତି ଘୁମୁରା, ମତୁଆଳ ଖେଳେ ନାଚି ଚମକାନ୍ତି ଧରା। ଢୋଲ ମାଦଳ ଆଦି ଯେ ଘୁମୁରା ବଜାଇ, ଘୁମୁରା ଯେ ଘୁମୁ ଘୁମୁ ହୋଇ ଗରଜଇ।
2: କହିଲି ଉଆସ ରାତି ଘୁମୁରା ପୂଜା, ଶୁଭ ମୁହୂର୍ତ୍ତରେ ବାଜେ ଘୁମୁରା ବାଜା। ନଗଦ ଏକ ମାସ ଚାଲୁ ରହେ ଅଭ୍ୟାସ, ନୂଆଖାଇରୁ ଧରି କଳାକାରର ବେଶ। ଗାଁକୁ ଗାଁ ଘୁମୁରା ନାଚ ଗୀତ ଦେଉ ଭେଟି, ଜୟ ମା କାରୁ।

ନୟାଗଡ଼ ଖଣ୍ଡା ବସା ମୂଳା ଅଷ୍ଟମୀ ଶହ ଶହ ଘୁମୁରାର ସେ ରଙ୍ଗଭୂମି ଭବାନୀ ପାଟଣାର ଲାଖ ଲଚା ଛତର ବିଜୟା ଦଶମୀକୁ ଘୁମୁରା କଳାକାର ସଭା ମଣ୍ଡପକୁ ଗୁରୁ ବୀର ଦର୍ପେ ଆସେ ଛୁଟି ଜୟ।

0: ଘୁମୁରାର ବେଶ ପୋଷାକ ଓ ପରିପାଟି ଠିକ୍ ଜଣେ ସୈନିକ ପରି ଦେଖାଯାଏ। ମୁଣ୍ଡରେ ପଗଡ଼ି, ପଗଡ଼ି ଉପରେ ମୟୂରଚୂଳଯୁକ୍ତ ଟାହିଆ ଖୋସାଯାଇଥାଏ।
1: ଶରୀରରେ ସୈନିକର ପୋଷାକ ଓ କାନ୍ଧରୁ ଆଣ୍ଠୁ ଯାଏ ପଛପଟେ କପଡ଼ାରେ ନିର୍ମିତ ଝାଲର ଲଗାଇଥାନ୍ତି ନର୍ତ୍ତକମାନେ। ଧଳା ଧୋତିକୁ ପାଇକ କଚ୍ଛା ଶୈଳୀରେ ପିନ୍ଧି ଅଣ୍ଟାରେ ଅଣ୍ଟା ଭିଡ଼ା ବାନ୍ଧି ପାଦରେ ଘୁଙ୍ଗୁର ବାନ୍ଧି ବୀର ରସରେ ନୃତ୍ୟ କରିଥାନ୍ତି ନର୍ତ୍ତକମାନେ।
0: ନର୍ତ୍ତକମାନେ ଘୁମୁରା ବାଦ୍ୟଯନ୍ତ୍ରକୁ ଛାତିରେ ବାନ୍ଧି ଦୁଇ ହାତର ଆଙ୍ଗୁଠିରେ ବିଭିନ୍ନ ତାଳରେ ବଜାଇଥାନ୍ତି। ଘୁମୁରା ବାଦ୍ୟର ତାଳେ ତାଳେ ସହବାଦ୍ୟ ନିଶାଣ, ତାଳ ଏବଂ ତୁରି ଏକତ୍ର ବଜାଇ ବୀରରସ ଉଦ୍ଦୀପକ ନାଦ ସୃଷ୍ଟି କରି ନୃତ୍ୟ ପରିବେଷଣ କରିଥାନ୍ତି।
1: ଘୁମୁରାରେ ବୀର, ଶୃଙ୍ଗାର ଓ ଭକ୍ତିରସ ଦେଖିବାକୁ ମିଳେ। ପୂର୍ବେ ଯୁଦ୍ଧକ୍ଷେତ୍ରକୁ ଯିବା ପୂର୍ବରୁ ଶକ୍ତିମୟୀ ଦେବୀଙ୍କୁ ଆରାଧନା କରି ଭକ୍ତିରସଯୁକ୍ତ ଘୁମୁରା ବାଦ୍ୟ ପରିବେଷଣ କରାଯାଉଥିଲା।
0: ଯୁଦ୍ଧକ୍ଷେତ୍ରରେ ସୈନିକଙ୍କ ଦେହ ଓ ମନରେ ଶକ୍ତି ସଞ୍ଚାର ପାଇଁ ବୀରରସରେ ରସାୟିତ ବାଦ୍ୟ ପରିବେଷଣ କରାଯାଉଥିଲା। ପୁଣି ଯୁଦ୍ଧ ବିରତି ବେଳେ ସୈନ୍ୟ ଛାଉଣିରେ ନିଜ ସୈନ୍ୟମାନେ ବିଶ୍ରାମ ନେଉଥିବା ବେଳେ ସେମାନଙ୍କର ଚିତ୍ତ ବିନୋଦନ ପାଇଁ ଶୃଙ୍ଗାର ରସଧର୍ମୀ ଘୁମୁରା ପରିବେଷଣ କରାଯାଉଥିଲା।
1: ଘୁମୁରା ହେଉଛି କଳାହାଣ୍ଡିର ମୌଳିକ ଲୋକବାଦ୍ୟ ଓ ଲୋକନୃତ୍ୟ। ନଟରାଜ ଶିବଙ୍କ ଡମ୍ବରୁ ଓ ପ୍ରଜ୍ଞାଶାଳିନୀ ସରସ୍ୱତୀଙ୍କ ବୀଣା ବାଦ୍ୟଯନ୍ତ୍ରର ସମ୍ମିଶ୍ରଣରେ ଘୁମୁରା ବାଦ୍ୟଯନ୍ତ୍ରର ଉତ୍ପତ୍ତି ହୋଇଛି।
0: ଘୁମୁରା

ଏକ ପ୍ରକାର ମାଟି ନିର୍ମିତ ଲମ୍ବା ବେକ ଥିବା ମାଟି ମାଠି ଆକୃତିର ମୁହଁରେ ଗୋଧି ଚମଡ଼ା ଛାଉଣି କରାଯାଇଥିବା ବାଦ୍ୟଯନ୍ତ୍ର, ଯାହାକୁ ଦୁଇ ହାତର ଆଙ୍ଗୁଠିରେ ବଜାଇଲେ ଗୁରୁଗମ୍ଭୀର ଶବ୍ଦ ଉତ୍ପନ୍ନ ହୋଇଥାଏ।

ଘୁମୁରା ନୃତ୍ୟ ସାଧାରଣତଃ 8 ଜଣ, 16 ଜଣ, 32 ଜଣ କିମ୍ବା 64 ଜଣ ହୋଇ ଦଳଗତ ନୃତ୍ୟ ପରିବେଷଣ କରାଯାଇଥାଏ। ଘୁମୁରାର ସହବାଦ୍ୟ ରୂପେ ନିଶାଣ, ଯାହା ଲୁହା ହାଣ୍ଡିରେ ଗାଈ ଚମଡ଼ା ଛାଉଣି ହୋଇଥାଏ ଓ ପିତ୍ତଳ ବା କଂସାରେ ନିର୍ମିତ ଢାଳ ବା ଝାଞ୍ଜ ମିଳିତ ଭାବରେ ବଜା ଯାଇଥାଏ।

0: ଏହି ବାଦ୍ୟଯନ୍ତ୍ରକୁ ଶ୍ରାବଣ ପୂର୍ଣ୍ଣିମାରେ ସଜଡ଼ା ଯାଇଥାଏ। ଭାଦ୍ରବ ମାସରେ ନୂଆଖାଇ ପୂର୍ବରୁ କଳାହାଣ୍ଡିର ପୁରପଲ୍ଲୀରେ ଘୁମୁରା ବାଜିବା ଆରମ୍ଭ ହୋଇଥାଏ ଓ ଦଶହରା ବିଜୟା ଦଶମୀ ଯାଏଁ ବଜା ଯାଇଥାଏ। ତେଣୁ କୁହାଯାଏ, ନୂଆଖାଇରୁ ଦଶହରା କଳାହାଣ୍ଡିନେ ଘୁମୁରୁଥିସି ଘୁମୁରା।
1: ବର୍ତ୍ତମାନ ପୃଥିବୀର ଅଧିକାଂଶ ଯୁଦ୍ଧବାଦ୍ୟ ବିଲୁପ୍ତ ହୋଇପଡ଼ିଥିବା ବେଳେ କେତେକ ଯୁଦ୍ଧବାଦ୍ୟ ତାହାର ପ୍ରତିଷ୍ଠା ହରାଇ ସାରିଛି। ତେବେ ନିଜର ସ୍ୱାତନ୍ତ୍ର୍ୟ ଓ ବିବିଧତା ଯୋଗୁଁ କଳାହାଣ୍ଡିର ବୀରବାଦ୍ୟ ଘୁମୁରା ସୀମା ସରହଦ ପାର କରି ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ଲୋକପ୍ରିୟତା ଓ ଖ୍ୟାତି ଅର୍ଜନ କରିଛି।
0: ସ୍ୱାଧୀନତାର ପରବର୍ତ୍ତୀ ସମୟରେ ରାଜଧାନୀ ଦିଲ୍ଲୀରେ ଏହି ନୃତ୍ୟ ପରିବେଷଣ ହେବା ଦ୍ୱାରା ଏହାର ବିଶେଷ ପ୍ରଚାର ଓ ପ୍ରସାର ହୋଇଥିଲା। ତତ୍କାଳୀନ ପ୍ରଧାନମନ୍ତ୍ରୀ ଶ୍ରୀମତୀ ଇନ୍ଦିରା ଗାନ୍ଧୀ ଏହାର ଭୁରି ଭୁରି ପ୍ରଶଂସା କରିଥିଲେ। ସେହି ଦଳରେ ନୃତ୍ୟ ପରିବେଷଣ କରିଥିବା ଜଣେ ବରିଷ୍ଠ କଳାକାର ପତିତ ରାଉତ ନିଜ ଅନୁଭୂତିରୁ କୁହନ୍ତି,
2: ମୋ ଦେଶ କଳାହାଣ୍ଡିରେ ସବୁ ପ୍ରକାର ନୃତ୍ୟ ଅଛି, ହେଲେ ସୁଦ୍ଧା ଘୁମରା ବାଦ୍ୟ ବୋଲିକରି ନୃତ୍ୟ ଗୋଟେ ଅଛି, ହେଟା ସବୁଠାରୁ କାମ ଦେବା। ସେ ଦେବତାନେ ମହାପୁରୁଷେ ସବୁ ଅନେକ ନିଷ୍ପତ୍ତି ନେ ସବୁ ପ୍ରକାର ଠାନେ କାମ ଦେବା। ସେ ହେଟା ଗୋଟେ ହେଲା ଶ୍ରେଷ୍ଠ ବାଦ୍ୟ ବୋଲିକରି ମହାରାଜ ସାହେବ କହିଲେ। ଯେତିକି ଲୋକ ଥିଲେ ଘୁମରା ବାଲା, ନାଇଁ ବାବୁ ତମମାନଙ୍କର କିଛି ନାଇଁ, ସେ ମେଦିନୀପୁରିଆ ପଠାମା ସାଙ୍ଗେ ସାଙ୍ଗେ କଲେକ୍ଟର 3,000 ଟଙ୍କା ଦେଲେ, ବେଶଭୂଷଣ କର ଆର କଟକ ଯିବ। ହଁ, କଟକ ନ ଫାଷ୍ଟ ହେବାକେ ଆଜ୍ଞା ସରକାର ଦିଲ୍ଲୀ ପଠାଲେ, ଦିଲ୍ଲୀ ନ ଫାଷ୍ଟ 67 ହେଲେ ହେଟା ପୁଣି ଆମକୁ ଡାକି କରି ହେଇ କରି ଏଇଟା ହେଲା। ହେଲେ କ'ଣ ଆଜ୍ଞା ଥିଲା ଥିଲା ମୁଁ ଏ ଫଟୋ ମାନେ ଯେନ୍ ଥିଲା ମେଡ଼ାଲ ମାନେ ଅଛେ, ମୁଁ ଏ ଫଟୋ କରିଗଲି ଯେ ବଡ଼ ବଡ଼ କିଆ ମାନେ ଦେଖିଛେ ନା ରେ, ତମେ ତ ପେନ୍ସନ୍ ପାଉଛ କି ନାଇଁ, ନାଇଁ ସାର୍ ତମର ଗାଁ ଲୋକ ବୁଦ୍ଧୁ ଇନ୍ଦିରା ଗାନ୍ଧୀ ସାଙ୍ଗ ଫଟୋ ହେଇଛ, ସବୁ ପ୍ରକାର ତମେ ସବୁଠାନେ ଅଯୁକ୍ତ, ତମେ କାଁ କାଁ ଯେ ନେଇ ଜାନେ ମହାପ୍ରଭୁ କେନ୍ତା କରି ସେମାନଙ୍କେ ଡକେଇ କରି କଳାହାଣ୍ଡି ଉତ୍ସବ କେ ଆନୁଛନ୍ ନାଇଁ ବୋଲିକରି କହି ଧରନେ ସେମାନେ ଧରବାକେ। ସେ ଲୋକ ନାଇଁ ଯତ୍ ଦେଖି ଯତ୍ ତାଙ୍କର କାଁ କାଁ ଏଟା ମାନେ ଅଛେ, ଆସେନେ ଆସିଲା ବେଳକେ ସବୁ ବାହାର କରିଦେଲି, ରାଷ୍ଟ୍ରପତି ସଙ୍ଗେ ଫଟୋ, ଇନ୍ଦିରା ଗାନ୍ଧୀ ସଙ୍ଗେ ଫଟୋ, 60 ସାଲର ମେଡ଼ଲ, 62 ସାଲର ମେଡ଼ଲ, ଆର୍ ଭୁବନେଶ୍ୱର 64 ସାଲର ମେଡ଼ଲ ସବୁ ଅଛେ। ବୋଲେ ସେଦିନ ଡକେଇ କରି ଆମକୁ କଳାହାଣ୍ଡି ଉତ୍ସବରେ ପୁରସ୍କାର ଦାନ କଲେ।
1: ଆପଣ ଗୀତ ଗାଆନ୍ତି, ବାଜା ବଜାନ୍ତି, ଏବେ କିଛି ଗୀତ ମନେ ଅଛି ଯାହାକି ଆମକୁ ଟିକେ ଶୁଣେଇ ପାରିବେ?
2: ଆସନ ରୁଷରେ ବସନ୍ତ ମୁଖୀ ଆସ, ଆସନ ରୁଷରେ ନବଲାବାନ୍ୟ ମୃତି ଦେଖି କେ ପାରେ ଧୃତି, ଭାବରେ ଭୁଲାଓ ମତି, ଭାବରେ ଭୁଲାଓ ମତି, ମତି ତ ଭୋଗୀରେ ଆସ ଆସନ ରୁଷରେ।

0: 1982 ମସିହାର ଏସିଆଡ୍ ଖେଳ ଏବଂ ଦେଶ ବାହାରେ ରୁଷିଆ ଚୀନରେ ଘୁମରା ନୃତ୍ୟ ପରିବେଷଣ ହୋଇ ଆନ୍ତର୍ଜାତୀୟ ସ୍ତରରେ ବେଶ୍ ଖ୍ୟାତି ଅର୍ଜନ କରିଛି। ତେବେ ଚୀନରେ ଘୁମରା ପରିବେଷଣ କରି ଫେରିଥିବା ଆଉ ଜଣେ ବରିଷ୍ଠ କଳାକାର ନିଜ ଅନୁଭୂତିରେ କୁହନ୍ତି,
1: ମୋ ନାଁ ହେଉଛି ପ୍ରଦୀପ କୁମାର ସିଂ, ଭବାନୀପାଟନା। ମୁଁ କଲାପ୍ରେମୀ ହିସାବରେ ଛୋଟବେଳୁ ମୋର ହିଁ କଳାରେ ମୋର ଆଦର ଥିଲା। ବହୁତ ଗର୍ବର ବିଷୟ କଳାହାଣ୍ଡି ଏବଂ ଓଡ଼ିଶା ପାଇଁ ବି, ଯେ ଆମକୁ ଗୋଟେ ଅପରଚ୍ୟୁନିଟି ମିଳିଲା ଚୀନ ଗ୍ରସ୍ତ ପାଇଁ, ବହୁତ ବଡ଼ କଥା। ସେଠି ଆମେ ବହୁତ ଖୁସି ହେଇଥିଲୁ ସେ ସମୟରେ। ଫାର୍ଷ୍ଟ ତ ଆମକୁ ଚୀନ ଗ୍ରସ୍ତ ପାଇଁ ଆମକୁ ସିଲେକ୍ସନ ପାଇଁ ଆମେ ହାଇଦ୍ରାବାଦର ସେଠି ରାଉସାର ବୋଲିକରି ଆମକୁ ଦିଲ୍ଲୀ ଡକାଇଥିଲେ। ତାପରେ ପରେ ଦିଲ୍ଲୀରେ ଆମକୁ ଦେଖିଲେ, ଦିଲ୍ଲୀରେ ଅଲ୍ ଇଣ୍ଡିଆ ଲେବୁଲର ସମସ୍ତଙ୍କର ମ୍ୟାକ୍ସିମମ୍ 30 ଖଣ୍ଡେ ଟିମ୍ ସେଠି ଯାଇଥିଲୁ ଆମେ। 5 ଖଣ୍ଡେ ଆମକୁ ସେମାନେ ଗୋଟେ ସେମିନାର ହେଇଥିଲା, ସେ ସେମିନାରରେ ଆମକୁ ସେମାନେ ଦେଖିକରି ଆମକୁ ଚୟନ କଲେ। ଚୟନ କଲା ପରେ ପରେ ତାପରେ ମାସେ 2 ପରେ ଆମକୁ, ଆମେ ତ ଆଗରୁ ଜାଣିନଥିଲୁ ଆମକୁ ଫରେନ୍ ଅପରଚ୍ୟୁନିଟି ମିଳିବ ବୋଲିକି, କିନ୍ତୁ ପରବର୍ତ୍ତୀ କାଳରେ ମାସେ ପରେ ସେମାନଙ୍କୁ ଆମକୁ ଜଣାଇଲେ। ଜଣାଇଲା ପରେ ଆମେ ଜାଣିଲୁ ଯେ ତୁମେ ଗୋଟେ ଫରେନ୍ ଟୁର୍ କରିବ ବୋଲିକରି। ଫରେନ୍ ଟୁର୍ ଗଲେ ତାପରେ ମୁଁ ପଚାରିଲି କେଉଁଠିକି ଯିବି ସାର୍, ନା ଚାଇନା ଯିବା, ଯେହେତୁ ସେଠି ଚାଇନା ଫେଷ୍ଟିଭାଲ୍ ହେଉଛି। ଆପଣମାନେ ଜାଣିନଥିଲେ ଯେ ଆପଣମାନଙ୍କୁ ଗୋଟେ ଏମିତି ଅପରଚ୍ୟୁନିଟି ମିଳିବ। ତାପରେ ଆମର ଏଠିକାର ଆର୍ଟିଷ୍ଟମାନଙ୍କୁ ସମସ୍ତଙ୍କୁ ମୁଁ ଜଣାଇଲି। ଜଣାଇଲା ପରେ ବହୁତ ଖୁସି ହେଇଯାଇଥିଲେ। ବହୁତ ଖୁସିରେ ହେବାର କାରଣ ହେଉଛି ଆମର ତ ସ୍ୱପ୍ନ ବୋଲିବା କଥା, କଳାହାଣ୍ଡି ଘୁମୁରାକୁ ଏତେ ବଡ଼ ଅପରଚ୍ୟୁନିଟି ମିଳିଛି। ବାକି ତ ସମସ୍ତେ ଯାଆନ୍ତି, କ୍ଲାସିକାଲ ବାଲେ ସମସ୍ତେ ଯାଉଛନ୍ତି ଆସୁଛନ୍ତି ବହୁତ କଲେ, କିନ୍ତୁ କଳାହାଣ୍ଡି ପର୍ଟିକୁଲାର ଘୁମୁରା ଆଉ କଳାହାଣ୍ଡି ଆର୍ଟିଷ୍ଟ ଫୋକ୍ ଆର୍ଟିଷ୍ଟ ଯାଇକି ସେଠି ପରିବେଷଣ କରିବାଟା ଆମ ପାଇଁ ବହୁତ ବଡ଼ ଗର୍ବର କଥା।
0: ଆପଣ କେଉଁ ବର୍ଷରେ ଯାଇଥିଲେ ଚୀନ ଗସ୍ତ?
1: ଚୀନ ଗସ୍ତ 2000 ଅକ୍ଟୋବର ଆମେ ଯାଇଥିଲୁ।
0: ଆଚ୍ଛା, ଦଳରେ କେତେ ଜଣ ଥିଲେ?
1: ଆମେ ଯାଇଥିଲୁ ସାର୍ 10 ଯାଇଥିଲୁ। ସେମାନେ 10 ପାଇଁ ଆମକୁ ମନୋନୀତ କରିଥିଲେ ଆଉ ସେଠି ଯାଇଥିଲୁ। ଫାର୍ଷ୍ଟରେ ଆମକୁ ଡାକିଥିଲେ ଦିଲ୍ଲୀ ଆସିବା ପାଇଁ, ଆଉ ସେଠି ଇଣ୍ଡିଆର ରିପ୍ରେଜେଣ୍ଟେଟିଭ୍ ହିସାବରେ ଆମେ ଯାଇଥିଲୁ। ସେଠି ଓଡ଼ିଶା ନାହିଁ କି କଳାହାଣ୍ଡି ନାହିଁ କିଛି ନାହିଁ, କିନ୍ତୁ ସେ ସମୟରେ ବୋଲେ ଆମକୁ ଘୁମରା ହେଇଥିଲା ବୋଲିକରି ଆମ ବହୁତ ବଡ଼ ଅପରଚ୍ୟୁନିଟି। ଆମର ପ୍ରୋଗ୍ରାମଟା ଥିଲା ଲୋୟାଙ୍ଗ ସିଟିରେ, ସେଠି ଇଣ୍ଡୋର ଷ୍ଟାଡିୟମରେ ଆମର ପ୍ରୋଗ୍ରାମଟା ହେଇଥିଲା। ଫାର୍ଷ୍ଟ ପ୍ରୋଗ୍ରାମଟା, ଇନାଗ୍ରେସନ ପ୍ରୋଗ୍ରାମଟା ଇଣ୍ଡୋର ଷ୍ଟାଡିୟମରେ ହେଇଥିଲା।
0: ଆଚ୍ଛା, ଆପଣ ଭାରତବର୍ଷର ପ୍ରତିନିଧିତ୍ୱ କରି ବିଦେଶ ଗଲେ, ଓଡ଼ିଶା ମାଟିର ନାଁ କଲେ, କଳାହାଣ୍ଡିର ଲୋକବାଦ୍ୟ ବୀରବାଦ୍ୟ ଘୁମୁରାକୁ ନେଇ ଚୀନ ତକ ଗଲେ, ଆପଣଙ୍କୁ କେମିତି ଅନୁଭବ ହେଉଥିଲା ଚୀନ ଭୂଇଁରେ? ଆପଣ କଳାହାଣ୍ଡିରୁ ଯାଇଛନ୍ତି ଘୁମୁରା ଦଳକୁ ଧରି ଏବଂ ସେଠି ଘୁମୁରା ଗୀତ ପରିବେଷଣ କରିବେ, ବିଶ୍ୱଯାକର ଲୋକ ଦେଖିବେ, କେମିତି ଲାଗୁଥିଲା?
1: ସେଠି ତ ସାର୍ ଅନ୍ତର ଭିତର ଯେଉଁ ଅନୁଭୂତି ସେ ସମୟରେ ଥିଲା, ମୁଁ ଏତେ ଗଦଗଦ, ଆମେ ଆର୍ଟିଷ୍ଟ ଗୁଡ଼ାକ ସମସ୍ତେ ଆମ ଘୁମୁରାକୁ ନେଇ ତ ନିଶ୍ଚିତ ଭାବରେ ବହୁତ ବଡ଼ ଗର୍ବର କଥା। ଅନ୍ଲିନିଆରେ ଆମେ ଯେତେ ଜଣ ବି ଯାଇଥିଲୁ, ସେମାନେ ଆଗରୁ ଆମଠୁ 2-4 ଫରେନ୍ ଯାଇଥିଲେଣି, କିନ୍ତୁ ଆମ ପାଇଁ ସେଇଟା ହେଉଛି ଫାର୍ଷ୍ଟ ଚୀନ ଗ୍ରସ୍ତଟା। ତାପରେ ବହୁତ ଗଦଗଦ ହେଇଯାଇଥିଲୁ ସେଠି। ତାପରେ ଆମର ସେଠି ଯେତେବେଳେ ପରିବେଷଣ କରିଥିଲୁ ସାର୍, ପରିବେଷଣରେ ସେଠି ଆମର ଏଠିକାର ଇଣ୍ଡିଆ ଲେବୁଲରେ ଗୋଟେ ବହୁତ ଅଲଗା ସେଲିବ୍ରେସନ କରାଯାଏ, କିନ୍ତୁ ସେଠି ଚୀନରେ ସେମାନଙ୍କ ଢାଞ୍ଚାର ସେଲିବ୍ରେସନ ହେଇଥିଲା। ଯାଡ଼େ ଆମେ ଫାର୍ଷ୍ଟ ପାଇଁ ଷ୍ଟେଜ ଏତେ ଗୋଟେ ଷ୍ଟେଜ କରିଛୁ, ଇଣ୍ଡିଆରେ କରିଥିଲୁ, କିନ୍ତୁ ସେଠିରେ ଆମକୁ ଗୋଟେ ଗ୍ଲାସ୍ର ଷ୍ଟେଜ ମିଳିଥିଲା ଇଣ୍ଡୋର ଷ୍ଟାଡିୟମ ଭିତରେ, ବହୁତ ବଡ଼ ଗ୍ଲାସ୍ର ଷ୍ଟେଜ। ଆମେ 40 ପରଫର୍ମ କରିଥିଲୁ ସେଠି, ବୋଲେ ମିନିମମ୍ ସେଠିରେ 200 ହେଲେ ବି ସେ ଷ୍ଟେଜ ଫୁଲ୍ ଫ୍ଲେଜର ଲାଗୁଥାନ୍ତା। ସେ ଷ୍ଟେଜ ପାଇଁ ଆମ ଟିମ୍ ଗୁଡ଼ାକ 40 ପରଫର୍ମ କରିଥିଲୁ, ଛୋଟ ଲାଗୁଥିଲା। ଆଉ ପ୍ରଥମ କଥା ହେଉଛି ସେଠି ଗ୍ଲାସ୍ର ଯେଉଁ ଷ୍ଟେଜରେ ଆମ ପାଇଁ ଗୋଟେ ବହୁତ ବଡ଼ ଅନୁଭୂତି ଥିଲା।
0: ଆଚ୍ଛା ଆଚ୍ଛା, ଘୁମୁରାକୁ ନେଇ ଯେତେବେଳେ ଆପଣ ବିଶ୍ୱ ଦରବାରରେ ପହଞ୍ଚିଲେ, ଚୀନର ଲୋକମାନେ ଘୁମୁରାକୁ କିଭଳି ଭାବରେ ଗ୍ରହଣ କଲେ, ଆପଣ କ'ଣ ସେଠି ଅନୁଭବ କରିଥିଲେ?
1: ନିଶ୍ଚିତ ଭାବରେ ଆମକୁ ତ ବହୁତ ଗର୍ବ ଅନୁଭବ କରିଥିଲୁ। ଦ୍ୱିତୀୟ କଥା ହେଉଛି ସେମାନଙ୍କର କଲଚର ଆମ କଲଚର ଭିତରେ ବହୁତ ଡିଫରେନ୍ସ ଅଛି, ଆମ କଷ୍ଟ୍ୟୁମ୍ ଆଉ ସେମାନଙ୍କ କଷ୍ଟ୍ୟୁମ୍ ଭିତରେ ବହୁତ ଡିଫରେନ୍ସ ଥିଲା। ସେଥିରେ ଝିଅମାନଙ୍କର କଷ୍ଟ୍ୟୁମ୍ ଆମର କଷ୍ଟ୍ୟୁମ୍ ଦେଖିକରି ସେମାନେ ବହୁତ ଫଟୋ ନେବା ପାଇଁ, ତାପରେ ଭିଡ଼ିଓଗ୍ରାଫି, ତାଙ୍କ ଅଫିସର ମିନିଷ୍ଟର ଫିନିଷ୍ଟର ମାନେ ବି ଆସିକରି ଆମକୁ ଯେତେବେଳେ ପ୍ରୋଗ୍ରାମ ଇନାଗ୍ରେସନ ସରିଗଲା ତାପରକୁ ଭେଟି ଆସିଥିଲେ।
0: ଶେଷରେ ଗୋଟିଏ ପ୍ରଶ୍ନ ଆପଣଙ୍କୁ ରହିବ ଯେ ଘୁମୁରାର ବିକାଶ ପାଇଁ କଳାହାଣ୍ଡିର ଯୁବକମାନଙ୍କୁ, କଳାହାଣ୍ଡିର ଜନତାଙ୍କୁ, କଳାହାଣ୍ଡିର ଲୋକମାନଙ୍କୁ ଆହୁରି କ'ଣ କରିବା ପାଇଁ ପଡ଼ିବ ଆପଣଙ୍କ ମତରେ? ଯେହେତୁ ଆପଣ ବିଦେଶ ଯାଇଛନ୍ତି, ସବୁ କଥା ଦେଖିଛନ୍ତି, ଘୁମୁରାର ଆହୁରି ଟିକେ ପରିଚିତି ପାଇଁ କ'ଣ କରିବା ପାଇଁ ପଡ଼ିବ?
1: ଘୁମୁରାର ପରିଚିତି ପାଇଁ ଆକ୍ଚୁଆଲି ବର୍ତ୍ତମାନ ମୁଁ ଯାହା ଦେଖୁଛି, ମୋର ଅନୁଭୂତି ଯାହା ଭାବୁଛି, ବର୍ତ୍ତମାନ ଯୁବପିଢ଼ି ମୋଡର୍ନାଇଜ୍କୁ ଯାଉଛନ୍ତି, କିନ୍ତୁ ଆମର ଆଉ ବହୁତ ଜ୍ଞାନୀ ପୁରୁଷମାନେ ବି ଏଠି ଅଛନ୍ତି, ସେମାନଙ୍କର ପ୍ରୟାସ ତ ବର୍ତ୍ତମାନ ଜାରି ଚାଲିଛି। ମୁଁ ଗୋଟେ ଫୋକ୍ ଆର୍ଟିଷ୍ଟ ହିସାବରେ ଭାବୁଛି ଆମକୁ ଆହୁରି ପ୍ରୟାସ କରିବାକୁ ପଡ଼ିବ
0: ଏହାର ବିକାଶ ପାଇଁ। କଳାହାଣ୍ଡିର ଜିଲ୍ଲା

0: ଗୁମୁରା ମହୋତ୍ସବ କଳାହାଣ୍ଡି ଉତ୍ସବକୁ ଘୁମୁରା ଉତ୍ସବ ନାମରେ ନାମିତ କରାଯାଇଛି।
1: ଏହା ସହିତ ଏହି ଉତ୍ସବରେ ଜିଲ୍ଲା ସ୍ତରୀୟ ଘୁମୁରା ନୃତ୍ୟ ଓ ଶିଶୁ ଘୁମୁରା ନୃତ୍ୟ ପ୍ରତିଯୋଗିତା ଆୟୋଜନ କରାଯାଉଛି। 2009 ଏବଂ 2010 ମସିହା କଳାହାଣ୍ଡି ଉତ୍ସବ ଅବସରରେ 24 ଘଣ୍ଟିଆ ମାରାଥନ୍ ଘୁମୁରା ଆୟୋଜିତ ହୋଇଥିଲା।
0: ସେଥିରେ ପ୍ରାୟ 500ରୁ ଉର୍ଦ୍ଧ୍ୱ ଘୁମୁରା କଳାକାର ଅନବରତ 24 ଘଣ୍ଟା ଧରି ଘୁମୁରା ବାଦ୍ୟ ଓ ନୃତ୍ୟ ପରିବେଷଣ କରି ଘୁମୁରାର ଏକ ନୂତନ ଅଧ୍ୟାୟ ସୃଷ୍ଟି କରିଥିଲେ। ତେବେ ଏହି ଘୁମୁରା ନୃତ୍ୟ କେବେ ଓ କିପରି ଭାବରେ ସୃଷ୍ଟି ହେଲା ଏବଂ ତାହା କିପରି କଳାହାଣ୍ଡିର ପାରମ୍ପରିକ ବୀରବାଦ୍ୟ ହେଲା, ସେ ସମ୍ପର୍କରେ ଲେଖକ ତଥା ଗବେଷକ ପରମେଶ୍ୱର ମୁଣ୍ଡ କହନ୍ତି,
2: ପୃଥିବୀର ପ୍ରାୟ ସମସ୍ତ ନୃତ୍ୟ ଭଳି ଘୁମୁରା ନୃତ୍ୟ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ ଜନସାଧାରଣଙ୍କର ନିଜର ବ୍ୟକ୍ତିଗତ ବା ନିଜର ପରିବେଶର ମନୋରଞ୍ଜନ ନିମିତ୍ତ ଉଦ୍ଦିଷ୍ଟ ଥିଲା ଏବଂ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ଘୁମୁରା ନୃତ୍ୟ ବ୍ୟାପକ ପ୍ରସାରିତ ହେଲା ଏବଂ ରାଜା ରାଜୁଡ଼ା ସମୟରେ ରାଜାମାନଙ୍କର ଶତ୍ରୁ ରାଜ୍ୟକୁ ବା ପଡ଼ୋଶୀ ରାଜ୍ୟକୁ ଆକ୍ରମଣ କରିବା ଏକ ସ୍ୱାଭାବିକ ପ୍ରକ୍ରିୟା ଥିଲା, ସେହି ସମୟରେ ଘୁମୁରା ସହିତ ଅନ୍ୟାନ୍ୟ ବାଦ୍ୟମାନଙ୍କୁ ରଣବାଦ୍ୟ ଭାବରେ ବ୍ୟବହାର କରାଗଲା ଏବଂ ଏହା କେବଳ ରଣବାଦ୍ୟ ନୁହେଁ, ରଣବାଦ୍ୟ ସହିତ ଯେତେବେଳେ ଅବସର ସମୟରେ ଯୁଦ୍ଧ ବିରତି ସମୟରେ ସୈନିକମାନେ ବିରତ ରହୁଥିଲେ ସେମାନଙ୍କର ମନୋରଞ୍ଜନ ନିମିତ୍ତ ମଧ୍ୟ ବ୍ୟବହାର କରାଯାଉଥିଲା। ପରେ ଯେତେବେଳେ ରାଜ୍ୟର ଯୁଦ୍ଧ କାର୍ଯ୍ୟ ଧୀରେ ଧୀରେ କମି ଆସିଲା, ମଣିଷ ସଭ୍ୟ ହେବା ଆରମ୍ଭ କଲା ଏବଂ ସେହି ସମୟରେ ଘୁମୁରା ନୃତ୍ୟକୁ ବିଭିନ୍ନ ସ୍ଥାନରେ ଗ୍ରାମାଞ୍ଚଳରେ ପ୍ରତିଯୋଗିତାର ଆୟୋଜନ କରାଗଲା ଏବଂ ଯାହା ଯୁଦ୍ଧରେ ବ୍ୟବହାର କରାଯାଉଥିଲା ଘୁମୁରାକୁ ସେହି ଯୁଦ୍ଧକାଳୀନ ପ୍ରଭାବ ପ୍ରତିଯୋଗିତାରେ ପ୍ରୟୋଗ କରାଗଲା। ତେଣୁ ଘୁମୁରା ନୃତ୍ୟରେ ଯେତେବେଳେ ପ୍ରତିଯୋଗିତା ଆରମ୍ଭ ହେଲା ବୀରରସକୁ ଗୁରୁତ୍ୱ ଦିଆଗଲା ଏବଂ ଏଥିସହିତ ମନୋରଞ୍ଜନର କାର୍ଯ୍ୟକ୍ରମ ଯେହେତୁ ରହିଲା ତେଣୁ ଶୃଙ୍ଗାର ରସକୁ ମଧ୍ୟ ଗୁରୁତ୍ୱ ଦିଆଗଲା। ଅନ୍ୟ ଦିଗରେ ଘୁମୁରାକୁ ଏହି ଦୃଷ୍ଟିରୁ ଆଞ୍ଚଳିକ ଭାଷାରେ ପଡ଼ି ଓ ଛାକଡ଼ି ଭାବରେ ଦୁଇ ଭାଗରେ ବିଭକ୍ତ କରାଯାଏ, ପଡ଼ି ବୀରରସୋଚିତ, ଛାକଡ଼ି ଶୃଙ୍ଗାର ରସୋଚିତ। ତେଣୁ ଏହା ରଣବାଦ୍ୟ କେବଳ ନଥିଲା, ଉଭୟ ଗଣବାଦ୍ୟ ଥିଲା, ରଣବାଦ୍ୟ ନିମିତ୍ତ ନିର୍ଦ୍ଦିଷ୍ଟ ସମୟରେ ବ୍ୟବହୃତ ହେଲା, ପରବର୍ତ୍ତୀ ପର୍ଯ୍ୟାୟରେ ତାହା ପୁନର୍ବାର ରଣ ପ୍ରକ୍ରିୟା ବନ୍ଦ ହେଲା ପରେ ମଣିଷ ପୁନର୍ବାର ସାମାଜିକ କ୍ରିୟାନୁଷ୍ଠାନରେ ତାକୁ ଗଣବାଦ୍ୟ ଭାବରେ ବ୍ୟବହାର କରାଗଲା। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ଘୁମୁରା ନୃତ୍ୟ ଦେଖିବାକୁ ମିଳୁଥିଲା ବେଳେ ଅନ୍ୟ ଦିଗରେ ମଦୁରାଇର ମନ୍ଦିରରେ ମଧ୍ୟ ଘୁମୁରା ନୃତ୍ୟ ବାଦନ କରୁଥିବାର ନର୍ତ୍ତକର ଚିତ୍ର ଥିବାବେଳେ କଳାହାଣ୍ଡିରେ ଏହି ନୃତ୍ୟ ବିଶେଷ ପ୍ରଭାବଶାଳୀ ହେବାର କାରଣ ହେଉଛି କଳାହାଣ୍ଡି ଜିଲ୍ଲାର ଗୁରୁତ୍ୱପୂର୍ଣ୍ଣ ସାମାଜିକ ପର୍ବ ନୂଆଖାଇ ସହିତ ଘୁମୁରାକୁ ସଂଯୋଗ କରିଦିଆଗଲା ଏବଂ ଏହି ସଂଯୋଗୀକରଣ ଦ୍ୱାରା ଘୁମୁରା ନୃତ୍ୟକୁ ଜନସାଧାରଣ ପ୍ରତିବର୍ଷ ନୂଆଖାଇ ସମୟରେ ପାଳନ କଲେ ଏବଂ ଘୁମୁରାକୁ ବାଦ୍ୟକୁ ଯେହେତୁ ସେମାନେ ନିଜର ଈଶ୍ୱର ବା ଇଷ୍ଟଦେବୀ ଭାବରେ ଗ୍ରହଣ କରନ୍ତି, ଘୁମୁରାର ପୂଜା କରାଗଲା ନିର୍ଦ୍ଦିଷ୍ଟ ତିଥିରେ। ପହିଲି ଅମାବାସ୍ୟା ଦିନ ଏହାର ପୂଜା ପୂର୍ବକ ଅଭ୍ୟାସ ଆରମ୍ଭ କରାଗଲା ଏବଂ ମାସେ ପରେ ନୂଆଖାଇରେ ଏହାର ମଞ୍ଚ ଉପସ୍ଥାପନ କାର୍ଯ୍ୟ ଆରମ୍ଭ ହେଲା। ପୁନର୍ବାର ଗୋଟିଏ ମାସ କାଳ ନିୟମିତ ପ୍ରଦର୍ଶନ କଲାପରେ ବିଜୟା ଦଶମୀ ଦିନ ଏହାର ଉଦ୍ଯାପନ କରାଗଲା। ଏହି ସମୟ କାଳ ହେଉଛି ସମ୍ପୂର୍ଣ୍ଣ ଭାବରେ ଚତୁର୍ମାସ୍ୟା ସମୟ ବା ଏହି ସମୟରେ ବନ୍ୟ ଦେଶରେ ମୟୂର ନୃତ୍ୟ କରିଥାଏ। କଳାହାଣ୍ଡି ଅଞ୍ଚଳରେ ଅତୀତରେ ଯଥେଷ୍ଟ ପରିମାଣରେ ମୟୂର ଦେଖିବାକୁ ମିଳୁଥିଲା ଏବଂ ମୟୂରର ବିଭିନ୍ନ ପ୍ରକାର ଅଂଶବିଶେଷକୁ ବିଶେଷତଃ ପୁଚ୍ଛକୁ ଘୁମୁରା ନୃତ୍ୟରେ ଟାହିଆ ଭାବରେ ଓ ବିଭିନ୍ନ ପ୍ରକାର ବେଶ ପୋଷାକରେ ବ୍ୟବହାର କରାଯାଇଥାଏ। ତେବେ ମୟୂର ସହିତ ଘୁମୁରା ନୃତ୍ୟର ସମ୍ପର୍କ ଏଭଳି ଭାବରେ ଅଙ୍ଗାଙ୍ଗୀ ଭାବରେ ଜଡ଼ିତ ଭଳି ମନେ ହୁଏ ଯେ ମୟୂର ଯେହେତୁ ଚତୁର୍ମାସ୍ୟା ସମୟରେ ମେଘକୁ ଦେଖି ନୃତ୍ୟ କରୁଥାଏ, ଘୁମୁରା ମଧ୍ୟ ସେହି ଚତୁର୍ମାସ୍ୟା କାଳରେ ପରିବେଷିତ ହୋଇଥାଏ। ଘୁମୁରା ନୃତ୍ୟରେ ମୟୂର ପୁଚ୍ଛର ଅନେକ ବ୍ୟବହାର କରାଯାଏ। ଅନ୍ୟ ଦିଗରେ ମୟୂର ପ୍ରଜାତିରେ ମୟୂର ନୃତ୍ୟ କରୁଥିବା ବେଳେ ମୟୂରୀ ତା'ର ଉପଭୋକ୍ତା ଭାବରେ ତାକୁ ଦର୍ଶନ କରେ, ସେମିତି ଘୁମୁରା ନୃତ୍ୟରେ ମଧ୍ୟ ନର୍ତ୍ତକମାନେ ଯେହେତୁ ପରିବେଷଣ କରୁଛନ୍ତି ଗ୍ରାମର ମହିଳାମାନେ ବା ନାରୀମାନେ ତାକୁ ଉପଭୋକ୍ତା ଭାବରେ ଦର୍ଶନ କରୁଛନ୍ତି। ଏଭଳି ସମ୍ପର୍କ ମଧ୍ୟ ରହିଛି, ଏହା ନୃତାତ୍ତ୍ୱିକ ଦିଗରୁ ଅନୁଶୀଳନ କରାଯାଇପାରେ।
0: ଘୁମୁରା ନୃତ୍ୟରେ ଏହାର ଯେଉଁ ନୃତ୍ୟ ପରିବେଷଣ କରିବାର ଶୈଳୀ ଅଛି ଏଥିରେ କିଛି ଶାସ୍ତ୍ରୀୟତା ଭରି ରହିଛି ବୋଲି ମନେ ହୁଏ। ଏହାର ଶାସ୍ତ୍ରୀୟ ଦିଗ ପ୍ରତି ଗୋଟିଏ ଗବେଷଣା କରାଯାଇପାରେ, ଆଗକୁ ଆହୁରି କିଛି ନୂତନ ତଥ୍ୟ ଆବିଷ୍କାର କରାଯାଇପାରେ, ଏ ସମ୍ପର୍କରେ ଆପଣ କ'ଣ ମତ ରଖିବେ?
2: ପୃଥିବୀର

0: ପ୍ରତ୍ୟେକ ଶାସ୍ତ୍ରୀୟ ବାଦ୍ୟ ଓ ନୃତ୍ୟ ପଛରେ ଲୋକବାଦ୍ୟ ଓ ନୃତ୍ୟର ପ୍ରଭାବ ଅତି ଘନିଷ୍ଠ ଭାବରେ ରହିଛି। ସେମିତି ଘୁମୁରା ନୃତ୍ୟରେ ଶାସ୍ତ୍ରୀୟତାର ଅନେକ ଗୁଣ ଦେଖିବାକୁ ମିଳେ, ଯେମିତି ତ୍ରିପୁଟା କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି ଧେ କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି ଧେ ଧେ ଧେ ଧେ ଧେ ଧେ ଧେ ଧେ ଧେ ଧେ ଧେ ଧେ। ସେମିତି ଆଠତାଳି ଆଠତାଳିରେ କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି କିଡ଼ିଗିଦି ଗିଦ୍। ଏଇ ଆଠତାଳି ତ୍ରିପୁଟା ଏକତାଳି ଏଇଭଳି କିଛି ଖେମଟା ଗାଜିଗିନି ଗିନ୍ ଗାଜିଗିନି ଗିନ୍ ଏପଟେ ଘୁମୁରାକୁ ବଜାଉଥିବେ ଧେ ଧେ ଧେ ଧେ ଧେ ଧେ ଧେ ଧେ। ଏମିତି କେତେକ ଶାସ୍ତ୍ରୀୟ ରାଗ ବା ତାଳ ମଧ୍ୟ ଘୁମୁରା ବାଦ୍ୟ ବାୟନ ସମୟରେ ଆମେ ଦେଖିବାକୁ ପାଉ। ତେବେ ସମ୍ପୂର୍ଣ୍ଣ ଭାବରେ ଘୁମୁରା ନୃତ୍ୟ ଶାସ୍ତ୍ରୀୟ ନୁହେଁ, କିନ୍ତୁ ଶାସ୍ତ୍ରୀୟତାର ଅନେକ ସୂଚନା ଘୁମୁରା ନୃତ୍ୟରେ ଦେଖିବାକୁ ମିଳେ। ଅନ୍ୟ ଦିଗରେ ଘୁମୁରା ବାୟନ ସହିତ ନୃତ୍ୟରେ କଳାକାରମାନେ ଯେତେବେଳେ ବିଭିନ୍ନ ମୁଦ୍ରା ପ୍ରଦର୍ଶନ କରନ୍ତି, ସେହି ମୁଦ୍ରାମାନଙ୍କ ମଧ୍ୟରୁ କେତେକ ମୁଦ୍ରା ଓଡ଼ିଶୀ ମୁଦ୍ରା ସହିତ ମଧ୍ୟ ସମ୍ପୃକ୍ତ ଥିଲା ଭଳି ମନେ ହୁଏ। ଯେମିତି କଳାକାରମାନେ ବର୍ଗବେଦ ମେଷଯୁଦ୍ଧ ବ୍ୟାଘ୍ରାରୋହ ଏମିତି ମୁଦ୍ରାରେ ନୃତ୍ୟ କରିଥାନ୍ତି। ଏହିସବୁ ନୃତ୍ୟ ମୁଦ୍ରା ଓ ବାଦ୍ୟର ତାଳ ଶାସ୍ତ୍ରୀୟତାର ପାଖାପାଖି ରହେ, କିନ୍ତୁ ସମ୍ପୂର୍ଣ୍ଣ ଭାବରେ ଶାସ୍ତ୍ରୀୟ ନହେଲେ ମଧ୍ୟ ଘୁମୁରା ନୃତ୍ୟ ଗଣନୃତ୍ୟ ଗଣବାଦ୍ୟ ଏବଂ ଏଥିରେ ଶାସ୍ତ୍ରୀୟତାର ଆଭାସ ମିଳେ।
1: ଘୁମୁରା ନୃତ୍ୟ ଯଦି ବି ଆମର ରାଜ୍ୟ ବାହାରକୁ ଯାଇଛି, ଦେଶ ବାହାରକୁ ଯାଇ ପରିବେଷଣ କରିକି ଅନେକ ସୁନାମ ଅର୍ଜନ କରିକି ଆସିଛି, ତଥାପି ଘୁମୁରା ନୃତ୍ୟକୁ ଆହୁରି ଟିକେ ପରିଚିତି ଦେବା ପାଇଁ, ବିଶ୍ୱ ଦରବାରରେ ପୁରା ପରିଚୟଟିଏ ପ୍ରଦାନ କରିବା ପାଇଁ ଏହା ଉପରେ ଗୋଟିଏ ଗବେଷଣାର ଆବଶ୍ୟକତା ରହିଛି। ଏ ସମ୍ପର୍କରେ ଆପଣ ଜଣେ ଗବେଷକ ହିସାବରେ କ'ଣ ମତ ରଖିବେ?
0: ବର୍ତ୍ତମାନ ପରିମଣ୍ଡଳର ଯୁଗ, ଏହି ଗ୍ଲୋବାଲାଇଜେସନ୍ ଯୁଗରେ ଯେଉଁ ନୃତ୍ୟ ବା ଯେକୌଣସି ଉପାଦାନ ବି ହେଉ ପୃଥିବୀ ଭିତରେ ଘୁରି ପାରିବାର ଅଛି। ଘୁମୁରା ନୃତ୍ୟ ସମଗ୍ର ପୃଥିବୀର ବିଭିନ୍ନ ସମୟରେ ବିଭିନ୍ନ ସ୍ଥାନରେ ପରିବେଷିତ ହୋଇଥାଇପାରେ, କିନ୍ତୁ ସମଗ୍ର ପୃଥିବୀରେ ବେଶୀ ପରିଚିତ ବୋଲିକି କୁହାଯିବ ନାହିଁ। ତାର କାରଣ ହେଉଛି ଏହି ନୃତ୍ୟର ବଜାରୀକରଣ ବା ମାର୍କେଟାଇଜେସନ୍ ସମ୍ପୂର୍ଣ୍ଣ ଭାବରେ ହୋଇନାହିଁ। ଏହାକୁ ସେ ଦିଗରେ ପହଞ୍ଚାଇବା ପାଇଁ ଠିକ୍ ଗୁରୁ, ଠିକ୍ ଅନୁଷ୍ଠାନ, ସରକାରୀ ପ୍ରୋତ୍ସାହନ ଏବଂ ଗବେଷଣା ଏସବୁ କାର୍ଯ୍ୟ ରହିବା ଦରକାର। ଗବେଷଣା ଦିଗରେ ଘୁମୁରା ନୃତ୍ୟ ସମ୍ପର୍କରେ କିଛିଟା ଗବେଷଣା ହୋଇଛି, କିଛି ପୁସ୍ତକ ବାହାରିଛି, କେତେକ ୟୁନିଭର୍ସିଟି ବା ବିଶ୍ୱବିଦ୍ୟାଳୟରେ ଏ ସମ୍ପର୍କରେ କେତେକ ଛାତ୍ରଛାତ୍ରୀ ବା ଗବେଷକ ଗବେଷିକା ଗବେଷଣା କରିଛନ୍ତି, କିନ୍ତୁ ଏହି ଗବେଷଣା ଯେ କେବଳ ନୃତ୍ୟକୁ ଆଗେଇ ନେବ ତା ନୁହେଁ, ଏହି ଗବେଷଣା ଲବ୍ଧ ଉପାଦାନଗୁଡ଼ିକ ପରବର୍ତ୍ତୀ ପର୍ଯ୍ୟାୟରେ ବିଭିନ୍ନ ଜର୍ନାଲରେ ପ୍ରକାଶିତ ହେଲେ ତାକୁ ଅନ୍ୟମାନେ ଜାଣିପାରିବେ। ସେ ଦୃଷ୍ଟିରୁ ଘୁମୁରା ନୃତ୍ୟର ଗବେଷଣା ପଛେଇଛି ବୋଲିକି କୁହାଯାଇପାରେ, ଏବଂ ଏହାର ନୃତାତ୍ତ୍ୱିକ ଦିଗ, ସାଂସ୍କୃତିକ ଦିଗ, ସାମାଜିକ ଦିଗ, କଳାକାରମାନଙ୍କର ଅର୍ଥନୈତିକ ଦିଗ, ଏ ସମସ୍ତ ଦିଗ ଉପରେ ବିଧିବଦ୍ଧ ଗବେଷଣା କରିବାର ଆବଶ୍ୟକତା ରହିଛି।
1: ଧନ୍ୟବାଦ, ନମସ୍କାର।
2: କିମ୍ବଦନ୍ତୀ ଅନୁସାରେ ଦେବୀ ଦୁର୍ଗାଙ୍କ ଆବିର୍ଭାବ ପରେ ଦେବତାମାନେ ମହିଷାସୁରକୁ ବଦ୍ଧ କରିବା ପାଇଁ ଦେବୀ ଦୁର୍ଗାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ସିଂହ ବାହନ ସହିତ ଏହି ବୀରବାଦ୍ୟ ଘୁମୁରା ମଧ୍ୟ ପ୍ରଦାନ କରିଥିଲେ।
1: ଆଉ କେତେକ ବିଦ୍ୱାନଙ୍କ ଅନୁସାରେ ରାମାୟଣ ଯୁଗରେ ଘୁମୁରା ଥିଲା ଲଙ୍କେଶ୍ୱର ରାବଣଙ୍କ ଯୁଦ୍ଧବାଦ୍ୟ। ତେବେ କେବେ ଓ କିପରି ଭାବରେ ଘୁମୁରା ସୃଷ୍ଟି ହେଲା ଏବଂ ତାହା କିପରି କଳାହାଣ୍ଡିର ପାରମ୍ପରିକ ବୀରବାଦ୍ୟ ହେଲା, ତାହା ଗବେଷଣା ସାପେକ୍ଷ।

ଲଙ୍କେଶ୍ୱରୀ ମାଣିକେଶ୍ୱରୀ ଭଣ୍ଡାର ଘରଣୀ ଖମ୍ବେଶ୍ୱରୀ ଡୋକରୀ ସରିଲେ ଦଶହରା।

ଶେଷ ହୁଏ ଘୁମୁରା କାରୁଣ୍ୟ କଳାକାର ରଖିଛି ପରମ୍ପରା ବିଶ୍ୱ ଦରବାରେ ଆଜି ବଜାଉଛି ରଣ ଘଣ୍ଟି ଜୟ ମା କାରୁଣ୍ଡ ମାଟି ଜୟ ମା କାରୁଣ୍ଡ ମାଟି।

0: ଖୁଜିଥିସନେ। ସେଥିର୍ ଲାଗି ଭିନ୍ନେ ଭିନ୍ନେ ବନ୍ଧନେ ଭିନ୍ନେ ଭିନ୍ନେ ସ୍ତରନେ ସଠିକ୍ ପୋଷଣ କରବାର୍ ଲାଗି ମିଶ୍ରିତ ମାଛ କଲଚରକେ ବ୍ୟବହାର କରବାର୍ କଥା। ବେଶିକରି ମାଛ ଚାଷ କରୁଥିବାର ଦଦାମାନେ ଜିଅରା ମଞ୍ଜିକେ ବନ୍ଧନେ ରଖିଥିସନେ, ମାତର ଟଙ୍କା ପଇସା ଅଭାବନୁ ସେମାନେ ଉପଯୁକ୍ତ ପରିମାଣରେ ଚାରା ଯୋଗେଇ ନେଇପାରିଥିଅନେ। ସେ କାରଣନୁ ମାଛ ଜଲ୍ଦି ବଢ଼ି ନେଇପାରେ ଆରୁ ଚାଷୀ ଦଦାମାନେ ସେ ଚାଷନୁ ଯେତିକି ଲାଭ ପାଇବାର କଥା ସେତିକି ସେମାନଙ୍କେ ନେଇ ମିଳିପାରିଥାଏ। ସେ ଜାଗାନେ ଯଦି ଆମର ଚାଷୀ ଦାଦାମାନେ ଗୋବର ବ୍ୟବହାର କରବେ ବୋଇଲେ ସେମାନେ ଲାଭେ ରହିବେ, ଏ କଥା ଗୋଟିକେ ବି ସେମାନଙ୍କେ ଭଲି ପାସେ ବୁଝି ନେବାକେ ପଡ଼ବା। ଯଦି ମାଛ ଫିଡ଼ ଘିନ୍ବାର ଲାଗି ଚାଷୀ ଦାଦାମାନଙ୍କ ଅସୁବିଧା ହଉଛେ ବୋଇଲେ ସେମାନେ ଘରେ ବି ସେମାନଙ୍କର ଲାଗି ଖାଦ୍ ପ୍ରସ୍ତୁତ କରିପାରବେ। ଚାଷୀ ଦାଦାମାନେ ଏଥିର୍ ଲାଗି ଗାଈ ଆରୁ ଭଇଁସର ଗୋବରକେ ଖାଦ୍ ହିପାସେ ବ୍ୟବହାର କରିପାରବେ। କାରଣ ହେଲା ଗାଈ ଗୋବର ଖାଇକରି ବି ମାଛ ବଞ୍ଚିପାରିଥିସି। ଚାଷୀ ଦାଦାମାନେ ଗାଈ ଗୋବରକେ ସିଧା ସିଧା ବନ୍ଧନେ ମାଛ ଖାଇଦିବାସୀ ବ୍ୟବହାର କରିପାରବେ। ତାର ସନେ ସନେ ଛେଲ ଖତକେ ବି ବ୍ୟବହାର କରିପାରବେ। ମାତ୍ର ଛେଲ ଖତକେ ସିଧା ସିଧା ନେଇ ପକେଇକରି ତାକେ ଗୁଣ କରିଦେଇକରି ବନ୍ଧନେ ଦେମା ବୋଇଲେ ଆର୍ ଟିକେ ଇଟା ଭଲ ହେବା। ଇଟା କଠିନ ଥିବାର ଯୋଗୁଁ ପାଇନ ଇଟା ସହଜେ ନେଇ ତରଲି ଥାଏ ଆରୁ ଇଟାକେ ମାଛ ମାନେ ଖାଇବେ ବୋଇଲେ ତାଙ୍କର ଓଜନ ଭଲ ବଢ଼ିଥିସି। ସେନ୍ତା ଗୋଟେ ଅନୁସନ୍ଧାନରୁ ଜଣାପଡ଼ିଛି ଯେ ଗାଈ ଗୋବର ଭିତରେ ଥିବାର ଉପାଦାନ ମାନକେ ମାଛ ମାନେ ଇଟାକେ ଖାଇକରି ସେ ମାଛ ମାନେ ଜଲ୍ଦି ବଢ଼ିପାରିଥିସନ୍। ଆର୍ ଗୋଟେ କଥା ହେଲା, ଏ ଗୋବର ଭିତରେ ନାଇଟ୍ରୋଜେନ୍ର ପରିମାଣ ବେଶୀ ଥିବାର କାରଣନୁ ଇଟା ପାଏନ୍ ସନେ ମିଶିକରି ପ୍ଲାଙ୍କଟନ୍ରେ ପରିଣତ ହେଇପାରିଥିସି ଆରୁ ମାଛମାନେ ଇଟାକେ ଯେତେବେଳେ ଖାଇଥିସନ୍ ତାକର ଓଜନ ଜଲ୍ଦି ବଢ଼ିପାରିଥିସି। ଯଦି ଆମର ଚାଷୀ ଦାଦାମାନେ ପ୍ରତି ମାସନେ 2000 kg ଗାଈ ଗୋବର ବ୍ୟବହାର କରବେ ବୋଇଲେ ମାଛ ଉତ୍ପାଦନ ଭଲ ହେବାର ସନେ ସନେ ତାକର ଆୟ ବି ଦିନକେ ଦିନ ବଢ଼ବାକେ ଲାଗ୍ବା।
1: ଶ୍ରୋତା ବନ୍ଧୁ ଶୁଣୁଥିଲେ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ କାର୍ଯ୍ୟକ୍ରମ ଚାଷର କଥା।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।
2: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970ରେ ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
3: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
4: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢ଼ି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ ମୂଳ ଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ ଚଏସ୍।

ଆଜ୍ଞା ହଁ, ସମସ୍ତଙ୍କ ପାଖରେ ଲିପ୍ ବିରୋଧରେ ପହଞ୍ଚି ପାରେ ଆକାଶବାଣୀ। ଏହିପରି ଏକ ଲୋକପ୍ରିୟ ମାଧ୍ୟମରେ ବିଜ୍ଞାପନ ଦେଇ ବ୍ୟବସାୟର ବିକାଶରେ ସୁନିଶ୍ଚିତ ସଫଳତା ଅର୍ଜନ କରନ୍ତୁ। ସବୁବେଳେ ସବୁ ପରିସ୍ଥିତିରେ ଆକାଶବାଣୀ ଭବାନୀପାଟଣା ଆପଣଙ୍କ ସେବାରେ।

0: ଆକାଶ ପାଣିରେ ବିଜ୍ଞାପନ କମ୍ ଖର୍ଚ୍ଚରେ ସାରା ରାଜ୍ୟରେ ଖେଳେ ଗୁଞ୍ଜରଣ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧ ପ୍ରଚାର କରୁଛୁ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା।

ସଙ୍ଗୀତ ହେଉଛି ହୃଦୟର ଭାଷା, ଯାହାକୁ ଶବ୍ଦରେ ବୁଝାଇ ହୁଏ ନାହିଁ। ସ୍ୱାଗତ ଆପଣମାନଙ୍କୁ ଆମ ଶକ୍ତିରୂପା ଗୀତ ପସରାର ଅନ୍ୟ ଏକ ଅଧ୍ୟାୟକୁ। ଆଜିର ଉପସ୍ଥାପନରେ ମୁଁ ଅନୁରାଧା, ନମସ୍କାର।

ପ୍ରତ୍ୟେକ ଗୀତ ଗୋଟିଏ କାହାଣୀ କହେ। ସୁର ତାଳର ମିଳନରେ ସୃଷ୍ଟି ହୁଏ ସଙ୍ଗୀତ। ସଙ୍ଗୀତ ଆତ୍ମାର ଖାଦ୍ୟ ଓ ମନର ଔଷଧ। ସଙ୍ଗୀତ ଦ୍ୱାରା ହିଁ ପରମାତ୍ମାଙ୍କ ସହ ଆତ୍ମାର ମିଳନ ଘଟେ। ସେହି ପରମପିତା ପରମାତ୍ମାଙ୍କ ଉଦ୍ଦେଶ୍ୟରେ ଶୁଣିନେବା ଏହି ମଧୁର ଗୀତଟିଏ।

ସିନ୍ଦୁର କେବଳ ଯେ ରଙ୍ଗ ନୁହେଁ, ଏହା ସୌଭାଗ୍ୟ ସମ୍ପର୍କର ପବିତ୍ର ପ୍ରତୀକ। ସିନ୍ଦୁରର ଲାଲିମାରେ ଲୁଚି ରହିଛି ଭଲ ପାଇବା, ବିଶ୍ୱାସ ଓ ସମର୍ପଣର କାହାଣୀ। ମଥାର ସିନ୍ଦୁର ଗୋଟିଏ ନାରୀର ଗର୍ବ, ତାଙ୍କ ଜୀବନର ଶୁଭତାର ଚିହ୍ନ। ମଥାର ସିନ୍ଦୁର ଘରକୁ ଆଣେ ଶୁଭତା ଓ ମଙ୍ଗଳର ବାର୍ତ୍ତା। ଶ୍ରୋତା ଭଉଣୀ, ସିନ୍ଦୁର ଯେ ଖାଲି ଶୃଙ୍ଗାର ନୁହେଁ, ଏହା ଗୋଟିଏ ନାରୀ ପାଇଁ ତା ଜୀବନର ଗରିମା, ତା ଗୌରବ। ସିନ୍ଦୁର ହେଉଛି ପରମ୍ପରାର ରଙ୍ଗ, ଯାହା ପିଢ଼ି ପରେ ପିଢ଼ି ଯୋଡ଼ି ରଖେ। ଭଉଣୀମାନେ, ସିନ୍ଦୁରର ଲାଲ ରଙ୍ଗ ପ୍ରେମ, ତ୍ୟାଗ ଓ ନିଷ୍ଠାର ଅମର ପ୍ରତୀକ। ସିନ୍ଦୁର କେବଳ ଅଳଙ୍କାର ନୁହେଁ, ଏହା ଭାରତୀୟ ସଂସ୍କୃତିର ଏକ ଜୀବନ୍ତ ପରମ୍ପରା। ଏହା ପରିବାର, ପ୍ରେମ, ବିଶ୍ୱାସ ଓ ଦାମ୍ପତ୍ୟ ଜୀବନର ଦାୟିତ୍ୱର ପ୍ରତୀକ। ଏହା ନାରୀଙ୍କ ସାମାଜିକ ପରିଚୟକୁ ପ୍ରକାଶ କରେ। ସିନ୍ଦୁର ଆମ ଐତିହ୍ୟ, ସିନ୍ଦୁର ଆମ ସଂସ୍କୃତି ଓ ପାରିବାରିକ ମୂଲ୍ୟବୋଧର ଏକ ଅମୂଲ୍ୟ ପ୍ରତୀକ। ଏହା ଭାରତୀୟ ନାରୀଙ୍କ ଗୌରବ ଓ ସୌଭାଗ୍ୟର ଚିହ୍ନ ଭାବେ ସଦା ସମ୍ମାନିତ ହୋଇ ରହିବ। ସିନ୍ଦୁର ଗୋଟିଏ ଦାମ୍ପତ୍ୟ ଜୀବନର ମଧୁର ବନ୍ଧନର ପ୍ରତୀକ। ସିନ୍ଦୁର ନାରୀର ସଜର ଶୋଭା, ସଂସ୍କୃତିର ଗୌରବ। ଲାଲ ସିନ୍ଦୁରରେ ରହିଛି ଆଶା, ଆସ୍ଥା ଓ ମଙ୍ଗଳମୟ ଭବିଷ୍ୟତର ସ୍ୱପ୍ନ।

ଶ୍ରୋତା ଭଉଣୀ, କଥାରେ ଅଛି, ଗଲା ସମୟ କେବେ ଫେରି ଆସେ ନାହିଁ। ସମୟ ଓ ଶ୍ରୋତ କାହା ପାଇଁ ଅପେକ୍ଷା କରେ ନାହିଁ। ଏ ଯେମିତି ଦେଖନ୍ତୁ ନା, ସମୟ ଇସାରା କଲାଣି ଆମକୁ କାର୍ଯ୍ୟକ୍ରମକୁ ଏଇଠି ରଖିବା ପାଇଁ। ତେବେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ଚିଠି ଲେଖି ନିଶ୍ଚୟ ଜଣାଇବେ। ଆମକୁ ଚିଠି ଲେଖିବାର ଠିକଣାଟି ହେଲା, ଚିଠି ପାଇଛୁ କାର୍ଯ୍ୟକ୍ରମ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା, ପିନ୍ 766001, ଜିଲ୍ଲା କଳାହାଣ୍ଡି। ଭଉଣୀମାନେ, ଆପଣମାନେ ଆମକୁ ହ୍ୱାଟ୍ସଆପ୍ ଜରିଆରେ ମଧ୍ୟ ମତାମତ ଦେଇପାରିବେ। ମତାମତ ଦେବା ପାଇଁ ଆମ ନମ୍ବର ହେଲା 8895994143। ଆପଣମାନେ ସୁସ୍ଥ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ, ଏହି କାମନାର ସହ ବିଦାୟ ନେଉଛୁ। ଏବେ ପର୍ଯ୍ୟନ୍ତ ଆପଣଙ୍କ ସାଥେ ଥିଲି ମୁଁ, ଆପଣମାନଙ୍କ ଭଉଣୀ ଅନୁରାଧା ମିଶ୍ର। ନମସ୍କାର।

0: ଆସିଲା।
1: ଅଜଣା ଲିଙ୍କ ଉପରେ କ୍ଲିକ୍ କରନ୍ତୁ ନାହିଁ। ଆର୍‌ବିଆଇ କହେ,
2: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
3: ଏହି କାହାଣୀ ଏକ ଫଟୋଗ୍ରାଫର ଆଉ ତାର ଅନ୍ତରାତ୍ମାର। ଓ ଲଭଲି, ୱେଲ୍ ଡନ୍। ବିଜନେସ୍ ଲୋନ୍ ଆପ୍ରୁଭ୍ଡ। ଏବେ ହେବ ବଡ ଷ୍ଟୁଡିଓ, ନୂଆ କ୍ୟାମେରା, ନୂଆ ଲାଇଟ୍ସ, ତା ସାଥିରେ ନୂଆ କାର୍ ବି ନେଇନିଅ ସେଇ ଲୋନ୍ରେ। ନା, ଲୋନ୍ ନେଇଥିବା କାମରେ ଲଗାଅ, ଠିକ୍ ସମୟରେ ଇଏମ୍ଆଇ ଭର, କ୍ରେଡିଟ୍ ସ୍କୋର ବଢାଅ, ପରବର୍ତ୍ତୀ ଲୋନ୍ ସହଜରେ ପାଅ।
4: କାର୍ ନୁହେଁ ତୁମର ଫଟୋ ହିଁ ନେଇଯାଅ।
3: ଆପଣ କିଏ?
5: ଆର୍‌ବିଆଇ କହେ,
3: ଆର୍ଥିକ ବୁଦ୍ଧିମତା ଯାହାରି ସେ ସମୃଦ୍ଧ ନାରୀ।

0: ଆକାଶବାଣୀ ଭବାନୀ ପାଟଣା ଶ୍ରୋତାବନ୍ଧୁ, ସମୟ ଦିନ ଗୋଟାଏ ବାଜି 50 ମିନିଟ୍ ହେବାକୁ ଯାଉଛି। ରିଲେ କରି ପ୍ରଚାର କରୁଛୁ ଓଡ଼ିଆରେ ସମ୍ବାଦ, ମିଡ୍ ଡେ ନ୍ୟୁଜ୍, ଦୁପହର ସମାଚାର ଏବଂ ଆଞ୍ଚଳିକ ସମ୍ବାଦ ପର୍ଯ୍ୟାୟକ୍ରମେ ଆକାଶବାଣୀ କଟକ ଓ ଆକାଶବାଣୀ ଦିଲ୍ଲୀରୁ। କିଛି କ୍ଷଣ ମଧ୍ୟରେ
1: ପରେ ପରେ ଇଂରାଜୀ ଏବଂ ହିନ୍ଦୀରେ ସମ୍ବାଦ ରିଲେ କରି ପ୍ରଚାର କରିବ ଆକାଶବାଣୀ ଦିଲ୍ଲୀରୁ।
2: ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷି କ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା UPI ଆଧାରିତ ଅର୍ଥ ଦେଣନେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା। ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷି କ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ। ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ। ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି। ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି। ସେ ଚାଷୀମାନଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରଥା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି।

ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି, ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ।

0: ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇ ପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋଏଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲାକୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲାକୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷକରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର ହାମଦୁଲ୍ଲା ଫତ୍ରତ୍ କହିଛନ୍ତି, ଜୁନ୍ 28 ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବାବେଳେ 163 ଆହତ ହୋଇଛନ୍ତି। ଏଥିସହ 3 ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି, ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି, 4 ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: 4 से अधिक समय भारतीय सेना में सेवारत रहना मेरे जीवन का सबसे बड़ा सौभाग्य रहा। भारतीय सेना किसी एक व्यक्ति विशेष से नहीं, बल्कि अपने सैनिकों, कमांडरों, पूर्व सैनिकों, परिवारजनों और देशवासियों के अटूट विश्वास से शक्ति प्राप्त करती। सर्वप्रथम मैं भारतीय सेना के हर सैनिक शामिल वीर गति प्राप्त बलिदानियों को नमन करता हूँ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ 2 ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନା ମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା। ଶିଖ ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ 2 ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି, ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ

0: ଧାରଣ କରାଯାଏ। ସେ କହିଛନ୍ତି ଏକ ସଶକ୍ତ ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ବିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ ପ୍ରତ୍ୟେକ ଅଞ୍ଚଳ, ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି। ସେ ଜନସାଧାରଣଙ୍କୁ ଏକତ୍ରିତ ହୋଇ ଏକ ଶାନ୍ତି ଓ ସ୍ଥିର ରାଜ୍ୟ ଗଠନ ଲାଗି କାମ କରିବାକୁ ଆହ୍ୱାନ ଦେଇଛନ୍ତି। ଶାନ୍ତି ଚୁକ୍ତି ଦିବସର 40ତମ ବାର୍ଷିକୀ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ସ୍ଥାୟୀ ଉନ୍ନତି ପାଇଁ ଶାନ୍ତି ଓ ସ୍ଥିରତା ଅତ୍ୟନ୍ତ ଆବଶ୍ୟକ। ରାଜ୍ୟପାଳ ଅବସରପ୍ରାପ୍ତ ଜେନେରାଲ ବିଜୟ କୁମାର ସିଂ କହିଛନ୍ତି ଯେ ମିଜୋରାମର ଶାନ୍ତି ଓ ସ୍ଥିରତା କେବଳ ରାଜ୍ୟ ପାଇଁ ଗର୍ବର ବିଷୟ ନୁହେଁ, ବରଂ ଏହା ଦେଶର ଅନ୍ୟ ଅଞ୍ଚଳମାନଙ୍କ ପାଇଁ ମଧ୍ୟ ଏକ ଆଦର୍ଶ। ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ରାଜ୍ୟରେ ସମାନ ନାଗରିକ ସଂହିତା କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି। ସେ ବିଧାନସଭାରେ ଘୋଷଣା କରି କହିଛନ୍ତି ଯେ ଆସନ୍ତା 2 ଜୁଲାଇ ରାଜ୍ୟ ମନ୍ତ୍ରୀପରିଷଦ ବୈଠକରେ ଏ ସମ୍ପର୍କିତ ବିଧେୟକ ଖସଡ଼ା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ଆଦର୍ଶକୁ ଅନୁସରଣ କରି ସର୍ବୋଚ୍ଚ ନ୍ୟାୟାଳୟର ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ଫିଫା ବିଶ୍ୱକପ୍ରୁ ଜର୍ମାନୀ ବାଦ୍ ପଡ଼ିଛି। ବୋଷ୍ଟନରେ ଅନୁଷ୍ଠିତ ମ୍ୟାଚ୍ରେ ପାରାଗୁଏଠାରୁ 4-3 ଗୋଲ୍ରେ ଜର୍ମାନୀ ପରାସ୍ତ ହୋଇଛି। ଅନ୍ୟ ଏକ ମ୍ୟାଚ୍ରେ ମାରୋକୋ 3-2 ନେଦରଲ୍ୟାଣ୍ଡସ୍କୁ ପରାସ୍ତ କରିଥିବା ବେଳେ ପୂର୍ବରୁ ବ୍ରାଜିଲ 2-1 ଜାପାନକୁ ପରାସ୍ତ କରିଥିଲା। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷି କ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ। ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା UPI ଆଧାରିତ ଅର୍ଥ ନେଣଦେଣ ସେବା। ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ। ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା। ଏବଂ ପାରାଗୁଏଠାରୁ 4-3 ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ। ସମ୍ବାଦ ଶେଷ ହେଲା।
1: ଗୁଡ୍ ଆଫ୍ଟରନୁନ୍, ଦିସ୍ ଇଜ୍ ଆକାଶବାଣୀ ଆଣ୍ଡ ଆଇ ଆମ୍ ୱଲ୍ସା ୱିଲିୟମ୍ସ ୱିଥ୍ ମିଡ୍ ଡେ ନ୍ୟୁଜ୍। The headlines: Eurobank launches UPI-based remittance service from Greece to India. Commerce Minister Piyush Goyal calls it a milestone in India's digital payments expansion. Special intensive revision of electoral rolls begins in Delhi and 4 states. India reaffirms strong support for Financial Action Task Force after Pakistan criticizes grey list monitoring by agency. Uncertainty looms over US and Iran peace negotiations as Tehran rejects US President Trump's claim of meeting in Doha. IMD forecasts heavy to very heavy rainfall over parts of Uttar Pradesh, Bihar, Central Maharashtra, Konkan and Goa for next 2 days. And Germany knocked out of 2026 FIFA World Cup after facing defeat from Paraguay in 4-3 penalty shootout. Morocco enters round of 16, defeating the Netherlands. The Eurobank has launched the UPI-based remittance service for cross-border transfers from Greece to India, enabling Indian customers to transfer money near instantly at minimal costs. The initiative is part of the bank's strategic collaboration with the National Payments Corporation of India International Payments Limited. In a social media post, Commerce and Industry Minister Piyush Goyal said the inauguration of services at Eurobank marks another important milestone in the global expansion of India's digital payment ecosystem. He added that with UPI now live in Greece, eligible customers can transfer money instantly, securely and seamlessly, with transaction costs reducing drastically to a fraction of conventional transfer costs. Mr. Goyal said the increasing global acceptance and appreciation of UPI reflects the trust in Prime Minister Narendra Modi's vision of building technology-led solutions that create value beyond borders and deepen partnerships for shared growth and prosperity. The Special Intensive Revision SIR of Electoral Rolls has begun in Delhi, Karnataka, Meghalaya, Maharashtra,

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ପଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି

0: ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, ଚାରି ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ, ପରସ୍ପର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀରଜ ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି ଚତୁର୍ଥା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନବେଦୀରୁ ଅଣସର ଗ୍ରହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୁଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4ଟାରୁ ମନ୍ଦିର ଦ୍ୱାରଫିଟା ପରେ ମଙ୍ଗଳ ଆଳତୀ, ଗୋପାଳବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6ଟାରୁ ଅପରାହ୍ନ ଗୋଟାଏ ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2ଟାରୁ ରାତି 10ଟା ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ ତିନି ରଥର ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ 30 ତାରିଖ ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସିଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ

0: ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
1: ଛୋଟ ଛୋଟ ପିଲାମାନଙ୍କଠାରୁ ଏହିସବୁ ଦୂରେଇ ରହିବେ, ଯେତେଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକିରି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କୁ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
0: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀଆ।
2: କେନ୍ଦ୍ର ସରକାରଙ୍କ 12 ବର୍ଷ, ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସର୍ବେକ୍ଷଣ ଆରମ୍ଭ ହୋଇଛି। ସର୍ବେକ୍ଷଣ ସମୟରେ ସେମାନଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଉଛି। 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ମଧ୍ୟ ସର୍ବେକ୍ଷଣ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ପାଣିପାଗ, ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
3: ଆଗାମୀ 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା, ଇଭିନ୍ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
2: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ

0: ସବୁ ସ୍ଥାନରେ।
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
0: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

0: ଆକାଶବାଣୀ ସମସ୍ତଙ୍କ ପାଇଁ ସବୁ ସ୍ଥାନରେ ସବୁବେଳେ।
1: ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ପ୍ରଚାର କରୁଛୁ କେତୋଟି ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରାରମ୍ଭରେ ପ୍ରଚାର କରୁଛୁ ସତ୍ୟ ପ୍ରେମ କି କଥା କଥାଚିତ୍ରରୁ। ମିଳିତ କଣ୍ଠରେ ଗାଇଛନ୍ତି ମିଟ୍ ବ୍ରୋସ୍, ମୋନାଲି ଠାକୁର ଓ ପିୟୁଷ ମେହରୁଲିଆ। ଗୀତ ରଚନା କୁମାର, ସଙ୍ଗୀତ ନିର୍ଦ୍ଦେଶନା ମିଟ୍ ବ୍ରୋସ୍।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁମାନଙ୍କୁ ଆନ୍ତରିକ ଶୁଭେଚ୍ଛା ଜଣାଇ ଆରମ୍ଭ କରୁଛୁ ଆଜିର ତୃତୀୟ ଅଧିବେଶନ। କାର୍ଯ୍ୟକ୍ରମ ଆମ କେନ୍ଦ୍ରରୁ ପ୍ରଚାରିତ ହେଉଛି ମିଡିୟମ ୱେଭ୍‌ରେ 248 ମିଟର ତଥା 1206

କିଲୋହର୍ଜ ଯୋଗେ ଏଫ୍ଏମ୍ରେ 100.3 ମେଗାହର୍ଜ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ମାଧ୍ୟମରେ। ବର୍ତ୍ତମାନ ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:00। ଅଧିବେଶନର ଆରମ୍ଭରେ ପ୍ରଚାର କରୁଛୁ NCERT ତଥା CIET ଦ୍ୱାରା ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ।

0: ଆକାଶବାଣୀ ଭବାନୀପାଟଣା ଷ୍ଟୁଡ଼ିଓ ଘଡ଼ିରେ ସମୟ ଅପରାହ୍ନ 5:30 ପ୍ରଚାର କରୁଛୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣିବେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ। ଏଥିପାଇଁ ଆମେ ଆପଣମାନଙ୍କୁ ନେଇଯାଉଛୁ ଆମର ବାର୍ତ୍ତା ଷ୍ଟୁଡ଼ିଓକୁ, ଶୁଣିପାରିବେ ଏହି ବିଜ୍ଞାପନ ପରେ।
1: QR କୋଡ୍ ସ୍କାନ୍ କରନ୍ତୁ, 5000 ର କ୍ୟାଶବ୍ୟାକ୍ ପାଆନ୍ତୁ। ବାଃ, ଆଜି ବଢିଆ ଦିନ।
2: ଫସିଲା
3: UPI ପିନ୍ ଏଣ୍ଟ୍ରିଂ କେବଳ ଟଙ୍କା ପଠେଇବା ପାଇଁ ଉଦ୍ଦିଷ୍ଟ।
4: RBI କହେ
5: ସଚେତନ ହୁଅନ୍ତୁ, ସତର୍କ ରୁହନ୍ତୁ।
6: ପ୍ଲାଟଫର୍ମ

0: ମୁଁ ଅଛି।
1: ତୁମକୁ ନୁହେଁ ୟାକୁ, ମୋବାଇଲ ଚାର୍ଜ କରିବାର ଥିଲା।
0: ନିଜର ଅକଲ ଚାର୍ଜ କର।
2: ଏମିତି ପବ୍ଲିକ ପୋର୍ଟରେ ଫୋନ ଚାର୍ଜ କରିବ ତ ପର୍ସନାଲ ଡେଟା ହେବ ପବ୍ଲିକ।
0: ଦେଖିଲୁ
1: ବାପା, ମୁଁ ପେ କରୁଛି, ନୋ ସିଗନାଲ।
2: ଏବେ କଣ କରିବ,
1: ଫ୍ରି ୱାଇଫାଇ ଅଛି ନା।
0: ବୋକା ସୁଧୁରି ଯା।
2: ପେମେଣ୍ଟସ ପାଇଁ ନୋ ଓପନ ୱାଇଫାଇ,
1: ମାନେ ଫ୍ରଡ୍ କୁ କର ବାଏ ବାଏ।
2: RBI କହେ
3: କର ସଠିକ ଆରମ୍ଭ, ହୁଏ ଫାଇନାନ୍ସିଆଲି ସ୍ମାର୍ଟ।

0: ନମସ୍କାର ଶୁଭ ସନ୍ଧ୍ୟା ଯୁବବନ୍ଧୁ, ଆଜିର ଗୀତଟିଏ ମିତଟିଏ କାର୍ଯ୍ୟକ୍ରମକୁ ଆପଣ ସମସ୍ତଙ୍କୁ ସ୍ୱାଗତ ଜଣାଉଛୁ। ଆଜିର ଉପସ୍ଥାପନାରେ ଆପଣଙ୍କ ସହ ମୁଁ ଅଛି, ଆପଣଙ୍କ ସାଥୀ ରଚିତା ମେହେର। ଯୁବବନ୍ଧୁ, ଆଜିର କାର୍ଯ୍ୟକ୍ରମରେ ଆପଣମାନେ ଆମ ସହ ସିଧାସଳଖ ଯୋଡ଼ି ହୋଇପାରିବେ, କଥାବାର୍ତ୍ତା ହେବା ଆଉ ଆପଣଙ୍କ ମନପସନ୍ଦ ଗୀତ ସବୁ ଶୁଣିବା। ଆଜି ଆମ ପାଖରେ ଚାରୋଟି ହିନ୍ଦୀ ଚଳଚ୍ଚିତ୍ର ଛିଛୋରେ, ଚଲତେ ଚଲତେ, ମେ ହୁଁ ନା, କୁଛ ତୁମ କହୋ କୁଛ ହମ୍ କାହିଁ, ତିନୋଟି ଓଡ଼ିଆ ଚଳଚ୍ଚିତ୍ର, ପାଗଳ କରିଛି ପାଉଁଜି ତୋର, ତୁ ମୋ ଆରମ୍ଭ ତୁ ମୋ ଶେଷ, ଆକାଶେ କି ରଙ୍ଗ ଲାଗିଲା, ଏବଂ ଶ୍ରୀଜଗନ୍ନାଥଙ୍କ କିଛି ଭକ୍ତିପୂର୍ଣ୍ଣ ଭଜନ ରହିଛି। ଏହି ଭିତରୁ ନିଜ ମନପସନ୍ଦର ଗୀତ ଶୁଣିବା ପାଇଁ ଏବଂ ଆମ ସହ କଥା ହେବା ପାଇଁ ଆମକୁ ଯୋଗାଯୋଗ କରନ୍ତୁ। ନମ୍ବରଟି କହି ରଖୁଛୁ 0667029562 3, ଏବଂ ଅନ୍ୟଟି ହେଲା 0667029562 8। ତେବେ ଆସନ୍ତୁ ଆମର ପ୍ରଥମ ଶ୍ରୋତାଙ୍କ ସହ କଥା ହେବା।
1: ହ୍ୟାଲୋ
0: ହ୍ୟାଲୋ, ନମସ୍କାର ଭାଇ, ନିଜର ପରିଚୟ ଦେଇ ଦିଅନ୍ତୁ।
1: ନମସ୍କାର ଆଜ୍ଞା, ଲକ୍ଷ୍ମୀନାରାୟଣ କହୁଥିଲି ସେଣ୍ଡଲ ସୁବର୍ଣ୍ଣପୁରରୁ।
0: ଆଜିର କାର୍ଯ୍ୟକ୍ରମକୁ ସ୍ୱାଗତ ଭାଇ।
1: ଆଜ୍ଞା ଧନ୍ୟବାଦ ଆଜ୍ଞା।
0: ତେବେ କଥା ତ ହେବା, ପ୍ରଥମେ କହି ରଖନ୍ତୁ ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ। ଆଜି ଚାରୋଟି ହିନ୍ଦୀ ଚଳଚ୍ଚିତ୍ର ଛିଛୋରେ, ଚଲତେ ଚଲତେ, ମେ ହୁଁ ନା, କୁଛ ତୁମ କହୋ କୁଛ ହମ୍ କାହିଁ, ତିନୋଟି ଓଡ଼ିଆ ଚଳଚ୍ଚିତ୍ର, ପାଗଳ କରିଛି ପାଉଁଜି ତୋର, ତୁ ମୋ ଆରମ୍ଭ ତୁ ମୋ ଶେଷ, ଆଉ ଆକାଶେ କି ରଙ୍ଗ ଲାଗିଲା, ଆଉ ଶ୍ରୀ ଜଗନ୍ନାଥଙ୍କ କିଛି ଭକ୍ତିପୂର୍ଣ୍ଣ ଭଜନ ମଧ୍ୟ ରହିଛି। ନିଶ୍ଚିତ ଭାବରେ ଭାଇ। ତେବେ କେମିତି ଅଛନ୍ତି ଭାଇ?
1: ବହୁତ ବଢିଆ ଅଛି ଆଜ୍ଞା।
0: ଘରେ ସମସ୍ତେ ଭଲ ଅଛନ୍ତି? କାଲି ତ ଦେବ ସ୍ନାନ ପୂର୍ଣ୍ଣିମା ଥିଲା, ଆପଣ ଯାଇଥିଲେ?
1: ଆଚ୍ଛା,
0: ସେମିତି ତାହେଲେ ହଁ, ଏବେ ତ ଆରମ୍ଭ ହେଇଛି, ବୋଧେ ଆଗକୁ ଆହୁରି ହବ। ବର୍ତ୍ତମାନ ତ ଜଳବାୟୁ ମଧ୍ୟ ପରିବର୍ତ୍ତନ ହେଉଛି। କଣ କରୁଥିଲେ ଭାଇ?
1: କଣ କରିବ, ଟିକେ ଘର ଥିଲେ ଆଜ୍ଞା, କାମ ଧନ୍ଦା କିଛି ନାହିଁ ଏବେ ବର୍ତ୍ତମାନ।
0: ଆଚ୍ଛା ଆଚ୍ଛା, ଆଉ ବୁଲାବୁଲି କରିବା ପାଇଁ ଯାଉଛନ୍ତି?
1: ବୁଲାବୁଲି ମାନେ ଗରମ ଲାଗି କୁଆଡ଼େ ଯାଉନି ଆଜ୍ଞା, ବର୍ତ୍ତମାନ ତ ଘରେ ଖାଲି ବୁଲାବୁଲି କରିବି, ଥଣ୍ଡା ଥଣ୍ଡି ପାଗ ଟିକେ ଠିକ କରିବା, ବୁଲି ବୁଲା ଯିବା କୁଆଡ଼େ।
0: ହଁ ହଁ ହଁ, ଧୀରେ ଧୀରେ ପାଗ ପରିବର୍ତ୍ତନ ହେବ ଯେ। ଏପଟେ ମଧ୍ୟ ଟିକେ ଟିକେ ବର୍ଷା ହଉଥିଲା ଝିପି ଝିପି।
1: ଆଜ୍ଞା
0: ନମସ୍କାର ଭାଇ।

0: ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ
1: ହ୍ୟାଲୋ
0: ହ୍ୟାଲୋ ନମସ୍କାର ଭାଇ, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ହ୍ୟାଲୋ ଅପା, ନମସ୍କାର ଅପା।
0: ନମସ୍କାର ଭାଇ, କିଏ କେଉଁ
1: ବଲାଙ୍ଗୀର
0: କହୁଥିଲେ?
1: ଜିଲ୍ଲା ଟିଟିଲାଗଡ଼ ବ୍ଲକ ଶିଲୁଆ ଗ୍ରାମରୁ ଆପଣଙ୍କ ନିୟମିତ ଶ୍ରୋତା ନିରାକର ରଣା କହୁଥିଲି ଅପା।
0: ଆପଣଙ୍କୁ ଅନେକ ଅନେକ ସ୍ୱାଗତ ଭାଇ।
1: ଧନ୍ୟବାଦ ଅପା।
0: କେମିତି ଅଛନ୍ତି ଭାଇ?
1: ଅପା ମୁଁ ତ ଭଲ ଅଛି, ଆପଣ କେମିତି ଅଛନ୍ତି?
0: ଆମେ ମଧ୍ୟ ଭାରି ଭଲ ଅଛୁ ଭାଇ। ତେବେ ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ?
1: ଆଜି ଆଜି ଅପା ଆକାଶ କିରଣ ଲାଗିଲାର ଟାଇଟଲ୍ ସଙ୍ଗ ଟି ଶୁଣେଇ ଦେବେ ଅପା? ଆଉ
0: ନିଶ୍ଚୟ ଭାଇ। ତେବେ ଆପଣ ଆମ ପାଇଁ କିଛି ଗାଇ ପାରିବେ?
1: ହଁ ଅପା, ଗାଇ ଦେବେ ଅପା।
0: ନିଶ୍ଚୟ ଆମେ ଶୁଣୁଛୁ ଭାଇ, ଆମର ଅନ୍ୟ ଶ୍ରୋତା ମାନେ ମଧ୍ୟ ଶୁଣୁଛନ୍ତି।
1: କୋଉ ଗୀତ ଗାଇବି ଅପା?
0: ଆପଣଙ୍କୁ ଯାହା ପସନ୍ଦ, ଆଜି ଯୋଉଟା ଆପଣ ଅନୁରୋଧ କଲେ ସେ ଗୀତ ଗାଇଲେ ବି ଚଳିବ। ଆକାଶେ କି ରଙ୍ଗ ଲାଗିଲାର
1: ଗାଇ ଦଉଛି ଅପା।
0: ନିଶ୍ଚୟ ଭାଇ।
1: ଆଉ ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ ଆକାଶବାଣୀର ସମସ୍ତ କର୍ମକର୍ତ୍ତାଙ୍କୁ ଅନେକ ଅନେକ ଶୁଭେଚ୍ଛା ଅପା। ଆଉ
0: ଆପଣଙ୍କୁ ତଥା ଆପଣଙ୍କ ପରିବାରକୁ ମଧ୍ୟ ଅନେକ ଅନେକ ଶୁଭେଚ୍ଛା ଆଉ ଅଭିନନ୍ଦନ ଭାଇ।
1: ହଁ ଅପା, ଆଉ
0: ତେବେ
1: ସବୁ ତ ଭଲ
0: ଆପଣ ଗୀତ
1: ଅପା,
0: ଗାଉଛନ୍ତି ଭାଇ,
1: ଗାଇ
0: ଆମେ
1: ଦଉଛି ଆଉ।
0: ଅପେକ୍ଷାରେ ଅଛୁ।
1: ହଁ ଅପା, ଆଜି ଆକାଶ କି ରଙ୍ଗ ଲାଗିଲା, ଧୀରେ ଧୀରେ କିଏ ସେ ଛୁଇଁ ଦେଇଗଲା, ଧୀରେ ଧୀରେ କିଏ ସେ ମନ ଚୋରି କଲା, ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ, ସକାଳୁ ସକାଳୁ ଆଖି ଖୋଲୁ ଖୋଲୁ, ଏ ଦୁନିଆ ତା ଲାଗେ ରଙ୍ଗିଲା। ଆଜି ଆକାଶ କି ରଙ୍ଗ ଲାଗିଲା, ଆଜି ଆକାଶ କି ରଙ୍ଗ ଲାଗିଲା।
0: ଆରେ ବାଃ, ବହୁତ ବଢିଆ ଭାଇ, ଆପଣ ତ ବହୁତ ସୁନ୍ଦର ଭାବରେ ଗୀତ ଗାଉଛନ୍ତି।
1: ହଁ ବା, ବହୁତ ଗୀତ ବି ଗାଏ ଅପା, ବହୁତ
0: ବହୁତ ବଢିଆ।
1: ଆଉ ଆଉ ଅପା ପ୍ରତ୍ୟେକ ସପ୍ତାହରେ ତୋ ଚିଠି ତ ଦିଅ ଅପା।
0: ହଁ ଭାଇ, ଆପଣଙ୍କ ଚିଠିକୁ ଆମେ ସାମିଲ ମଧ୍ୟ କରୁ, ଆମକୁ ବି ଭାରି
1: ହଁ
0: ଖୁସି ଲାଗେ ଆପଣଙ୍କ ଚିଠି ପଢି।
1: ହଁ ଅପା, ପ୍ରତ୍ୟେକ ସପ୍ତାହରେ ଚିଠି ଲେଖ ଅପା, ପ୍ରତ୍ୟେକ ସପ୍ତାହରେ ଚିଠି ଦେଇଥା ଆକାଶବାଣୀକୁ। ଆଉ ମୋର ତ ଯୁବବାଣୀ ପ୍ରିୟ କାର୍ଯ୍ୟକ୍ରମ ଅପା। ଆଉ
0: ଆଚ୍ଛା, ତାହେଲେ ଆପଣଙ୍କର ପ୍ରିୟ କାର୍ଯ୍ୟକ୍ରମ ଯୁବବାଣୀ। ଯୁବବାଣୀର କେଉଁ
1: ହଁ
0: କାର୍ଯ୍ୟକ୍ରମ ଆପଣଙ୍କୁ ଭାରି ଭଲ ଲାଗେ କହିଲେ?
1: ଅପା, ଏବେ ମୋର ଆମର ଯେନ୍ତାକି ଯୁବବାଣୀ କାର୍ଯ୍ୟକ୍ରମ ବହୁତ ଭଲ ଲାଗେ ଅପା। ତା ସହିତ ଆମର ଚାଷବାସ କାର୍ଯ୍ୟକ୍ରମ ଟିକେ ଭଲ ଲାଗେ। ତା ସହିତ ଆମର ଯେନ୍ତାକି ସରଗ ଫୁଲ ରବିବାର ଦିନର ସେଟା ବି ସୁନିତା ଅପାଙ୍କ ସାକ୍ଷାତକାର ବହୁତ ଭଲ ଲାଗେ। ଆଉ ସଚିଦାନନ୍ଦ ସାର୍ଙ୍କ ପରିକ୍ରମା ଟିକେ ଭଲ ଲାଗେ ଅପା। ଆଉ ନାରୀ ମହଲ ନିଜେ ସମୟ ବାହାର କରି କରି ଏଇ କାର୍ଯ୍ୟକ୍ରମ ମାନେ ଟିକେ ଶୁଣେ ଅପା। ଆଉ
0: ହଁ, ଭାରି ଭଲ କଥା ଭାଇ, ଆଉ ଅନେକ କିଛି ଶିଖିବାକୁ ମଧ୍ୟ ଆପଣ ପାଉଥିବେ।
1: ହଁ ଅପା, ବହୁତ ଅନେକ କିଛି ଶିଖିବାକୁ ମିଳିଥାଏ ଅପା। ଆଉ ହଁ ଅପା,
0: ଆମର
1: କାଲି ତ ମନ୍ଦିର ଯାଇଥିଲୁ ଅପା, ଦେବସ୍ନାନ ପୂର୍ଣ୍ଣିମା ଉପଲକ୍ଷେ,
0: ଓହୋ
1: ବହୁତ
0: ଯାଇଥିଲେ।
1: ଭଲ ଲାଗିଲା ଅପା। ଆଉ
0: ଆମ ଓଡ଼ିଆ ଘରେ ତ 12 ମାସରେ 13 ପର୍ବ।
1: ହଁ ଅପା, 12 ମାସରେ 13 ପର୍ବ। ଆଉ ସେଟା କାଲି ଦେବସ୍ନାନ ପୂର୍ଣ୍ଣିମା ଶ୍ରୀ ଜଗନ୍ନାଥଙ୍କର ଏଟା ଥିଲା ଅପା, ବହୁତ ସୁନ୍ଦର ଲାଗିଲା ଅପା। ଆଉ
0: ଯା ହଉ, ଭାରି ଭଲ କଲେ।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ।
1: ହଁ ହ୍ୟାଲୋ ମ୍ୟାଡମ୍, ନମସ୍କାର।
0: ନମସ୍କାର ଭାଇ, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ନାଗୁ ପାତ୍ର କହୁଛେ, ସାନ୍ତଗୁରି ଗୁଡା କର୍ଲା ମୁଣ୍ଡା କଲାହାଣ୍ଡିରୁ।
0: ଆଜିର କାର୍ଯ୍ୟକ୍ରମକୁ ଅନେକ ଅନେକ ସ୍ୱାଗତ ଜଣାଉଛୁ ଭାଇ। ପ୍ରଥମେ କହି
1: ବହୁତ ବହୁତ ଧନ୍ୟବାଦ ମ୍ୟାଡମ୍।
0: ପ୍ରଥମେ କହି ରଖନ୍ତୁ, ଆଜି କେଉଁ ଗୀତ ଶୁଣିବେ?
1: ଗୀତ ଦେବେ ସିଜୋରେ ଫିଲ୍ମର ଖେରିୟତ ପୁଚୁ।
0: ନିଶ୍ଚିତ ଭାବରେ ଭାଇ। ଆଉ କଣ କରୁଥିଲେ?
1: ଏଟା ତ ବସିକରି ଫୋନ ଶୁଣୁଛେ, ଏଟା ଆମର ରେଡିଓ ଶୁଣୁଛେ। ବୋଲେ ଆମର ପହିଲା କଲ୍ ଥିଲା ଲକ୍ଷ୍ମୀ ବାଗ, ଦୁଇ ନମ୍ବର ଥିଲେ ଏଇଟା ନୀଳାକାର ରଣା, ତିନି ନମ୍ବରରେ ମୋର ଲାଗିଛି। ଆଉ
0: ଯାହା ହଉ, ଆପଣଙ୍କ କଲ୍ଟି ଲାଗି ଯାଇଛି, ଆମେ ମଧ୍ୟ ଭାରି ଖୁସିରେ ଅଛୁ ଯେ ଆପଣଙ୍କ ସହ କଥା ହେବାକୁ ମିଳିଲା।
1: ହଁ ମ୍ୟାଡମ୍,
0: ଘରେ ସମସ୍ତେ ଭଲ ଅଛନ୍ତି?
1: ହଁ ଘରେ ସମସ୍ତେ ଭଲ ଅଛନ୍ତି।
0: ଦେହ ପା ସମସ୍ତଙ୍କର ଠିକ ଅଛି?
1: ହଁ ଠିକ ଅଛି।
0: ଆଉ କାଲି ମନ୍ଦିର ଯାଇଥିଲେ କି ଭାଇ?
1: ନାଇଁ, ମନ୍ଦିର ତ ଆମର ପାଖେ ତ ଜଗନ୍ନାଥ ମନ୍ଦିର ନାଇଁ, ନବଲେ ନେଇ ଯାଇଥିଲେ ନା।
0: ହଁ ହଁ,
1: ଯାହା ଶିବ ମନ୍ଦିର ଅଛି ବେଲଖଣ୍ଡି, ଖାଲି ଏଟା ଜଗନ୍ନାଥ ମନ୍ଦିର ପରେ ଟିକେ ପାଖେ ନାଇଁ।
0: ହଁ ହଁ, ଆଗକୁ ତ ରଥଯାତ୍ରା ମଧ୍ୟ ଆସୁଛି, କଣ ପୁରୀ ଯିବାର କିଛି ଯୋଜନା କରିଛନ୍ତି? ଆଗକୁ ରଥଯାତ୍ରା ପାଇଁ ପୁରୀ ଯିବାର କିଛି ଯୋଜନା କରିଛନ୍ତି?
1: ନାଇଁ ନାଇଁ, ପୁରୀ ଯିବାର ତ ଯୋଜନା ନାଇଁ। ନାଇଁ ପାଖେ ମନ୍ଦିର ଦେଖମା, ଆମର ସେଟା କର୍ଲା ମୁଣ୍ଡା ଦେଖମା।
0: ଠିକ ଅଛି, ଯେତେବେଳେ

0: ଠାକୁରଙ୍କ ଡାକ ଆସିବ ଆପଣ ନିଶ୍ଚୟ ଯିବେ।
1: ନିଶ୍ଚୟ ନିଶ୍ଚୟ, ସେଟା ତ ଠାକୁରଙ୍କର ଇଚ୍ଛା, ତାଙ୍କର ବିନା ଇଚ୍ଛାରେ ଯାଇନି ହଏ।
0: ଠିକ କହିଲେ ଭାଇ, ତାଙ୍କର ବିନା ଇଚ୍ଛାରେ ପତ୍ରଟିଏ ମଧ୍ୟ ଝଡିବ ନାହିଁ।
1: ହଁ, ଯେମି ଯେମି ବୋଲି ଭାବୁଥିବା ହେଲେ ତାଙ୍କର ଦୌଡ଼ି ଯଦି ନିଲା ହବା ବୋଲେ ନିଜେ ଘରେ।
0: ହଁ ଭାଇ, ଠିକ ଅଛି ଭାଇ, ତେବେ ଆପଣଙ୍କ ମନ ପସନ୍ଦ ଗୀତ ଶୁଣିବା।
1: ଠିକ ଅଛି ମ୍ୟାଡ଼ାମ, ରହୁଛେ, ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।

0: ଆସନ୍ତୁ ଆମର ଆଉ ଜଣେ ମିତଙ୍କ ସହ କଥା ହେବା। ହ୍ୟାଲୋ ହ୍ୟାଲୋ
1: ହ୍ୟାଲୋ
0: ନମସ୍କାର ଭାଇ, ଆପଣଙ୍କ ପରିଚୟ ଦେଇ ଦିଅନ୍ତୁ।
1: ମ୍ୟାଡ଼ାମ ଜିଲ୍ଲାରୁ।
0: ଆଉ କେମିତି ଅଛନ୍ତି ଭାଇ?
1: ମ୍ୟାଡ଼ାମ ବହୁତ ଭଲ ଅଛି, ଆପଣ ଭଲ ଅଛନ୍ତି?
0: ଆମେ ମଧ୍ୟ ଭାରି ଭଲରେ ଅଛୁ ଭାଇ। ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ?
1: ଆପଣ ଚଲତେ ଚଲତେ ଶୁଣେଇ ଦେବେ, ଦୋବାଏ ତୁମ୍ହାରେ ଯେଉଁ ଗୀତଟେ ଅଛି ଆଜ୍ଞା।
0: ଆଚ୍ଛା, ଆମ ପାଇଁ ଆପଣ ଗୋଟିଏ ପଦ ଗାଇପାରିବେ?
1: तुम्हारे इशारे हम तो दीवाने हैं तुम्हारे जिंदगी तो चाहिए।
0: अच्छा अच्छा बहुत बढ़िया गाओ छंती तो भाई।
1: नहीं मैडम मुझे गीत तो गाए नहीं कि मोर सुनिबा बहुत प्रिय आपण हेतु अनुरोध कर मु गीत गाइ देले ना गीत मु गाए नहीं कि मोर गीत आज्ञा बहुत सुची मोर
0: ନିଶ୍ଚିତ ଭାବରେ ଭାଇ, ଗୀତ ଶୁଣିଲେ ଭାରି ଭଲ ମଧ୍ୟ ଲାଗେ,
1: ହ୍ୟାଲୋ
0: ମନ ଶାନ୍ତି ହେଇଯାଏ। ହ୍ୟାଲୋ ହ୍ୟାଲୋ
1: ଶୁଣାଯାଉନି ମ୍ୟାଡ଼ାମ କିଛି?
0: ହଁ ବର୍ତ୍ତମାନ ଶୁଭା ଗଲା ଭାଇ, ଆପଣଙ୍କୁ ଶୁଭୁଛି। ହ୍ୟାଲୋ ହ୍ୟାଲୋ ହ୍ୟାଲୋ ଭାଇ, ଆପଣ କଲ୍ରେ ଅଛନ୍ତି କି? ବୋଧହୁଏ କଲ୍ଟି କଟିଯାଇଛି। ତେବେ ଭାଇଙ୍କର ମନପସନ୍ଦର ଗୀତଟି ଶୁଣିବା ଆସନ୍ତୁ।

ତେବେ ଯୁବବନ୍ଧୁ, ଗୀତା ତ ଶୁଣିବା। ହେଲେ ଯୁବବନ୍ଧୁ, ବୈଶାଖ ଓ ଜ୍ୟେଷ୍ଠ ମାସର ପ୍ରଚଣ୍ଡ ଖରା ପରେ ଯେତେବେଳେ ଆକାଶରେ କଳାହାଣ୍ଡିଆ ମେଘ ଘୋଟି ଆସେ, ସେତେବେଳେ ସାରା ପ୍ରକୃତି ଯେମିତି ଏକ ନୂଆ ଜୀବନ ପାଇବାର ଆଶାରେ ଉଲ୍ଲାସିତ ହୋଇଉଠେ। ମୌସୁମୀର ଏହି ଆଗମନ କେବଳ ପାଣିପାଗର ପରିବର୍ତ୍ତନ ନୁହେଁ, ଏହା ହେଉଛି ଧରିତ୍ରୀ ମାଆର ଏକ ଦୀର୍ଘ ପ୍ରତୀକ୍ଷାର ଅନ୍ତ। ଆକାଶରେ ବିଜୁଳି ମାରିବା ଆଉ ମେଘର ଗୁଡ଼ୁଗୁଡ଼ୁ ଶବ୍ଦ ଭିତରେ ଯେତେବେଳେ ଥଣ୍ଡା ପବନର ଏକ ଝଲକ ଆସି ଦେହରେ ବାଜେ, ସେତେବେଳେ ମନ ଭିତରେ ଥିବା ସବୁ କ୍ଳାନ୍ତି ଆଉ ଚାପ ମୁହୂର୍ତ୍ତକରେ ଦୂର ହୋଇଯାଏ। ଆକାଶରୁ ଖସି ଆସୁଥିବା ବର୍ଷାର ପ୍ରଥମ ଟୋପା ଯେତେବେଳେ ଶୁଖିଲା ଫାଟି ଯାଇଥିବା ମାଟି ଉପରେ ପଡ଼େ, ସେତେବେଳେ ସୃଷ୍ଟି ହୁଏ ଏକ ଅପୂର୍ବ ଯାଦୁ। ମାଟି ଭିତରୁ ବାହାରୁଥିବା ସେହି ସୁଆଦିଆ ମହକ

ତା'ର ସବୁଠାରୁ ଦାମୀ ଅତର ମଧ୍ୟ ଫିକା ପଡ଼ିଯାଏ। ଗଛର ଧୂଳି ମଳି ଧୋଇ ହୋଇ ପତ୍ରଗୁଡ଼ିକ ଏକଦମ୍ ସତେଜ ଆଉ ଉଜ୍ଜ୍ୱଳ ସବୁଜ ରଙ୍ଗର ଦେଖାଯାଆନ୍ତି। ଲାଗେ ଯେମିତି ପ୍ରକୃତି ନିଜର ପୁରୁଣା ଗ୍ରୀଷ୍ମ ପୋଷାକ ଛାଡ଼ି ଏକ ନୂଆ ଓ ସତେଜ ରୂପ ଧାରଣ କରିଛି। ମୌସୁମୀର ଏହି ରିମ୍ଝିମ୍ ଶବ୍ଦ କେବଳ କାନକୁ ନୁହେଁ, ସିଧା ହୃଦୟକୁ ଛୁଇଁଯାଏ। ଏମିତି ଏକ ଶାନ୍ତ ଆଉ ସ୍ୱପ୍ନିଳ ପରିବେଶରେ ଇଚ୍ଛା ହୋଇଥାଏ ହାତରେ ଖଣ୍ଡିଏ କାଗଜ ଆଉ ଅଏଲ୍ ପେଷ୍ଟାଲ ରଙ୍ଗ ଧରି ମନର ଭାବନାକୁ କାନଭାସ ଉପରେ ଆଙ୍କି ଦେବାକୁ। ଆକାଶରୁ ଖସୁଥିବା ପ୍ରତିଟି ବୁନ୍ଦା ଯେମିତି ଗୋଟିଏ ଗୋଟିଏ କବିତାର ରୂପ ନିଏ। ବେଳେବେଳେ ନିଜ ମାତୃଭାଷା ଓଡ଼ିଆର କୌଣସି ମିଠା ଶବ୍ଦରେ ତ ଆଉ କେତେବେଳେ ହିନ୍ଦୀର କୌଣସି ଗଭୀର ଶାୟରୀରେ ବର୍ଷା ଯେମିତି ନିଜର ପ୍ରେମ ବାର୍ତ୍ତା ଖୁବ୍ ଚୁପ୍ କରି ଆମକୁ ଶୁଣାଇ ଦେଇଯାଏ। ଏହି ପ୍ରଥମ ବର୍ଷା ସହ ଆମର ଅନେକ ପିଲାଦିନର ସ୍ମୃତି ମଧ୍ୟ ଯୋଡ଼ି ହୋଇ ରହିଛି। ଅଗଣାରେ ଜମିଥିବା ପାଣିରେ କାଗଜ ଡଙ୍ଗା ଭସାଇବା, ବର୍ଷାର ତିନ୍ତି ତିନ୍ତି ସାଙ୍ଗମାନଙ୍କ ସହ ଖେଳିବା ଆଉ ଘରକୁ ଫେରିଲେ ମାଆର ଗାଳି ଶୁଣିବା, ଏସବୁ ସ୍ମୃତି ଆଜି ବି ଓଠରେ ହସ ଖେଳାଇ ଦିଏ। ବୟସ ବଢ଼ିବା ସହ ଆମେ ହୁଏତ ଖୋଲା ବର୍ଷାରେ ଭିଜିବା ଛାଡ଼ି ଦେଇଛୁ, ଆଉ ଛତା କିମ୍ବା ରେନକୋଟ୍ ଭିତରେ ନିଜକୁ ଲୁଚାଇ ରଖିବା ଶିଖିଯାଇଛୁ। କିନ୍ତୁ ବର୍ଷାକୁ ଦେଖିଲେ ଆଜି ବି ମନ ଭିତରେ ଥିବା ସେହି ଛୋଟ ପିଲାଟି ଖୁସିରେ ନାଚି ଉଠେ। ବାସ୍ତବରେ ମୌସୁମୀର ପ୍ରଥମ ସ୍ପର୍ଶ ହେଉଛି ଆଶା ଓ ଆନନ୍ଦର ଏକ ବିରଳ ଅନୁଭବ। ତେବେ ଆସନ୍ତୁ ଭାଇଙ୍କର ମନପସନ୍ଦର ଗୀତଟି ଶୁଣିବା।

0: ଜଣେ ମିତାଙ୍କ ସହ କଥା ହେବା। ହ୍ୟାଲୋ,
1: ରଚିତା ଭଉଣୀ ନମସ୍କାର।
0: ନମସ୍କାର ମନୋଜ ଭାଇ,
1: ଆଜ୍ଞା,
0: ଅପଚାରୀ କଥା।
1: ମାନେ ପରିଚୟ ଦେଇଦେଲେ।
0: ଆପଣ ପୁଣି ଥରେ ନିଜର ପରିଚୟ ଦେଇ ରଖନ୍ତୁ ଭାଇ।
1: ଆଜ୍ଞା, ମୁଁ ଡୁମାଲ ଉଦିନ ନାଣପୁର କଳାହାଣ୍ଡିରୁ ମନୋଜ କୁମାର ପଟେଲ କହୁଛି।
0: ଆଜି କେଉଁ ଗୀତ ଶୁଣିବା ପସନ୍ଦ କରିବେ ଭାଇ?
1: ଆଜି ତୁ ମୋ ଆରମ୍ଭ ତୁ ମୋ ଶେଷର ଯେକୌଣସି ଗୀତ ଦେଇଦେବେ।
0: ନିଶ୍ଚିତ ଭାବରେ ଭାଇ। ଆଉ କେମିତି ଅଛନ୍ତି?
1: ଆଜ୍ଞା, ମୁଁ ତ ବହୁତ ଭଲ ଅଛି, ଆଉ ଆପଣ କେମିତି ଅଛନ୍ତି?
0: ଆମେ ମଧ୍ୟ ଭାରି ଭଲରେ ଅଛୁ ଭାଇ।
1: ଆଉ ଆପଣଙ୍କ ଯୁବବାଣୀ ଟିମ୍ କେମିତି ଅଛନ୍ତି?
0: ସମସ୍ତେ ଭଲରେ ଅଛନ୍ତି। ଯୁବବାଣୀର କର୍ମକର୍ତ୍ତା, ଆକାଶବାଣୀର କର୍ମକର୍ତ୍ତା ସମସ୍ତେ ଭଲରେ ଅଛନ୍ତି।
1: ଆଜ୍ଞା ଆଜ୍ଞା
0: ଆପଣଙ୍କ ଘରେ
1: ଆଜ୍ଞା,
0: ସମସ୍ତେ ଭଲ
1: ବହୁତ
0: ଅଛନ୍ତି?
1: ବହୁତ ଟାଇମରୁ ମାନେ ଫୋନ ଲଗଉଛି, ତ ବହୁତ ମାନେ ଆପଣଙ୍କ ଉପରେ ରାଗିଥିଲି।
0: ଆଚ୍ଛା, ଯା ହଉ, କଲ୍ଟି ଲାଗି ଯାଇଛି ଭାଇ। ଆଉ ସୌଭାଗ୍ୟ ମିଳିଲା ଆପଣଙ୍କ ସହ କଥା ହେବା ପାଇଁ।
1: ଆଜ୍ଞା ଆଜ୍ଞା
0: ତେବେ ରାଗ କମିଲା?
1: ଆଜ୍ଞା ଆଜ୍ଞା ଲାଗିଲା, ସେମିତି ଶାନ୍ତ ହେଇଗଲି ଆଉ।

0: ହଁ
1: ଆଜ୍ଞା
0: ଆଉ ଆପଣଙ୍କ ମନପସନ୍ଦ ଗୀତ ଶୁଣିଲା ପରେ ଆଉ ଟିକେ ଭଲ ଲାଗିବ।
1: ଆଜ୍ଞା ଆଜ୍ଞା,
0: ଆଉ କ'ଣ କରୁଥିଲେ
1: ଆମେ ତ
0: ଭାଇ?
1: ନିଶ୍ଚୟ ଫୋନ୍ କରିବା ମାନେ ଭଉଣୀ, କିନ୍ତୁ ଆମ ଭିତରେ କେତେ ଜଣ ଶ୍ରୋତା ଅଛନ୍ତି ଯିଏ କି ମାନେ ଚିଠି ଲେଖୁନାହାନ୍ତି, ଖାଲି ଫୋନ୍ କରୁଛନ୍ତି, ତ ସେଇଟା ଭଲ କଥା ନୁହେଁ ମ୍ୟାଡ଼ାମ, କାହିଁକି ନା ଆମେ ପ୍ରୋଗ୍ରାମ୍ ଶୁଣୁଛୁ ମାନେ ଖଣ୍ଡେ ଖଣ୍ଡେ ଚିଠି ଲେଖିବା କଥା, ଆଉ କ'ଣ ଭଲ ଲାଗୁଛି କ'ଣ କେମିତି ଲାଗୁଛି ସବୁ ନିଶ୍ଚୟ ଜଣେଇବା କଥା।
0: ହଁ ଭାଇ, ଆମେ ମଧ୍ୟ ଆପଣଙ୍କ ମତାମତ ତ ଶୁଣି ଦେଇଥିବେ ସମସ୍ତ ଶ୍ରୋତା। ଆମେ ମଧ୍ୟ କହି ରଖୁଛୁ ଯେ ଚିଠି ଲେଖନ୍ତୁ, ସାପ୍ତାହିକୀ କାର୍ଯ୍ୟକ୍ରମ ଆପଣ ସମସ୍ତଙ୍କ ପାଇଁ ହିଁ, ଆଶା କରୁଛୁ ଆଗକୁ ଲେଖିବେ ଭାଇ। ତେବେ ଭାଇ ସମୟ ଶେଷ
1: ଆଜ୍ଞା ଆଜ୍ଞା,
0: ହେବାକୁ
1: ଆମେ
0: ଆସିଲାଣି।
1: ଶୁଣନ୍ତୁ, ଆମେ ଯେହେତୁ ଫୋନ୍ କରିପାରୁଛୁ ତ ଚିଠି ବି ତ ଲେଖି ପାରିବୁ ନା ମ୍ୟାଡ଼ାମ?
0: ହଁ ନିଶ୍ଚିତ ଭାବରେ ଭାଇ, ଏକଦମ ଠିକ୍ କହିଲେ ଭାଇ। ତେବେ ଭାଇ
1: ଆଜ୍ଞା
0: ସମୟ ସରିବା ପାଇଁ ଆସିଲାଣି, ଆପଣଙ୍କ ମନପସନ୍ଦର ଗୀତ ଶୁଣିବା।
1: ଠିକ୍ ଅଛି ମ୍ୟାଡ଼ାମ, ନମସ୍କାର।
0: କଲ୍ କରିଥିବାରୁ ବହୁତ ବହୁତ ଧନ୍ୟବାଦ ଭାଇ, ନମସ୍କାର।

ଅଧିକ ସମୟ ହୋଇଗଲାଣି। ହେଲେ ଆଜିର କାର୍ଯ୍ୟକ୍ରମ କିପରି ଲାଗିଲା ମତାମତ ଦେବାକୁ ଜମା ଭୁଲିବେନି। ଚିଠି ଲେଖି ପଠାଇବା ପାଇଁ ଠିକଣାଟି କହି ରଖୁଛୁ। ସାପ୍ତାହିକୀ ଯୁବବାଣୀ ବିଭାଗ ମାର୍ଫତ କେନ୍ଦ୍ର ନିର୍ଦ୍ଦେଶକ ଆକାଶବାଣୀ ଭବାନୀପାଟଣା ଜିଲ୍ଲା କଳାହାଣ୍ଡି ପିନ୍ 7660001। ହ୍ୱାଟ୍ସଆପ୍ ନମ୍ବରଟି ମଧ୍ୟ କହି ରଖୁଛୁ 8895994143। ପୁଣି ଥରେ କହି ରଖୁଛୁ 8895994143। ଆଜିର ଉପସ୍ଥାପନାରେ ମୁଁ ଥିଲି ରଜିତା ମେହେର। ଆପଣ ସମସ୍ତଙ୍କ ଶୁଭମନାସୀ ଆଜି ପାଇଁ ରହୁଛି। ନମସ୍କାର।

ପ୍ରଚାର କଲୁ ଯୁବଶ୍ରୋତା ବନ୍ଧୁମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଯୁବବାଣୀ। ଆଜି ଏଥିରେ ଶୁଣୁଥିଲେ ଲାଇଭ୍ ଫୋନ୍ ଇନ୍ କାର୍ଯ୍ୟକ୍ରମ ଗୀତଟିଏ ମିତଟିଏ।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଆମ କେନ୍ଦ୍ରରୁ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ପ୍ରଥମେ ଶୁଣନ୍ତୁ ଆମର ଚଳିତ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ। ଆମର ଚଳିତ ଅଧିବେଶନରେ ସନ୍ଧ୍ୟା 6:30ରେ ଲୋକଗୀତ କ୍ରମରେ ଶୁଣିବେ ଘୁମୁରା ଗୀତ। ପରିବେଷଣ କରିବେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ। ରାତି 7:25ରେ ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା।

ଗୀତ କ୍ରମରେ ଶୁଣିବେ ଘୁମୁରା ଗୀତ। ପରିବେଷଣ କରିବେ ମହାବୀର ସାଂସ୍କୃତିକ ଅନୁଷ୍ଠାନର କଳାକାରମାନେ। ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଜଗତସିଂହପୁର ଜିଲ୍ଲା ସମ୍ପର୍କରେ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଚାଷବାସ କାର୍ଯ୍ୟକ୍ରମ ରାତି 7:30। ରାତି 8:00 ଶୁଣିବେ ଦେଶବନ୍ଦନା ଶିଳ୍ପୀ ପ୍ରଫୁଲ୍ଲ କର ଓ ସରୋଜିନୀ ହେମ୍ରମ। ହିନ୍ଦୀ ଭକ୍ତି ଗୀତ ରାତି 8:15 ପରିବେଷଣ କରିବେ ଶିଳ୍ପୀ ପଣ୍ଡିତ କୁମାର ଗନ୍ଧର୍, ଝୁକିତା ରୟ ଓ ମହମ୍ମଦ ରଫି। ସ୍ପୋର୍ଟସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ଓ ରାତି 9:30 ଶୁଣିବେ ମନିଟକ୍ ଆଣ୍ଡ ମନ୍ଥନ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ ଶୁଣିବେ ରାତି 10:00। ରାତି 10:30 ଶାସ୍ତ୍ରୀୟ ସଙ୍ଗୀତ କ୍ରମରେ ଶୁଣିବେ ସିତାର ବାଦନ ରାଗ ଝିଞ୍ଜୋଟି। ପରିବେଷଣ କରିବେ ଶିଳ୍ପୀ ସାହିଦ ପରବିଜ। ଆସନ୍ତାକାଲି ଆମର ପ୍ରଥମ ଅଧିବେଶନରେ 6:10 ବନ୍ଦନା କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ। ଶିଳ୍ପୀ ପ୍ରଭୁରାମ ତ୍ରିପାଠୀ, ପୁଷ୍ପାରାଣୀ ନାୟକ, ପ୍ରଦୀପ କୁମାର ମିଶ୍ର, କଳ୍ପନା ସାମଲ ଓ ଉପେନ୍ଦ୍ର କୁମାର ମିଶ୍ର। ଚେତନାଧର୍ମୀ କାର୍ଯ୍ୟକ୍ରମ ଚେତନା ଚିନ୍ତନ ପ୍ରଚାର କରିବୁ 6:30। ଉପସ୍ଥାପନା ପ୍ରଫୁଲ୍ଲ କୁମାର ମାଝୀ। ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତ ଶୁଣିବେ 6:35। ଗୀତ ଗୀତାଞ୍ଜଳି କାର୍ଯ୍ୟକ୍ରମରେ ଶୁଣିବେ କେତୋଟି ଭକ୍ତି ଗୀତ 7:25 ଶିଳ୍ପୀ ମହମ୍ମଦ ଅଜିଜ। 7:40 ପ୍ରଚାର କରିବୁ ଚାଷ ଉପଯୋଗୀ କାର୍ଯ୍ୟକ୍ରମ ଚାଷର କଥା। ପୁରାତନୀ କ୍ରମରେ ଶିଳ୍ପୀ ପ୍ରମୋଦ କୁମାର ପରିଜାଙ୍କ କଣ୍ଠରେ ଶୁଣିବେ ଛାନ୍ଦ 7:45। 8:30 ପ୍ରଚାର କରିବୁ ଶ୍ରୀକ୍ଷେତ୍ର ମାଧୁରୀ, ବିଷୟବସ୍ତୁ ଦଇତା ସେବା, ବିଶେଷଜ୍ଞ ଦୁର୍ଗାଦାସ ମହାପାତ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ। କବି ସମ୍ରାଟ ଉପେନ୍ଦ୍ରଭଞ୍ଜ କୃତ ମହାକାବ୍ୟ ବୈଦେହିସ ବିଳାସର ସଙ୍ଗୀତାତ୍ମକ ପରିବେଷଣ ଶୁଣିବେ 8:45। ପ୍ରଯୋଜନା ପ୍ରସେନଜିତ ମହାନ୍ତି ଓ ଡକ୍ଟର ଶାନ୍ତନୁ କୁମାର ରଥ। 9:00 ଶୁଣିବେ କେତୋଟି ହିନ୍ଦୀ କଥାଚିତ୍ରର ଗୀତ ଓ 9:30 ପ୍ରଚାର କରିବୁ କେତୋଟି ଓଡ଼ିଆ କଥାଚିତ୍ରର ଗୀତ। ବିଶେଷ କାର୍ଯ୍ୟକ୍ରମ ଖୋଲା ଝରକା ଶୁଣିବେ ପୂର୍ବାହ୍ନ 10:10। ଆସନ୍ତାକାଲି ଆମର ଦ୍ୱିତୀୟ ଅଧିବେଶନରେ ଦିନ 12:00 ଶୁଣିବେ ଲୋକଗୀତ କ୍ରମରେ ସଞ୍ଚାର ଗୀତ। ପରିବେଷଣ କରିବେ ଶିଳ୍ପୀ ଉପେନ୍ଦ୍ର ଶତପଥୀ ଓ ସାଥୀ। ସୁଗମ ସଙ୍ଗୀତ ଶୁଣିବେ ଦିନ 12:30। ଶିଳ୍ପୀମାନେ ହେଲେ ତୃପ୍ତି ଦାସ, ଅକ୍ଷୟ ମହାନ୍ତି, ଭୁବନେଶ୍ୱରୀ ମିଶ୍ର, ସତ୍ୟଭାମା ମହାପାତ୍ର ଓ ଉପେନ୍ଦ୍ର କୁମାର ମିଶ୍ର। ଚାଷର କଥା ପ୍ରଚାର କରିବୁ ଦିନ 1:10। ଦିନ 1:20 ଶୁଣିବେ ମହିଳାମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଶକ୍ତିରୂପା। ହିନ୍ଦୀ କଥାଚିତ୍ର ଗୀତ ଶୁଣିବେ ଦିନ 2:45। ଆମର ତୃତୀୟ ଅଧିବେଶନରେ ଅପରାହ୍ନ 5:00 ଶୁଣିବେ ପ୍ରାୟୋଜିତ କାର୍ଯ୍ୟକ୍ରମ ଉମଙ୍ଗ। ଅପରାହ୍ନ 5:30 ଶୁଣିବେ ଯୁବ ଶ୍ରୋତା ବନ୍ଧୁଙ୍କ ପାଇଁ କାର୍ଯ୍ୟକ୍ରମ ଖେଳ ଓ ଖେଳାଳି। ସନ୍ଧ୍ୟା 6:30 ସମନ୍ୱିତ କାର୍ଯ୍ୟକ୍ରମ ଉଜ୍ଜଳ ଆମ ଦେଶ ଓ ରାତି 7:25 ଜିଲ୍ଲା ହାଲଚାଲ କ୍ରମରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ। ଏ କାର୍ଯ୍ୟକ୍ରମ ମଧ୍ୟ ରିଲେ କରି ଶୁଣିବୁ ଆକାଶବାଣୀ କଟକ କେନ୍ଦ୍ରରୁ। ଆସନ୍ତାକାଲି ଚାଷବାସ ରାତି 7:30 ଶୁଣିବେ ଗୀତ ଗଜଲ ରାତି 8:00। ଶିଳ୍ପୀମାନେ ହେଲେ ଅନୁରାଧା ପଡ଼ୱାଲ, ଶ୍ରୀନିବାସ ଓ ଶଙ୍କର ମହାଦେବନ। ରାତି 8:15 ଶୁଣିବେ ଆଞ୍ଚଳିକ ଗୀତ କ୍ରମରେ କଳାହାଣ୍ଡିଆ ଗୀତ। ପରିବେଷଣ କରିବେ ଶିଳ୍ପୀ ସନ୍ତୋଷ କୁମାର ବେହେରା ଓ ସାଥୀ। ସ୍ପୋର୍ଟସ୍କାନ୍ ରାତି 8:30 ସ୍ପଟଲାଇଟ୍ ରାତି 9:15 ଏବଂ ରାତି 9:30 ଚର୍ଚ୍ଚା କା ବିଷୟ। ଏ ସମସ୍ତ କାର୍ଯ୍ୟକ୍ରମ ରିଲେ କରି ଶୁଣିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ରାତି 10:00 ଶୁଣିବେ ହିନ୍ଦୀ କଥାଚିତ୍ରର ଗୀତ। ରାତି 10:30 ଶୁଣିବେ ଧୁନ୍ଧୁତାଇ କୁଲକର୍ଣ୍ଣୀଙ୍କ କଣ୍ଠରେ ଶାସ୍ତ୍ରୀୟ ଗାୟନ ରାଗ ଦେଶ ମୀରା ଓ ମହ୍ଲାର। ଶ୍ରୋତାବନ୍ଧୁ, ଏହି ଥିଲା ଆମର ଚଳିତ ଅଧିବେଶନ ଏବଂ ଆସନ୍ତାକାଲି ବିଭିନ୍ନ ଅଧିବେଶନରେ ପ୍ରଚାର ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା। ଆକାଶବାଣୀ ଭବାନୀପାଟଣା।

ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିଭିଜି ରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟ୍ଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ।

0: ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିଭି ଜିରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5 ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5 ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସ ମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସ ମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5 ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି, ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲା

ଜଗନ୍ନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର ଅଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟ୍ଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀ ବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ସ୍ତମ୍ଭ ନିକଟରେ ଆଜିଠାରୁ ପଟ୍ଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟ୍ଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ ଜିଲ୍ଲା ଉନ୍ନୟନ ସମନ୍ୱୟ ଏବଂ ପର୍ଯ୍ୟାଲୋଚନା ସମିତି ସଭା ଦିଶା ବୈଠକ ଅନୁଷ୍ଠିତ ହୋଇଯାଇଛି। ସାଂସଦ ମାଳବିକା ଦେବୀ କାର୍ଯ୍ୟକ୍ରମରେ ଯୋଗଦେଇ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ସୁଫଳ ରୂପାୟନ ଏବଂ ଅଗ୍ରଗତିର ସମୀକ୍ଷା କରିଥିଲେ। ବିଭାଗୀୟ ଅଧିକାରୀମାନେ ନିଜ ନିଜ ବିଭାଗ କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ନୟାଗଡ଼ ଜିଲ୍ଲା ରଣପୁରଠାରେ କେନ୍ଦ୍ରରେ ଏନ୍ଡିଏ ସରକାରଙ୍କ 12 ବର୍ଷ ଏବଂ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବାଚସ୍ପତି ସୁରମା ପାଢ଼ୀ ଏଥିରେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା କରିଥିବା କାର୍ଯ୍ୟକ୍ରମ ରଣପୁର ବିଜ୍ଞପ୍ତି ଅଞ୍ଚଳ

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ। ଜୁହାର। ପହିଲା ମୁଖ୍ୟ ଖବର। ଡାଲୁଆ ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ନୂଆକରି ନିଯୁକ୍ତି ପାଇଥିବା CWC ର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଶ୍ରୀମନ୍ଦିର ଆଷ୍ଟାନୁ ମୂଲ ହେଇଛେ ମହାପୁରୁମାନଙ୍କର ଅଣସର ଗୁପ୍ତ ନୀତି। ଆଉର୍ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର। ରାଇଜେ ଡାଲୁଆ ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଯାଇଛେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍। ଚଲତି ବଛର ସରକାର 2,00,000 ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରିଥିଲେ। ଏହାଦେ ତକ 18,79,000 ମେଟ୍ରିକ୍ ଟନ୍ ଧାନ ଘିନା ସରିଛେ। 5 ଜିଲ୍ଲାନ ଧାନ ଘିନା ନାହିଁ ହେଇଥିବାରୁ ଇ ସମିଆକେ ବଢ଼ାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଭାରତୀୟ ସେନା ଜାତୀୟ ସୁରକ୍ଷା ବାବଦ ସବୁ କାମ ସ୍ପଷ୍ଟ ଲକ୍ଷ୍ୟ ଆଉ ଦାୟିତ୍ୱ ସହିତ ତୁଲାସି ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍। ନୂଆଦିଲ୍ଲୀନ ଆଜି ସେନା ମୁଖ୍ୟ ପଦବୀନୁ ଦାୟିତ୍ୱ ହସ୍ତାନ୍ତର କରବାର ସମିଆତି ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ କହିଛନ୍, 40 ବଛରନୁ ଅତ୍କା ସମିଆ ଭାରତୀୟ ସେନାତି ସେବା କରବାର ତାଙ୍କର ଜୀବନର ସବୁନୁ ବଡ଼ ସମ୍ମାନ ଆଉ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଆଉ ବାୟୁସେନା ସଠିକ୍ ତାଲମେଲ, ନିଜର ଭିତରେ ବିଶ୍ୱାସ ଆଉ ଗୋଟିଏ ଦୃଷ୍ଟିକୋଣ ସହିତ କାମ କରି ଆସୁଛନ୍। ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀଙ୍କ ଋତୁରୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ଧୀରଜ ସେଠ ଦାୟିତ୍ୱ ନେଇଛନ୍। ସେ 2028 August 31 ତକ ଇ ଦାୟିତ୍ୱଟି ରହିବେ। ତୈଳ ବିପଣନ କମ୍ପାନୀମାନେ ଖୁଚୁରା ଦୋକାନ ଜରିଏ ମୋଟର ସ୍ପିରିଟ୍ ଆଉ ଉଚ୍ଚା ଗତି ଥିବା ଡିଜେଲର ବିକ୍ରି ଆଉ ବଣ୍ଟନ ନିୟନ୍ତ୍ରଣକେ ନେଇକରି ଜାରି ହୋଇଥିବାର ଅସ୍ଥାୟୀ ନିୟମକେ କେନ୍ଦ୍ର ସରକାର ଉଠାଇ ଦେଇଛନ୍। ଆଇବା କାଲିଠାନୁ ଇଟା ଲାଗୁ ହେବା ବୋଲି ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଲାଗି ଇ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଆଉ ଡିଜେଲର ଦାମକେ ସ୍ଥିର ରଖବାର ଲାଗି ଇ କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆଇବା 3 ହେବା। ଗୋଟେ ବିଷତି ପାସ୍ ନାହିଁ ହେଇଥିବାର ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବା। ଚଲତି ବଛର ପହିଲା ଥର ଲାଗି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ମୁଲିଛି। କେନ୍ସି ବିଷତି କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିଲାଗି ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ତରଫରୁ ସୂଚନା ମିଳିଛି। ଏ ବଛର ମୋଟ 4,600 ଜନ ଛାତ୍ରଛାତ୍ରୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଲାଗି ଆବେଦନ କରିଛନ୍। ସିଆଡ଼େ ଯୁକ୍ତ 2 ପରୀକ୍ଷା ଖାତାର ଫେର୍ ଘାଏ ଯାଞ୍ଚ ଲାଗି ଆବେଦନ ସମିଆକେ ଆଇବା 4 ତକ ବଢ଼ାଯାଇଛି। ରାଜ୍ୟର ସବୁ ଜିଲ୍ଲାର ନୂଆକରି ନିଯୁକ୍ତି ପାଇଥିବା ଶିଶୁମଙ୍ଗଲ ସମିତି CWC ର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଲାଗି ହୋଇଥିବା 5 ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍, ଛୁଆମାନେ ଦେଶର ଅମୂଲ୍ୟ ସମ୍ପଦ। ସେମାନଙ୍କର ଅଧିକାରର ସୁରକ୍ଷା ଖାଲି ସରକାରଙ୍କର ଦାୟିତ୍ୱ ନୁହେଁ, ସମାଜର ସାମୁହିକ ଦାୟିତ୍ୱ ଆଏ। କିଶୋର ନ୍ୟାୟ ଅଧିନିୟମ 2015 ବାବଦେ ଶିଶୁମଙ୍ଗଲ ସଦସ୍ୟମାନଙ୍କର ଆଇନଗତ ଜ୍ଞାନକେ ବଢ଼ାବାର, ଯତ୍ନ ଆଉ ସୁରକ୍ଷା ଦରକାର ଥିବାର ଛୁଆମାନଙ୍କ ଥଇଥାନ କରବାର ସହିତ ସେମାନଙ୍କୁ ସମାଜର ମୁଖ୍ୟା ସ୍ରୋତକେ ଆଣବାର କ୍ଷେତ୍ରରେ ସେମାନଙ୍କର ଭୂମିକା ଆଉ ଦାୟିତ୍ୱକେ ଅତ୍କା ବରକସ କରବାରଟା ଇ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଲ ଉଦ୍ଦେଶ୍ୟ। ଆପଣମାନେ ଖବର ଶୁଣୁଛନ୍ ଆକାଶବାଣୀ ସମ୍ବଲପୁର କେନ୍ଦ୍ରନୁ। ପୁରୀ ଶ୍ରୀମନ୍ଦିରନ ଆଷ୍ଠାନୁ ମହାପୁରୁମାନଙ୍କର ଅଣସର ଗୁପ୍ତ ନୀତି ମୁଲିଛି।

0: ଶ୍ରୀ ବଳଭଦ୍ରଙ୍କର ଜାଗାତି ଅନନ୍ତ ବାସୁଦେବ, ସୁଭଦ୍ରାଙ୍କର ଜାଗାତି ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କର ଜାଗାତି ଅନନ୍ତ ନାରାୟଣ ଆଉ ସୁଦର୍ଶନଙ୍କର ଜାଗାତି ପତିତ ଭବନ ପୂଜା ପାଉଛନ୍। ପଟଦିଅଙ୍କ ସହିତ ଖଟୁପ୍ରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନ ମୋହନ, ଶ୍ରୀକୃଷ୍ଣଙ୍କୁ ବି ପୂଜା କରାଯାଉଛି। ମଙ୍ଗଳ ଆଳତିନୁ ନେଇକରି ସବୁ ପୂଜାବିଧି କରାଯିବାର ସହିତ ମହାପ୍ରସାଦ ଲାଗି କରାଯାଇଛି। ଗଲାକାଲି ମହାପୁରୁମାନଙ୍କୁ ଗୋଟି ପହଣ୍ଡିତି ସ୍ନାନବେଦୀନୁ ଅଣସର ଘରକେ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ଋତୁରୁ ସୁବର୍ଣ୍ଣ ଚିତା ଆଉ ରାହୁ ରେଖା ଓଲାଗି ହୋଇଥିଲା। ଜର କମ୍ କରବାର୍ ଲାଗି ଶ୍ରୀଜୀଉଙ୍କର ଶ୍ରୀଅଙ୍ଗତି ଫୁଲୁରୀ ତେଲ ଲାଗି କରାଯିବା। ରାଜବୈଦ୍ୟ ତିଆରି କରୁଥିବା ଦଶମୂଳ ମୌଷଧି ଖାଇଲା ଉତ୍ତରୁ ମହାପୁରୁମାନେ ସୁସ୍ଥ ହେବେ। ଏ ସମୟ ଭିତରେ ଶ୍ରୀମନ୍ଦିରନ ପଟଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସିଆଡ଼େ ବ୍ରହ୍ମଗିରି ନଥିବାର ପ୍ରଭୁ ଅଲାରନାଥଙ୍କର ପୀଠନ ଆଷ୍ଟାନ ଦର୍ଶନ ମୂଲିଛି। ଶ୍ରଦ୍ଧାଳୁମାନେ ଆଇବା 14 ଦିନ ଧରିକିରି ମହାପୁରୁଙ୍କର ଦର୍ଶନ କରିପାରିବେ। ପହପ 4 ବଜେନୁ ମନ୍ଦିର ଦ୍ୱାର ଫିଟା ଉତ୍ତରୁ ମଙ୍ଗଳ ଆଳତି, ଗୋପାଳ ବଲ୍ଲଭ ନୀତି ଶେଷ ହେବାର ଉତ୍ତରୁ ସକାଳର 6 ବଜେନୁ ଦ୍ୱିପହରର 1 ବଜେ ତକ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ଉତ୍ତରୁ ଫେର ଥରେ ଦିନର 2 ବଜେନୁ ରାତିର 10 ବଜେ ତକ ମନ୍ଦିର ଖୋଲା ରହିବା ବୋଲି ନିଯୋଗ ତରଫରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କର ଗୁପ୍ତ ସେବା ନୀତି ବାବଦେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍,
1: ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ସିଆଡ଼େ 3 ରଥର ପର୍ଭା ଲଗାବାର ଲାଗି ବେଦି ପଛାଡ଼ର 14 ନାହାକାଥି ଗୋଟେ ଲେଖା ଧୂଳି ଦଣ୍ଡା ଲଗାଯାଇଛି। ଏହାଦେ ରଥ ତିଆରି କାମ ଶେଷ କେବେ ପହଞ୍ଚିଛି। ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର ସହିତ ଜିଲ୍ଲାର ଜଗନ୍ନାଥ ଗୁଡ଼ିମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ପର୍ବ ଉତ୍ତରୁ ଆଷ୍ଟାନୁ ଅଣସରଥି ଅଛନ୍। ପାତାଳି ଶ୍ରୀକ୍ଷେତ୍ରନ ତ୍ରିକୁଟ ପାହାଡ଼ ଛଳିଆ ଶିଖରନ ଥିବା ମନ୍ଦିରନ ପଟଦିଅଙ୍କୁ ପୂଜା କରାଯାଇକରି ସକାଳ ଧୂପ ଆଉ ତ୍ରିଆଳତୀ ଦେବାର ଉତ୍ତରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍। ସାମାଜିକ ଗଣମାଧ୍ୟମ ସୋସିଆଲ ମିଡ଼ିଆର ଗୁରୁତ୍ୱ ବାବଦେ ସମକୁ ଜନାବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ସୋସିଆଲ ମିଡ଼ିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକେ ବିଶ୍ୱ ଯୋଗାଯୋଗ କ୍ଷେତ୍ରଟି ଗୋଟିଏ ପ୍ରମୁଖ ମାଧ୍ୟମ ହିସାବରେ ଦେଖାଯାଇସି। ଫି ବଛର ଜୁନ୍ 30 ତାରିଖ ଆଜିର ଦିନକେ ଏହି ଦିବସ ହିସାବରେ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମ ଏହା ଚିନିର ସମିଆତି ମନୁଷ୍ୟର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଆଉ ସାମାଜିକ ସଂଯୋଗର ମାଧ୍ୟମ ହୋଇଛି। ସୂଚନାର ତୃପ୍ତି ଦିଆନିଆ ସହିତ ଲୁକର ଭିତରେ ଦୂରତା କମିଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବସାଇଟ୍ ମାସେବଲ୍ ଇ ଦିବସ ପାଳନ ମୂଲ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଏ ସାରା ପୃଥିବୀ ଲୋକ ଏକ କରବାର ଚିନ୍ତାଧାରାର ଦିଆନିଆ ଆଉ ସକାରାତ୍ମକ ପରିବର୍ତ୍ତନକେ ପ୍ରୋତ୍ସାହିତ କରବାରଟା ଇ ଦିବସ ପାଳନର ମୂଲ ଉଦ୍ଦେଶ୍ୟ। ବିପଦ ସମିଆତି ଉଦ୍ଧାର କାମ, ରକ୍ତଦାନ ଅଭିଯାନ, ସାମାଜିକ ସାହାଯ୍ୟ, ସରକାରୀ ସୂଚନାର ପ୍ରସାର ଆଉ ବେପାରର ଅଭିବୃଦ୍ଧି କ୍ଷେତ୍ରଟି ସାମାଜିକ ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏହାଦେଶ ସମିଆତି ଜୁଆନ ପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରବାର ସହିତ ନିଜକେ ସଫଲ ଉଦ୍ୟୋଗୀ କରିପାରିଛନ୍। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଆଉ ବହୁତ ବ୍ୟବସାୟ ଇତାର ଜରିଏ ସଫଳତା ପାଉଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ବହୁତରେ ପ୍ରତିବନ୍ଧକ ବି ରହିଛି। ମିଜ୍ ଖବର ଫୈଲାବାର, ସାଇବର ଠକେଇ ଆଉ ମାତ୍ରାଧିକ ବ୍ୟବହାର ଲାଗି ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ବି ପଡ଼୍ସି। ଏହାଦେହରେ ପୃଥିବୀର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ IIMCT 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ IIMC ଢେଙ୍କାନାଳ ପରିସରନ ସ୍ପଟ୍ ଆଡ଼ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଟି ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ଉନ୍ନୟନ ସମନ୍ୱୟ ଆଉ ପର୍ଯ୍ୟାଲୋଚନା ସମିତି ଦିଶାର ବୈଠକ ଆଜି ସାଂସଦ ମାଲବିକା ଦେବୀଙ୍କର ଅଧ୍ୟକ୍ଷତାଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ସାଂସଦ ମାଳବିକା ଦେବୀ ସବୁ ବିଭାଗୀୟ ଅଧିକାରୀମାନଙ୍କୁ ଯୋଜନାମାନଙ୍କର ଫଳପ୍ରଦ କାର୍ଯ୍ୟକାରିତା ଆଉ ସମୟ ଭିତରେ କାମ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ଖାସ୍ କରି ଗାଁମାନଙ୍କେ ପିଇବାର ପାଇଁ ଯୋଗାବାର ବ୍ୟବସ୍ଥାକେ ତୁର୍ତ୍ତି କରବାର ଲାଗି ସେ ଜୋର ଦେଇଛନ୍। ବୌଦ୍ଧ ଜିଲ୍ଲାର ବିକାଶମୂଳକ କାମମାନଙ୍କୁ ଏତକା ଗତିଶୀଲ ଆଉ ଲୋକାଭିମୁଖୀ କରବାର ଲାଗି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କଣ୍ଟାମାଲ ବ୍ଲକର ଭିନ୍ ଭିନ୍ ସରକାରୀ ପ୍ରକଳ୍ପ ଆଉ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରିଛନ୍। ଏ ସମିଆତି ଜିଲ୍ଲାପାଳ କର୍ମାପଦର ଆଉ ସୁଣ୍ଢିପଦର ଧାନମଣ୍ଡିକେ ଯାଇକରି ଚାଷୀମାନଙ୍କର ସାଙ୍ଗେ ସିଧାସଳଖ ଆଲୋଚନା କରିଛନ୍। ଧାନଘିନା ପ୍ରକ୍ରିୟାକେ ତୁର୍ତ୍ତି କରବାର ସହିତ ମିଲରମାନେ ଜଲ୍ଦି ଧାନ ଉଠାବାର

0: ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଖରାର ପ୍ରକୋପ କମିଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ସବୁ ସ୍କୁଲ ଆଇବାକାଲଠାନୁ 10 ରୁ 4 ବଜେ ତକ ଧାରିଚ ସମିଆତି ଖୋଲବାର୍କେ ଜିଲ୍ଲାପାଲ ଜିଲ୍ଲା ଶିକ୍ଷା ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଆଗରୁ ଜବର ଖରା ଓ ତାତିକେ ନଜରତି ରଖିକରି ସକାଳ ପଡ଼ା ଲାଗି ପ୍ରଶାସନିକ ସ୍ତରତି ନିଷ୍ପତ୍ତି ନିଆଯାଇଥିଲା। ଆଜ ଇ ବାବଦେ ଗୋଟେ ଖାସ ନିର୍ଦ୍ଦେଶନାମା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବାହାରିଛି। ପାଣିପାଗ ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଉ କଟକର କେତେଟା ଜାଗାନ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆଇବା ଶୁକ୍ରବାର ତକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ବାବଦେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍।
1: ଆଗାମୀ 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଇଭିନ୍ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ ଉପକୂଳବର୍ତ୍ତୀ

0: ଆସିଛି। ଏ ବାବଦେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
1: ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା ଏବଂ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ସେ ମୁଖ୍ୟ ଖବର ଫେର ଗାଏ। ଡାଲୁଆ ଧାନଗିନା ସୋମିଆକେ ଆଇବା ଶୁକ୍ରବାର ତକ ପଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମୂଲ ହେଇଛି ମହାପୁରୁମାନଙ୍କର ଅଣସର ଗୁପ୍ତନୀତି ଆଉର୍ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନୁ ଶେଷ ହେଲା।

0: ଯାକ
1: ଆକାଶବାଣୀ ସମ୍ବଲପୁର ବର୍ତ୍ତମାନ ଓଡ଼ିଆରେ ସମ୍ବାଦ ଶୁଣନ୍ତୁ ରିଲେ କରି ପ୍ରସାର କରୁଛୁ ଆକାଶବାଣୀ କଟକ କେନ୍ଦ୍ରରୁ
2: ଆକାଶବାଣୀ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ ମୁଖ୍ୟ ସମ୍ବାଦ ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025 ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗ ଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖାପଟ୍ଟନମସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଶିକ୍ଷିତ ଯୁବବର୍ଗ କେବଳ ନିଜର ପ୍ରଗତି ଲାଗି କାର୍ଯ୍ୟ ନ କରି ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଏବଂ ଦେଶ ନିର୍ମାଣ ଦିଗରେ ବ୍ରତୀ ହୋଇ କାର୍ଯ୍ୟ କରିବା ଉଚିତ।

0: ବର୍ତ୍ତମାନ ବର୍ଷା ଋତୁ ଆରମ୍ଭ ହୋଇଯାଇଛି। ବର୍ଷା ଋତୁ ଆସିବା ଫଳରେ ଆମ ଅଞ୍ଚଳରେ ବିଶେଷ କରି ବାଲିକୁଦା ଆଉ ଏରସମା ଅଞ୍ଚଳରେ ଏହି ଗତ ସପ୍ତାହରେ ଆମ ଏରସମା ବ୍ଲକର ତାଳଗରିଆ ବାଙ୍କ ନିକଟରେ ଲୁଣା ପାଣି ମାଡ଼ିଯିବାରୁ ବର୍ତ୍ତମାନ ଖରିଫ ଚାଷ ପ୍ରତି ଆଶଙ୍କା ସୃଷ୍ଟି ହୋଇଛି ଏବଂ ମୁଁ ଅନୁରୋଧ କରିବି ସରକାରଙ୍କୁ ଯେଉଁ ଜାଗାରେ ସବୁ ଲୁଣା ବନ୍ଧ ଘେରିବନ୍ଧ ଅଛି ସେ ବନ୍ଧଗୁଡ଼ାକୁ ସୁଦୃଢ଼ କରିବାର ଆବଶ୍ୟକତା ଅଛି ଏବଂ ଯେଉଁଠି ଏମ୍ବାଙ୍କମେଣ୍ଟ କାମ ହୋଇନାହିଁ ସେଠି ମଧ୍ୟ କାମ ତୁରନ୍ତ କରାଯିବା ଦରକାର, ନହେଲେ ଆମ ଏରସମା ବାଲିକୁଦା ତଳିଆ ଅଞ୍ଚଳର ଥିବା ଚାଷ ଜମି ବିଶେଷ ଭାବେ କ୍ଷତିଗ୍ରସ୍ତ ହେବ ଏବଂ ଚାଷ ଜମିରେ ନିର୍ଭର କରୁଥିବା ଶହ ଶହ ହଜାର ହଜାର ଚାଷୀ ସେ ନିଶ୍ଚିତ ଭାବେ ଏଥିରେ କ୍ଷତି ସହିବେ।
1: ରାଜ୍ୟର ଗରିବ ଜନସାଧାରଣଙ୍କ ଖାଦ୍ୟ ସୁରକ୍ଷାକୁ ସୁନିଶ୍ଚିତ କରିବା ଦିଗରେ ରାଜ୍ୟ ସରକାର ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି ଯୋଜନା ମାଧ୍ୟମରେ ଗରିବ ପରିବାରଙ୍କୁ ମୁଣ୍ଡ ପିଛା ଅତିରିକ୍ତ 5 କିଲୋଗ୍ରାମ ଚାଉଳ ଯୋଗାଇ ଦିଆଯାଉଛି। ପୂର୍ବରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ହିତାଧିକାରୀଙ୍କୁ ମାସିକ 5 କିଲୋ ଚାଉଳ ମିଳୁଥିବା ବେଳେ ଏବେ ରାଜ୍ୟ ସରକାରଙ୍କ ପକ୍ଷରୁ ଆଉ 5 କିଲୋ ଅତିରିକ୍ତ ଚାଉଳ ଯୋଗାଇ ଦିଆଯାଉଛି। ଫଳସ୍ୱରୂପ ଏବେ ମୁଣ୍ଡ ପିଛା ମାଗଣାରେ 10 କିଲୋ ଚାଉଳ ହିତାଧିକାରୀଙ୍କୁ ମିଳିପାରୁଛି। ଯୋଜନାରେ ଜଗତସିଂହପୁର ଜିଲ୍ଲାରେ 2,48,769 ପରିବାରର ମୋଟ 8,74,000 ହିତାଧିକାରୀ ଉପକୃତ ହେଉଛନ୍ତି। ପିଏମ୍ କିଷାନ ସମ୍ମାନ ନିଧିର 73ତମ କିସ୍ତି ପ୍ରଦାନ ଅବସରରେ ଜଗତସିଂହପୁର ଜିଲ୍ଲାର 1,20,434 ଜଣ ଚାଷୀଙ୍କ ବ୍ୟାଙ୍କ ଖାତାକୁ ସହାୟତା ରାଶି ହସ୍ତାନ୍ତର ହୋଇଛି ବୋଲି ଜିଲ୍ଲା କୃଷି ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଜିଲ୍ଲା ସ୍ୱାସ୍ଥ୍ୟ ସମିତି ତରଫରୁ ଜୁନ୍ 16 ତାରିଖଠାରୁ 31 ତାରିଖ ପର୍ଯ୍ୟନ୍ତ ଷ୍ଟପ୍ ଡାଇରିଆ ଅଭିଯାନ ଜାରି ରହିଛି। ଏହି ଅଭିଯାନରେ ଡାଇରିଆକୁ ରୋକିବା ଦିଗରେ ଆବଶ୍ୟକ ପଦକ୍ଷେପ ନେବା ନିମନ୍ତେ ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଯାଉଛି। ଏହି ଅଭିଯାନର ବାର୍ତ୍ତା ହେଉଛି ଡାଇରିଆକୁ କିପରି ରୋକିବା ଜାଣ, ସ୍ୱଚ୍ଛତା ଓ ଓଆର୍ଏସ୍ ଉପରେ ରଖିବା ଧ୍ୟାନ। ଏ ସମ୍ପର୍କରେ ସଚେତନତାମୂଳକ କାର୍ଯ୍ୟକ୍ରମ କରାଯାଇ ଡାଇରିଆକୁ ପ୍ରତିହତ କରିବାକୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। କାର୍ଯ୍ୟକ୍ରମରେ ସମୁଦାୟ 2,53,349 ଗୃହ ଏବଂ 99,628 ଜଣ ଜନ୍ମରୁ 5 ବର୍ଷର ପିଲାମାନଙ୍କୁ ଘରକୁ ଘର ଯାଇ ଓଆର୍ଏସ୍ ଓ ଜିଙ୍କ ବଟିକା ବଣ୍ଟନ କରାଯାଉଛି। ଏହାଛଡ଼ା ଓଆର୍ଏସ୍ ଦ୍ରବଣ ପ୍ରସ୍ତୁତି ପ୍ରଣାଳୀ, ହାତ ସଫା କରିବାର ସୋପାନ, ଜିଙ୍କ ବଟିକାର ମାତ୍ରା ଓ ଉପକାରିତା, ସାଧାରଣ ତରଳ ଝାଡ଼ାର ଘରୋଇ ଚିକିତ୍ସା ଏବଂ ଅତି ଗୁରୁତର ଶିଶୁଙ୍କୁ ଚିହ୍ନଟ କରିବା ସହ ସେମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଚିକିତ୍ସା ନିମନ୍ତେ ପଠାଯାଉଛି। ଆଶାକର୍ମୀ ଏହି କାର୍ଯ୍ୟରେ ସାମିଲ ହୋଇଛନ୍ତି। ଜିଲ୍ଲାସ୍ତରୀୟ ମ୍ୟାଲେରିଆ ନିରୋଧୀ ମାସ ପାଳନ ଅବସରରେ ମ୍ୟାଲେରିଆ ଓ ଅନ୍ୟାନ୍ୟ ଭେକ୍ଟର ବାହିତ ରୋଗରୁ ପ୍ରତିରୋଧ ଓ ନିୟନ୍ତ୍ରଣ କ୍ଷେତ୍ରରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବାକୁ ଏ ସଂକ୍ରାନ୍ତ ଟାସ୍କଫୋର୍ସ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଏଥିରେ ମ୍ୟାଲେରିଆ, ଡେଙ୍ଗୁ ଓ ଅନ୍ୟାନ୍ୟ ରୋଗକୁ କିପରି ନିୟନ୍ତ୍ରଣ କରାଯାଇପାରିବ ସେ ସମ୍ପର୍କରେ ବିସ୍ତୃତ ଆଲୋଚନା କରାଯାଇ ଗ୍ରାମ ଓ ସହରାଞ୍ଚଳରେ ସଚେତନତା କାର୍ଯ୍ୟକ୍ରମକୁ ଜୋରଦାର କରିବା, ମଶାର ପ୍ରଜନନ ସ୍ଥଳକୁ ନଷ୍ଟ କରିବା, ପରିବେଶ ପରିଷ୍କାର ରଖିବା ଓ ତୁରନ୍ତ ରୋଗ ଚିହ୍ନଟ ଓ ଚିକିତ୍ସା ବ୍ୟବସ୍ଥାକୁ ସୁଦୃଢ଼ କରାଯିବା ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ଯାଜପୁର ଜିଲ୍ଲା ସମ୍ପର୍କରେ।
2: ଆକାଶବାଣୀ ଭବାନୀପାଟଣା ସ୍ଟୁଡ଼ିଓ ଘଡ଼ିରେ ସମୟ ରାତି 7:30 ପ୍ରଚାର କରୁଛୁ ଚାଷୀ ଭାଇ ଓ ଭଉଣୀମାନଙ୍କ ପାଇଁ ଉଦ୍ଦିଷ୍ଟ କାର୍ଯ୍ୟକ୍ରମ ଚାଷବାସ। ଶୁଣିପାରିବେ ଏହି ବିଜ୍ଞାପନ ପରେ।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।
3: ଆଚ୍ଛା ଦାସବାବୁ, ଆପଣଙ୍କ ଘରଟା 1970 ତିଆରି ହେଇଥିଲା ରାଇଟ୍? ହେଲେ ଏପର୍ଯ୍ୟନ୍ତ ଏତେ ଷ୍ଟ୍ରଙ୍ଗ କେମିତି ଅଛି?
4: ଆରେ ଏଇଟା ଏକଦମ ସିମ୍ପଲ, ଏବଂ ସେଇଥିପାଇଁ ମୁଁ ସେତେବେଳେ ମୋର ବିଶ୍ୱାସ ରଖିଥିଲି ଏବଂ ଆଜି ମଧ୍ୟ ଚେଟିନାଡ୍ ସିମେଣ୍ଟ ଉପରେ।
5: ଶକ୍ତି ଯାହା ବର୍ଷ ବର୍ଷ ନୁହେଁ ବରଂ ପିଢି ପାଇ ରହିଥାଏ। ଚେଟିନାଡ୍ ସିମେଣ୍ଟ ସୁପର ଗ୍ରେଡ୍ ସିମେଣ୍ଟ, 64 ବର୍ଷର ଦୃଢ଼ ମୂଳଦୁଆ। ଚେଟିନାଡ୍ ସିମେଣ୍ଟ, ଦ ପରଫେକ୍ଟ କଂକ୍ରିଟ୍ ଚଏସ୍।

0: सुनली नानी
1: मुई भी सुनली रे भे जेंता सुंदरा बजा गजा गाना भी हिंदी करी गएले धन्यवाद गोटे भी दूं
0: दूं
1: मातर को सुननु
0: हां
1: धन्यवाद तो देलु
0: होय
1: विशेषज्ञ आज्ञा उठे जाइछन हां
0: हां हां
1: विशेषज्ञ आज्ञा केटा कूचन तुई मुई जाई कर चाल पाखे बसी कर सुनु
0: सुनु
2: आमर कोलाहांडिया नुआपड़ा अंचल रो चासी भाई मने बड़ भाग धान चास करसन हेले आमर चासी भाई मने आमरी धान फसल रे केन किसम रो चास कोले भलाबा केंता मेटने केंता खाद्य सार परिचालना कोले भलाबा से विषय रे अधिका जानबार दरकार तो आजि आमर बैठक के से विषय रे कहबार लागि डॉक्टर अंशुमान नायक आज्ञा आइछन आज्ञा अछन कनिष्ठ वैज्ञानिक आंचलिक गवेषणा ओ प्रजुक्ति विद्या संप्रसारण केन्द्र रो आइछन आज्ञा सेने काम करुचन तो आज्ञा के पचारमा जे धान फसल रे किसम ओ मूर्तिका परीक्षा अनुजाई खाद्य सार परिचालना नायक आज्ञा जुहार
3: जुहार आज्ञा जुहार
2: आज्ञा प्रथम करी कहन अधिक अमल हेबा लागि आमर जेन धान चास करबा लागि आज्ञा अधिक अमल पाइबा लागि आमे का पदक्षेप नामा आज्ञा
3: देखंदु आम राज्यर मुख्य फसल होउची धान
2: आज्ञा
3: आम राज्य रे पाखापाखी 43,000 हेक्टर जमि रे धान चास होउची
2: आज्ञा
3: ସେଥିମଧ୍ୟରୁ ଆମ କଳାହାଣ୍ଡି ଜିଲ୍ଲାରେ କେବଳ 195 ହେକ୍ଟର ଜମିରେ ଧାନ ଚାଷ ହେଉଛି
2: ଆଜ୍ଞା
3: ଆମର ସର୍ବଭାରତୀୟ ସ୍ତରରେ ଆମେ ହେକ୍ଟର ପ୍ରତି 25 କ୍ୱିଣ୍ଟାଲ ପାଖାପାଖି ଅମଳ ପାଉଥିଲା ବେଳେ
2: ଆଜ୍ଞା
3: ଆମ ଓଡ଼ିଶାର ଅମଳ ପାଖାପାଖି 20 କ୍ୱିଣ୍ଟାଲ ପାଖାପାଖି ରହୁଛି
2: ଆଜ୍ଞା
3: ତେଣୁ ଆମର ଯେଉଁ ଏଇ ଯେଉଁ ଅମଳ ହ୍ରାସର ବିଭିନ୍ନ କାରଣ ମଧ୍ୟରୁ କିସମ ଆଉ ମୃତ୍ତିକା ଅନୁଯାୟୀ ଆମେ ଖାଦ୍ୟ ସାର ପ୍ରୟୋଗ ନ କରିବା ଏକ ମୁଖ୍ୟ କାରଣ
2: ଆଜ୍ଞା
3: ତେଣୁ ଏଇ ଅଧିକ ଅମଳ ପାଇବା ପାଇଁ ଆମେ କ'ଣ କରିବା ଆବଶ୍ୟକ ସେ ବିଷୟରେ ମୁଁ ସମ୍ୟକ ସୂଚନା ଦେଉଛି
2: ଆଜ୍ଞା
3: ଧାନ ଫସଲରେ ଆମେ ଯଦି ସଠିକ୍ ଅମଳ ପାଇବା ପାଇଁ ଚାହୁଁଛୁ ତାହେଲେ ପ୍ରଥମେ ଆମେ ପ୍ରାକ୍ ମୌସୁମୀ ବର୍ଷା ସମୟରେ ହେକ୍ଟର ପ୍ରତି 25 କିଲୋଗ୍ରାମ ଧଣିଚା ମଞ୍ଜି ବୁଣିବା ଉଚିତ
2: ଆଜ୍ଞା
3: ଏହି ଧଣିଚା ମଞ୍ଜିକୁ ଆମେ 6 ସପ୍ତାହ ହେଇଗଲେ ଧଣିଚାର ଗଛ 6 ସପ୍ତାହ ହେଇଗଲେ
2: ଆଜ୍ଞା ପାଖାପାଖି ଦେଢ଼ ମାସ
3: ପାଖାପାଖି ଦେଢ଼ ମାସ
2: ଆଜ୍ଞା
3: କଢ଼ ବାହାରିବା ଫୁଲ ବାହାରିବା ସମୟ ହେଲେ ଆମେ ତାକୁ ମାଟିରେ ମିଶାଇ ଦେବା ଉଚିତ
2: ଆଜ୍ଞା
3: ଏବଂ ସେହି ସମୟରେ ହଳ କଲା ପରେ ଜମିରେ ଆମେ 2-5 ସେଣ୍ଟିମିଟର 6-7 ଦିନ ପର୍ଯ୍ୟନ୍ତ ଠିଆ ପାଣି ରଖିଦେବା
2: ଆଜ୍ଞା
3: ଯାହାଫଳରେ କ'ଣ ହେବ ସେ ଧଣିଚା ଗଛ 25 ଅଢ଼ି ଯାଇ ମାଟିରେ ମିଶିଯିବ
2: ଆଜ୍ଞା
3: ଧଣିଚା ଗଛ ମିଶିବାର ଆମର ଲାଭ କ'ଣ ହେବ ଆଜ୍ଞା ନା ଏଥିରେ ଆମର ଯେଉଁ ଜୈବିକ ପଦାର୍ଥ ମାଟିରେ ମିଶିବ
2: ଆଜ୍ଞା
3: ମାଟିର ଅମ୍ଳତା ବଜାୟ ରହିବ ଏବଂ ଯବକ୍ଷାରଜାନ ପରିମାଣ ମଧ୍ୟ ବଢ଼ିବ ତାପରେ ଦ୍ୱିତୀୟ କଥା ହେଉଛି ଆମକୁ କିସମ ଏବଂ ମୃତ୍ତିକା ପରୀକ୍ଷା ଅନୁଯାୟୀ ସାର ଏବଂ ଅଣୁସାର ପ୍ରୟୋଗ କରିବା ଆବଶ୍ୟକ
2: ଆଜ୍ଞା
3: ତୃତୀୟ କଥା ହେଉଛି ସଠିକ୍ ସମୟ ଏବଂ ସଠିକ୍ ପରିମାଣରେ ସାର ପ୍ରୟୋଗ କରିବା
2: ତ ଆପଣ ବହୁତ ସୁନ୍ଦର ଭାବରେ

0: ଯେ ଦେଲେ ଯେ ଆମର ଅଧିକ ଅମଳ ହେବା ଲାଗି କାଁ କାଁ କରବାକେ ପଡ଼ବା। ତ ଆଜ୍ଞା ଇନେ ଗୁଟେ ଆମର ଚାଷୀ ଭାଇ ମାନେ ଜାଣବା ଲାଗି ଚାହୁଁଛନ୍ ଯେ କେନ୍ କେନ୍ ଧାନର କିସମ ଟା ଆମର ଅଧିକ ଅମଳ ହେସି। ଆଜ୍ଞା
1: ଆମର ତ ଯେଉଁ ରହୁଛି ଅଧିକ ଅମଳକ୍ଷମ ବିହନ, ଆମେ ଧାନର କିସମ ମୁଖ୍ୟତଃ ଭାବେ ତିନି ପ୍ରକାରର ଅଛି।
0: ଆଜ୍ଞା
1: ଗୋଟିଏ ହେଉଛି ସହଳ କିସମ, ଯେଉଁଟାକି 120 ଦିନ ମଧ୍ୟରେ ଅମଳ ହୋଇଯାଇପାରିବ।
0: ଆଜ୍ଞା
1: ତାପରେ ଗୋଟିଏ ମଧ୍ୟମ କିସମ, ଯେଉଁଟାକି 120 ରୁ 140 ଦିନ ମଧ୍ୟରେ ଅମଳ ହୋଇଯାଇପାରିବ।
0: ଆଜ୍ଞା
1: ଆଉ ବିଳମ୍ବ କିସମ, ଯେଉଁଟା 140 ରୁ 160 ଦିନ 165 ଦିନ ପର୍ଯ୍ୟନ୍ତ ମଧ୍ୟରେ ଅମଳ ହେବ।
0: ଆଜ୍ଞା
1: ଆଉ ଆମ ଅଞ୍ଚଳରେ ଯେଉଁ ସହଳ କିସମ ଧାନ ପ୍ରଚଳିତ ଅଛି ବର୍ତ୍ତମାନ, ତା ମଧ୍ୟରୁ ସହଭାଗୀ ଆଉ ଖଣ୍ଡଗିରି ହେଉଛି ପ୍ରମୁଖ। ମଧ୍ୟମ କିସମରେ MTU 1010, MTU 1001, ଚନ୍ଦ୍ରା 1153, ତରଙ୍ଗିଣୀ 1156, ଲଲାଟ RGL 253, ଏଗୁଡ଼ା ପ୍ରମୁଖ।
0: ଆଜ୍ଞା
1: ଏବଂ ବିଳମ୍ବ କିସମରେ ଆମର MTU 7029, ଯେଉଁଟାକି ସ୍ୱର୍ଣ୍ଣ ନାଁରେ ଜଣା ଅଛି।
0: ଆଜ୍ଞା
1: ପୂଜା, କଳାଚମ୍ପା, MTU 1075, ଏଇଗୁଡ଼ିକ ପ୍ରମୁଖ ଧାନ। ଆଜ୍ଞା
0: ଆଜ୍ଞା ଆପଣ ତ ଚାଷୀ ଭାଇମାନଙ୍କୁ ବୁଝେଇ ଦେଲେ ଯେ କେନ୍ କେନ୍ କିସମ କଲେ ଅଧିକ ଅମଳ ହେଇପାରବା। ତ ଆଜ୍ଞା ଆମର ଚାଷରେ ଗୋଟେ ସାର ଗୋଟେ ମୁଖ୍ୟ ଜିନିଷ। ଆଜ୍ଞା
1: ଆଜ୍ଞା ଆଜ୍ଞା
0: ଆମେ ଯଦି ସାର ଆମେ ଯଦି ଠିକ୍ ହିସାବରେ ଦେଇ ନେଇପାରମା,
1: ଆଜ୍ଞା
0: ଯଦି ତାର ପରିମାଣଟା ଅଧିକ କର୍ମା କି କମ୍ କର୍ମା ବୋଲେ ଚାଷ ନେଇ ହୁଏ। ଆଜ୍ଞା
1: ଆଜ୍ଞା
0: ତ ଏଇ ଯେନ୍ କିସମ ଅନୁଯାୟୀ ଏଇ ଯେନ୍ ସାର କେତେ ଆମେ ପ୍ରୟୋଗ କର୍ମା ସେ ବିଷୟରେ କହୁନ। ଆଜ୍ଞା
1: ଆମର ପ୍ରମୁଖତଃ ଯେଉଁଟା ପଚାରିଲେ ସେଇଟା ଗୋଟେ ଭଲ ପ୍ରଶ୍ନ। ଆମ ଚାଷୀ ଭାଇମାନେ ସାଧାରଣତଃ କିସମକୁ ଆଧାର କରି ସାର ପ୍ରୟୋଗ କରୁନାହାନ୍ତି।
0: ଆଜ୍ଞା
1: ତେଣୁ ସେଇଟା ଗୋଟେ ଆମର ଅମଳ ହ୍ରାସର ମୁଖ୍ୟ କାରଣ। ଆମର ଯେଉଁ ତିନି ପ୍ରକାର କିସମ ଅଛି, ସହଳ କିସମ, ମଧ୍ୟମ କିସମ ଏବଂ ବିଳମ୍ବ କିସମ।
0: ଆଜ୍ଞା
1: ଆମେ ସହଳ କିସମ ପାଇଁ ହେକ୍ଟର ପ୍ରତି 60 କିଲୋଗ୍ରାମ ଯବକ୍ଷାର ଯାନ, 30 କିଲୋଗ୍ରାମ ପଟାସ ସାର ଏବଂ 30 କିଲୋଗ୍ରାମ ଫସ୍ଫରସ୍ ସାର ପ୍ରୟୋଗ କରିବା ଉଚିତ। ସେହିପରି ମଧ୍ୟମ ଆଉ ବିଳମ୍ବ କିସମରେ ଆମେ ହେକ୍ଟର ପ୍ରତି 80 କିଲୋଗ୍ରାମ ଯବକ୍ଷାର ଯାନ, 40 କିଲୋଗ୍ରାମ ଫସ୍ଫରସ୍ ଓ 40 କିଲୋଗ୍ରାମ ପଟାସ ସାର ପ୍ରୟୋଗ କରିବା ଉଚିତ।
0: ତ ଏଇ ଯେନ୍ ବଜାରରେ ଯେନ୍ ମିଳୁଛି ଆଜ୍ଞା ସାର ମାନେ,
1: ଆଜ୍ଞା
0: ସେଟା ଆମର ଚାଷୀ ଭାଇ ମାନେ କେନ୍ତା ବ୍ୟବହାର କରିବେ ଆଉ କାଁ କାଁ ସାର ଆମର ଏଇ ଧାନ ଚାଷ ଲାଗି ଆବଶ୍ୟକ ପଡ଼ୁଛି? ଆଜ୍ଞା
1: ଏଇଟା ଗୋଟେ ଭଲ କଥା ପଚାରିଲେ, କାହିଁକିନା ଆମେ ଏଇ ଯେଉଁ 60 30 30 କିମ୍ବା 80 40 40 କହୁଛୁ, ଏଇଟା ଆମେ ଯବକ୍ଷାର ଯାନ, ଫସ୍ଫରସ୍ ଆଉ ପଟାସ୍ ଏଗୁଡ଼ା ଏଲିମେଣ୍ଟାଲ ହିସାବରେ ଆମେ କହୁଛୁ।
0: ଆଜ୍ଞା
1: କିନ୍ତୁ ଆମର ବଜାରରେ ଯେଉଁ ମିଳୁଛି ସାର, ମୁଖ୍ୟତଃ ଆମେ ଯବକ୍ଷାର ଯାନ ସାରକୁ ୟୁରିଆ ମାଧ୍ୟମରେ ଦେଇଥାଉ ଏବଂ ଫସ୍ଫରକୁ ମିଶ୍ରିତ ସାର DAP ମାଧ୍ୟମରେ ଦେଇଥାଉ ଏବଂ ପଟାସକୁ MOP ସାର ମାଧ୍ୟମରେ ଦେଇଥାଉ।
0: ଆଜ୍ଞା
1: ତେଣୁ ବଜାରରେ ଯେଉଁ ଏଇ ଉପଲବ୍ଧ ହେଉଛି ତିନି ପ୍ରକାର ସାର, ତାକୁ ହିସାବକୁ ନେଲେ ସହଳ କିସମରେ ଆମକୁ ସର୍ବମୋଟ 106 କିଲୋଗ୍ରାମ ୟୁରିଆ, 65 କିଲୋଗ୍ରାମ DAP ଏବଂ 50 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ପାଇଁ ପଡ଼ିବ।
0: ଆଜ୍ଞା
1: ସେହିପରି ମଧ୍ୟମ ଏବଂ ବିଳମ୍ବ କିସମରେ ଆମେ ହେକ୍ଟରକୁ 140 କିଲୋଗ୍ରାମ ୟୁରିଆ, 87 କିଲୋଗ୍ରାମ DAP ଏବଂ 66 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଆବଶ୍ୟକ।
0: ତ ଆଜ୍ଞା ବହୁତ ସୁନ୍ଦର ଭାବରେ ଆପଣ ବୁଝେଇ ଦେଲେ ଯେ ବଜାରରେ ଯେ ସାର ମାନେ ମିଳୁଛେ ସେଟା କେନ୍ତା କରି ଆମେ ପ୍ରୟୋଗ କରିପାରମା। ତ ଇନେ ଗୋଟେ ଆମର ଚାଷୀ ଭାଇମାନେ ଜାଣବା ଲାଗି ଚାହୁଁଛନ୍ ଯେ କେନ୍ କିସମର ଚାଷରେ କେତେ ସାର ପ୍ରୟୋଗ କରିବାକୁ ପଡ଼ବା ଆର୍ ତାର ପରିମାଣ କେତେ। ତ ଆମର ବହୁତ ଚାଷୀ ଭାଇମାନେ ଅଛନ୍ ଯେନ୍ମାନେ ସାର ଅଧିକ ଦେଇ ଦେସନ୍, ସାର କମ୍ ଦେସନ୍ ଆର୍ ତାର ଠିକ୍ ସମୟଟା ଜାଣି ନେଇପାରନ୍। ତ ଇନେ ଆପଣ ନିଶ୍ଚିତ ଭାବରେ ଆମର ଚାଷୀ ଭାଇମାନଙ୍କୁ କୁହନ୍ ଯେ କେନ୍ ସମୟରେ ଆର୍ କେତେ ପରିମାଣରେ ସାର ଦେଲେ ଆମର ଏଇ ଧାନ ଫସଲଟା ଠିକ୍ ହିସାବରେ ହେଇପାରବା। ଆଜ୍ଞା
1: ଠିକ୍ କଥା କହିଲେ, ଆମର ଯେଉଁ ସର୍ବମୋଟ ସାର ମୁଁ କହିଲି, ସହଳ କିସମରେ 106 କିଲୋଗ୍ରାମ ୟୁରିଆ, 65 କିଲୋଗ୍ରାମ DAP ଓ 50 କିଲୋଗ୍ରାମ MOP, କିମ୍ବା ମଧ୍ୟମ ଏବଂ ବିଳମ୍ବ କିସମରେ ସର୍ବମୋଟ ସାର ଆମର 140 କିଲୋଗ୍ରାମ ୟୁରିଆ, 87 କିଲୋଗ୍ରାମ DAP ଓ 66 କିଲୋଗ୍ରାମ MOP ସାର ଆବଶ୍ୟକ ହୋଇଥାଏ। ଏଇ ଯେଉଁ ସାରକୁ ଆମେ ତିନୋଟି ପର୍ଯ୍ୟାୟରେ ଧାନ ଫସଲରେ ପ୍ରୟୋଗ କରିବା ଆବଶ୍ୟକ।
0: ଆଜ୍ଞା
1: ପ୍ରଥମ କଥା ହେଉଛି ଧାନ ରୁଆ ସମୟରେ ରୋଇବା ପୂର୍ବରୁ ଆମେ ସାର ପ୍ରୟୋଗ କରିବା ଉଚିତ।
0: ଆଜ୍ଞା
1: ତେଣୁ ଆମର ସହଳ କିସମରେ ଧାନ ରୋଇବା ସମୟରେ 25% ଆମେ ୟୁରିଆ ସାର ଦେବା, ଯବକ୍ଷାର ଯାନ ସାର ଦେବା ଏବଂ ସମ୍ପୂର୍ଣ୍ଣ DAP ସାର ଦେବା ବା ଫସ୍ଫରସ୍ ଆମେ ପ୍ରୟୋଗ କରିବା ଏବଂ 50% MOP ସାର ପ୍ରୟୋଗ କରିବା।
0: ଆଜ୍ଞା
1: ଅର୍ଥାତ୍ ଆମେ ଯଦି 1 ହେକ୍ଟର ଜମିରେ ସହଳ କିସମର ଧାନ ଆମେ ଚାଷ କରୁଛୁ, ତ ରୋଇବା ପୂର୍ବରୁ ଆମେ 9 କିଲୋଗ୍ରାମ ୟୁରିଆ, 65 କିଲୋଗ୍ରାମ DAP ଏବଂ 25 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଉଚିତ।
0: ଆଜ୍ଞା
1: ସେହିପରି ଯଦି ଆମେ ମଧ୍ୟମ ଏବଂ ବିଳମ୍ବ କିସମର ଧାନ ଆମେ ଚାଷ କରୁଥାଉ, ତାହେଲେ ଆମେ ରୋଇବା ପୂର୍ବରୁ 1 ହେକ୍ଟର ପ୍ରତି 10 କିଲୋଗ୍ରାମ ୟୁରିଆ, 87 କିଲୋଗ୍ରାମ DAP ଓ 33 କିଲୋଗ୍ରାମ MOP ସାର ପ୍ରୟୋଗ କରିବା ଆବଶ୍ୟକ।
0: ଆଜ୍ଞା
1: ତାପରେ ଦ୍ୱିତୀୟ ପର୍ଯ୍ୟାୟରେ ହେଉଛି ଆମର ପିଲ ହେବା ସମୟରେ, ଯେଉଁଟାକି ତୃତୀୟ ସପ୍ତାହ ବେଳକୁ, ଧାନ ଯେତେବେଳେ ତୃତୀୟ ସପ୍ତାହରେ ରୋଇବା ପରେ 3 ସପ୍ତାହ ବେଳକୁ ଆସିଯାଇଥାଏ।
0: ଆଜ୍ଞା
1: ତେଣୁ ସେହି ସମୟରେ ଆମର 50% ଯବକ୍ଷାର ଧାନ ପ୍ରୟୋଗ କରିବା ଉଚିତ।
0: ଆଜ୍ଞା
1: ଅର୍ଥାତ୍ ସେଥିପାଇଁ ସହଳ କିସମରେ ଆମକୁ 65 କିଲୋଗ୍ରାମ ୟୁରିଆ ସାର, ଏବଂ ମଧ୍ୟମ ଏବଂ ବିଳମ କିସମରେ 87 କିଲୋଗ୍ରାମ ୟୁରିଆ ସାର ଦେବା।

0: ତାକୁ ପଡ଼ିଥାଏ।
1: ଆଜ୍ଞା।
0: ତାପରେ ତୃତୀୟ ଅବସ୍ଥା ଯେଉଁଟାକି ଆମର ଗର୍ଭ ଅବସ୍ଥା, ସେହି ସମୟରେ ଯେଉଁଟାକି ଆମର ଷହଳ କିସମରେ 6-7 ସପ୍ତାହ ମଧ୍ୟରେ ଆସିଯାଇଥାଏ ଏବଂ ମଧ୍ୟମ ଓ ବିଳମ୍ବ କିସମରେ 8-10 ସପ୍ତାହ ମଧ୍ୟରେ ଆସିଯାଇଥାଏ।
1: ଆଜ୍ଞା।
0: ସେଇ ଗଣ୍ଠି ଫୁଲିବା ବୋଝା କହନ୍ତି ଆମର ଧାନରେ।
1: ଆଜ୍ଞା ଆଜ୍ଞା।
0: ଗଣ୍ଠି ଫୁଲିବା ସମୟରେ 25% ଯବକ୍ଷାର ଯାନ ଓ 50% ପଟାସାର ପ୍ରୟୋଗ କରିବା ଉଚିତ। ତେଣୁ ସେହି ହିସାବରେ ଷହଳ କିସମରେ ଆମେ ଯେତେବେଳେ ଗର୍ଭ ଅବସ୍ଥାରେ 32 କିଲୋଗ୍ରାମ ୟୁରିଆ ସହିତ 25 କିଲୋଗ୍ରାମ ଏମ୍ଓପି ସାର ଏବଂ ମଧ୍ୟମ ଏବଂ ବିଳମ୍ବ କିସମରେ 43 କିଲୋଗ୍ରାମ ୟୁରିଆ ସହିତ 33 କିଲୋଗ୍ରାମ ଏମ୍ଓପି ସାର ପ୍ରୟୋଗ କରିବା ଆବଶ୍ୟକ।
1: ଆଜ୍ଞା।
0: ଏଇ ତ ଗଲା, ଏଇଟା ହେଉଛି ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସ ହେଉଛି ମୁଖ୍ୟ ଖାଦ୍ୟ ସାର। ଏହା ଛଡ଼ା କେତେକ ଅଣୁସାର ଅଛି ଯେଉଁଟାକି ଧାନ ଫସଲରେ ନିତ୍ୟାନ୍ତ ଆବଶ୍ୟକ। ତା ମଧ୍ୟରୁ ଗୋଟିଏ ଆମର ହେଉଛି ଜିଙ୍କ ଏବଂ ସଲଫର।
1: ଆଜ୍ଞା।
0: ତେଣୁ ଆମେ ମୃତ୍ତିକା ପରୀକ୍ଷାରେ ଯଦି ଆମର ଆସୁଛି ଜିଙ୍କ ଏବଂ ସଲଫର କମ୍ ଅଛି, ତାହେଲେ ଆମେ 1 ହେକ୍ଟର ଜମି ପାଇଁ 20-25 କିଲୋଗ୍ରାମ ଜିଙ୍କ ସଲଫେଟ୍ ପ୍ରୟୋଗ କରିପାରିବା। ସେହିପରି ସଲଫର କମ୍ ଥିଲେ ଆମ ଜମିରେ ଆମେ ହେକ୍ଟର ପ୍ରତି 10 କିଲୋଗ୍ରାମ ସଲଫର ପ୍ରୟୋଗ କରିବା ଉଚିତ। ଏହାଦ୍ୱାରା ଆମର ଅମଳ ହ୍ରାସ ହେବ ନାହିଁ ଏବଂ ଆମେ ସଠିକ ଅମଳ ପାଇପାରିବା।
1: ତ ଆଜ୍ଞା, ବହୁତ ସୁନ୍ଦର ଭାବରେ ଆପଣ ବୁଝେଇଦେଲେ। ତ ଏଇଟା ଗୋଟେ କଥା ଆଜ୍ଞା, ଯେ ଆମର ଯେନ୍ ଚାଷୀ ଭାଇମାନେ ମ୍ୟାଟ୍କେ କାଁ କରି ପରୀକ୍ଷା କରିବେ ଆଜ୍ଞା?
0: ହଁ, ଆପଣ ଦେଖନ୍ତୁ, ଆମେ ସାର ପ୍ରୟୋଗ ଯେଉଁ କରୁଛୁ ସେଇଟା ମୃତ୍ତିକା ପରୀକ୍ଷା ଆଧାରରେ କଲେ ଆମେ ସଠିକ୍ ପରିମାଣରେ ସାର ଦେଇପାରିବା ଏବଂ ସେଇଟା ଆମର ଅମଳ ବୃଦ୍ଧିରେ ମଧ୍ୟ ସହାୟକ ହେବ। ଆମ ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଓଡ଼ିଶା ସରକାରଙ୍କ କୃଷି ବିଭାଗ ଅଧୀନରେ ଏକ ମୃତ୍ତିକା ପରୀକ୍ଷା କେନ୍ଦ୍ର ଅଛି ଯେଉଁଠି ଖୁବ୍ କମ୍ ମୂଲ୍ୟରେ ଆମର ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସ ସାରର ପରୀକ୍ଷା ହୋଇପାରୁଛି।
1: ଆଜ୍ଞା।
0: ତେଣୁ ଯଦି ଆମେ ଦେଖନ୍ତୁ, ଯେପରିକି ଆମେ ଯଦି ମୃତ୍ତିକା ପରୀକ୍ଷା କଲୁ, ଯଦି ଆମର ସେଥିରେ ଆସିଲା ଯେ ଆମର ମାଟିରେ ଧରନ୍ତୁ ଆମର ଯବକ୍ଷାରଜାନ କମ୍ ବୋଲି ଦର୍ଶାଯାଇଛି, ଫସ୍ଫରସ୍ ମଧ୍ୟମ ଧରଣର ଅଛି ଏବଂ ପଟାସ ସାର ଅଧିକ ଅଛି।
1: ଆଜ୍ଞା।
0: ତ ଏ ଜିନିଷ ଯଦି ଆମେ ଜାଣିପାରିବା, ଯଦି ଆମର ଯବକ୍ଷାରଜାନ ସାର କମ୍ ଦର୍ଶଉଛି, ତା ଅର୍ଥ ଆମେ ଯବକ୍ଷାରଜାନ ସାରକୁ ଯେତେବେଳେ ପ୍ରୟୋଗ କରିବା ତ 25% ଅଧିକା ଦେବା, ଅର୍ଥାତ୍ ଯେଉଁଟା ଆମର ଧରନ୍ତୁ 16 କିସମରେ ଥିଲା 60-30-30, ସେଇଟା ଆମେ ଯବକ୍ଷାରଜାନ 60 ଥିଲା ତ 75 କିଲୋଗ୍ରାମ ଆମକୁ ଦେବା ପାଇଁ ପଡ଼ିବ। ସେହିପରି ଫସ୍ଫରସ୍ ଯଦି ମଧ୍ୟମ ଅଛି, ତାହେଲେ ଆମକୁ ସେଇ ଅନୁମୋଦିତ 30 କିଲୋ ଦେବା ପାଇଁ ପଡ଼ିବ।
1: ଆଜ୍ଞା।
0: ଏବଂ ଯଦି ପଟାସ୍ ଅଧିକ ଅଛି, ତାହେଲେ ଆମକୁ 25% କମ୍ ଦେବା, ଅର୍ଥାତ୍ 16 କିସମରେ 30 କିଲୋ ଆମେ ପଟାସ୍ ପ୍ରୟୋଗ କରୁଥିଲୁ, ତ ସେ ଜାଗା ଆମେ 22.5 କିଲୋ ପଟାସ୍ ସାର ପ୍ରୟୋଗ କରିବା ଉଚିତ।
1: ଆଜ୍ଞା।
0: ସେହିପରି ଆମେ ମଧ୍ୟମ ଏବଂ ବିଳମ୍ବ କିସମରେ ମଧ୍ୟ ଆମେ ମୃତ୍ତିକା ପରୀକ୍ଷା ଅନୁଯାୟୀ ସାର ପ୍ରୟୋଗ କରିପାରିବା। ଦେଖନ୍ତୁ, ମୁଁ ଗୋଟେ ଉଦାହରଣ ଦେଉଛି, ଯେମିତି 16 କିସମ ଧାନରେ ଆମର ଧରନ୍ତୁ ଅନୁମୋଦିତ ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସ୍ର ପରିମାଣ ହେଉଛି 60-30-30 କିଲୋଗ୍ରାମ ପ୍ରତି ହେକ୍ଟର।
1: ଆଜ୍ଞା।
0: ଆଉ ଗୋଟେ ଉଦାହରଣ ମୁଁ ଦେଉଛି, ଦେଖନ୍ତୁ, ଯେମିତିକି ଜମିର ମୃତ୍ତିକା ପରୀକ୍ଷା ଆମେ କଲେ ଖିଲୁ ଆମେ, ଆମର ସେଥିରେ ଯବକ୍ଷାରଜାନ ପରିମାଣ କମ୍ ବୋଲି ଲେଖାହେଇଛି, ଫସ୍ଫରସ୍ର ପରିମାଣଟା ଧରନ୍ତୁ କମ୍ ମଧ୍ୟ ଲେଖାହେଇଛି ଏବଂ ପଟାସ୍ର ପରିମାଣଟା ମଧ୍ୟ ଧରନ୍ତୁ ମଧ୍ୟମ ଲେଖାହେଇଛି।
1: ଆଜ୍ଞା।
0: ତ ଆମର 16 କିସମରେ ଯଦି ଆମର ଅନୁମୋଦିତ ସାର ଯେଉଁଟା କହୁଛନ୍ତି 60-30-30 ଏବଂ ମୃତ୍ତିକା ପରୀକ୍ଷା କହୁଛି ଆମର ଯବକ୍ଷାରଜାନ କମ୍ ଏବଂ ଫସ୍ଫରସ୍ ମଧ୍ୟ କମ୍ ଏବଂ ପଟାସ୍ ହେଉଛି ମଧ୍ୟମ, ତେଣୁ ସେଇ ଜାଗାରେ ଆମେ ଯବକ୍ଷାରଜାନକୁ 60 କିଲୋ ପରିବର୍ତ୍ତେ ଆମେ 75 କିଲୋ ପ୍ରୟୋଗ କରିବା, ଫସ୍ଫରସ୍କୁ 30 କିଲୋ ପରିବର୍ତ୍ତେ ଆମେ 37.5 କିଲୋ ପ୍ରୟୋଗ କରିବା ଏବଂ ଯେହେତୁ ପଟାସ୍ ସାର ମଧ୍ୟମ ଅଛି ସେଟାକୁ ଆମେ 30 କିଲୋ ସମାନ ରଖିବା। ଅର୍ଥାତ୍ ଗୋଟିଏ ସରଳ ଭାଷାରେ ମୁଁ ବୁଝେଇ ଦେଉଛି, ଏ ଯେଉଁ ମୃତ୍ତିକା ପରୀକ୍ଷାରେ 3ଟି ପ୍ରକାର ପାରାମିଟର ଯେଉଁଟାକି ବ୍ୟବହାର କରାଯାଏ, ଗୋଟେ ହେଉଛି କମ୍, ଗୋଟେ ହେଉଛି ମଧ୍ୟମ, ଗୋଟେ ହେଉଛି ବେଶୀ। ଯେଉଁ ଖାଦ୍ୟ ସାରର ପରିମାଣ କମ୍ ବୋଲି ଦର୍ଶାଯାଉଛି ସେଠି ଆପଣ 25% ଅଧିକା କରି ପକେଇବେ, ଯଦି ମଧ୍ୟମ ଅଛି ତାହେଲେ ସେଟାକୁ ଆପଣ ସମାନ ରଖିବେ, ଅନୁମୋଦିତ ସାର ଯାହା ଆମର ଅଛି ସେଟା ପ୍ରୟୋଗ କରିବେ, ଯଦି ଆମର ଅଧିକ ଅଛି ଯଦି ଆମେ ଖାଦ୍ୟ ସାରଟାକୁ 25% କମ୍ କରି ପ୍ରୟୋଗ କରିବା ଉଚିତ। ସେହିପରି ଆମର ଯେଉଁ ଅଛି ଆମର ମଧ୍ୟମ ଏବଂ ବିଳଙ୍କି ସମାଧାନ, ସେଥିରେ ଆମର ଅନୁମୋଦିତ ସାର ହେଉଛି 80-40-40 କିଲୋ ଯବକ୍ଷାରଜାନ, ଫସ୍ଫରସ୍ ଏବଂ ପଟାସ୍।
1: ଆଜ୍ଞା।
0: ତେଣୁ ଯଦି ଆମର ଯବକ୍ଷାରଜାନ କମ୍ ରହିଲା, ଫସ୍ଫରସ୍ ମଧ୍ୟ କମ୍ ରହିଲା, ପଟାସ୍ ମଧ୍ୟ କମ୍ ରହିଲା, ତା ଅର୍ଥ ଆମେ ଏଇ ସବୁ ସବୁ ଯେଉଁ 80-40-40 କିଲୋଗ୍ରାମ ପ୍ରତି ହେକ୍ଟର ସାରକୁ ସବୁ ଜାଗାରେ 25% ବଢ଼େଇଦେବା।
1: ଆଜ୍ଞା।
0: ତେଣୁ 80-100 କିଲୋଗ୍ରାମ ଯବକ୍ଷାରଜାନ ଦେବା,
1: ଆଜ୍ଞା,
0: 40 ଆମେ 50 କିଲୋ ଦେବା ଫସ୍ଫରସ୍,
1: ଆଜ୍ଞା,
0: ଏବଂ ପଟାସ୍ ପାଇଁ 40 ଜାଗାରେ 50 ଦେବା।
1: ଆଜ୍ଞା।
0: ତେଣୁ ଏଇ 3ଟି କଥାକୁ ଚାଷୀ ଭାଇମାନେ ଧ୍ୟାନରେ ରଖନ୍ତୁ, ଯଦି ମୃତ୍ତିକା ପରୀକ୍ଷାରେ କମ୍ ଅଛି ଯେକୌଣସି ସାର ହେଉ, ସେ ଯବକ୍ଷାରଜାନ ହେଉ, ଫସ୍ଫରସ୍ ହେଉ କିମ୍ବା ପଟାସ୍ ହେଉ,
1: ଆଜ୍ଞା,
0: ତ ତାକୁ ଆମେ 25% ବଢ଼େଇଦେବା। ଯଦି ମଧ୍ୟମ ଅଛି ଆମେ ଯେଉଁ ଅନୁମୋଦିତ ସାର ପ୍ରୟୋଗ କରୁଛୁ ସେତିକି ପ୍ରୟୋଗ କରିବା, ଏବଂ ଯଦି ଅଧିକ ଅଛି ତାହେଲେ 25% ଆମେ କମେଇ ଦେଇପାରିବା।
1: ତ ଯାହା ହଉ ନାୟକ ଆଜ୍ଞା, ଆପଣ ଆମର ବୈଠକକେ ଆସିଲେ ଆରୁ ଆମର ଚାଷୀ ଭାଇମାନଙ୍କେ ଧାନ ଫସଲର କିସମ ଓ ମୃତ୍ତିକା ପରୀକ୍ଷା ଅନୁଯାୟୀ ଖାଦ୍ୟ ସାର

0: ପରିଚାଳନା ବିଷୟରେ କହିଲେ, ଆମର ଚାଷୀ ଭାଇମାନେ ଶୁଣିଲେ। ଆଉ ନିଶ୍ଚିତ ଭାବରେ ଆମେ ଆଶା କରୁଛୁ ଯେ ଆମର ଚାଷୀ ଭାଇମାନେ ଶୁଣିକରି ଆପଣ କଥାକେ ସେମାନଙ୍କର ଚାଷ କାମରେ ଲଗାବେ। ତ ଏତେ ସୁନ୍ଦର କଥା କହିଥିବାରୁ ଆମ ଅନୁଷ୍ଠାନ ତରଫରୁ, ଆକାଶବାଣୀ ତରଫରୁ ଆପଣଙ୍କୁ ଅନେକ ଅନେକ ଧନ୍ୟବାଦ ଆର ଜୁହାର ଆଜ୍ଞା।
1: ଜୁହାର ଆଜ୍ଞା, ଜୁହାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ଆଜ୍ଞା ଜ୍ଞାନ କୌଶଳର କଥା କହିଲେ, ନୂଆ ନୂଆ କଥା କହିଲେ, ଆମେ ଚାଷ କାମ ନେ ଲଗାଲେ ଆମର ଅଟା ନେବି ଦି ପଇସା ନେଇ ଛାଡ଼େ।
3: ହଁ, ନିଶ୍ଚେ ଲାପେ ମୁଁ ମାତର କ ଚାଷୀ ଭାଇ ଭଇନ ମାନଙ୍କର ସଙ୍ଗେ କଥା ହେବାର ସମୟ ବି ହେଲା।
1: ହଁ,
3: ମୁଇଁ ଚାଷୀ ଭାଇ ଗୋଟକେ ଭେଟିଥିଲି, କଥା ହି କରି ଆସିଛେ।
1: ହଁ,
3: କେନ୍ତା କରି ଚାଷବାସ କରୁଛନ୍ ତୁଇ ଶୁଣିଲେ ଅଧିକା ଜାଣିପାରବୁ।
1: ହଁ,
3: ଶୁନ ହେନ୍ତାଲେ।
1: ହଁ,
4: ଚାଷୀ ଦାଦା ଜୁହାର, ଆପଣଙ୍କର ପରିଚୟ ଟିକେ ଦେବେ ଦାଦା।
5: ମୋର ନାଁ ପ୍ରମୋଦ କୁମାର ଯୋଶୀ ସୁସିଆ, ପଞ୍ଚାୟତ ଖମାର ହଲଦି, ବ୍ଲକ ଗୋଲାମୁଣ୍ଡା।
4: ଚାଷୀ ଦାଦା ଆପଣ କେଁ କେଁ ଚାଷ କରୁଛନ୍?
5: ମୋର ଧାନ ହେସି, ମୁଗ, ତାପରେ ଚିନା ବାଦାମ, ଆଖୁ, ଏତିକି ତ କରୁଛେ ଏବେ। ଆରୁ
4: ଆପଣଙ୍କର ଏବେ ଜମିନେ କେଁ କେଁଟା ଚାଲିଛେ ଚାଷ?
5: ଏବେ ଆଖୁ ଅଛେ, ଚିନା ବାଦାମ ଅଛେ, ଧାନ ଏବେ ଫେର ବୁଣିଛୁ।
4: ଆଖୁ ଏଇଟା ଯେନ୍ ଚାଷ କରୁଛନ୍, ଏଇଟା କେନ୍ କିସମର ଚାଷ କରୁଛନ୍ ଦାଦା?
5: ଏଇଟା 62 ଯେନ୍ଟା ଅଛେ ସେଟା ଟୁପିଛେ ଏବେ।
4: କେନ୍ ମାସେ ନେ ଏଇଟା ଆଖୁ ଚାଷ ଆରମ୍ଭ କରୁଛନ୍?
5: ଜାନୁଆରୀ ଫେବୃଆରୀରେ ଆଖୁ ଲଗଉଛେ, ଆଉ ତାକେ ମାର୍ଚ୍ଚ ଏପ୍ରିଲ ମେ ଏତିକି ତ ପାଣି ତାକେ ଦରକାର ନା, ତାପରେ ବର୍ଷା ହଉଛି, ସେଟା ଟିକେ ମୋ ପ୍ରୋବ୍ଲେମ ହଉଛି।
4: ଆପଣଙ୍କର ଆଖୁ ଚାଷରେ କିନ୍ନର ପାଣି ମଡ଼ାସନ୍?
5: ଆଖୁ ଚାଷରେ କୁଆଁ ଗୋଟେ କରିଛେ, ସେ କୁଆଁରେ ପାଣି ଅଟିଗଲା ପରେ ଫେର ତାକେ ଆର୍ ସେ ପେନ୍ ପାଜରେ ଆର୍ ଥରେ ତାକେ ଦଉଛେ, ହେନ୍ତା ହେନ୍ତା କରି ଦିନକେ 2-3 କରି ପାଣି ସପ୍ଲାଏ କରୁଛେ।
4: ଓହୋ, ଆପଣଙ୍କର ଜମିରେ ପାଣିର ବ୍ୟବସ୍ଥା ନାଇଁ ନା କି?
5: ପାଣିର ବ୍ୟବସ୍ଥା ନାଇଁ ନା ପରେ, ସେଥିର୍ଲାଗି ତ ଗଭର୍ଣ୍ଣମେଣ୍ଟ ତରଫରୁ ଗୋଟେ ମୋତେ ବୋରୱେଲ୍ ଗୋଟେ ମିଳିତା ବୋଲେ ଭଲ ହେତା, ଗୋଟେ ସୁବିଧା ହେତା। ପାଣି ବହୁତ ପ୍ରୋବ୍ଲେମ ହେଉଛି।
4: ଡିପ୍ ବୋରୱେଲ୍ ଯେନ୍ କରବା ଲାଗି ଚାହୁଁଛନ୍, ଆପଣ ଟିକେ ଯୋଗାଯୋଗ କରତେ ଅଫିସ ମାନଙ୍କର ସାଙ୍ଗେ, ଯଦି କିଛି ସବସିଡି ଅଛେ ବୋଲେ ପାଇପାରତେ।
5: ନାଇଁ, ସବସିଡି ତ ଅଛେ ବୋଲି ମୁଇଁ ବି ଜାଣିଛେ, କିନ୍ତୁ ସେଟା 3-4 ଲୋକ ଜୁଟିଲା ବେଳେ ହେଉଛେ, ଏକଲା ଗୋଟେ ଲୋକ ନେଇ ଦେବାର ବୋଲି ସେଟା ପ୍ରୋବ୍ଲେମ ହେଉଛେ।
4: ଆପଣ କେତେ ଏକର ଖଣ୍ଡିକେ ଚାଷ କରୁଛନ୍ ଚାଷୀ ଦାଦା?
5: ମୋର ପାଣି ଅଭାବ, ସେଥିପାଇଁ ମୁଁ ଗୋଟେ ଏକର ବି କରୁଛେ, ନହେଲେ ଆର ଟିକେ ଅଧିକା ବି କରତି। ଗୋଟେ ଏକର କେତେ ପାଣି ପହଞ୍ଚେ ନେଇ ହେଉଛେ ନା।
4: ହଁ ହଁ ହଁ, ତ ମୁଗ ଚାଷ ଯେନ୍ କରସନ୍ ଆପଣ, ମୁଗ ଆପଣ କରି ସାରିଲା ନା?
5: ହଁ, ମୁଗ ହି ସାରି କରି ତାର ଉପରେ ଫେର ଏବେ ଧାନ ବୁଣିଲି ନା ମୁଗ।
4: ହଁ ହଁ, କେନ୍ କିସମର ମୁଗ ଚାଷ କରସନ୍?
5: ହ୍ୱାଇଟ କଲର ଯେନ୍ ମୁଗ ଯେନ୍ଟା, ଖରା ଦିନିଆଟା ଯେନ୍ଟା।
4: ହଁ ହଁ ହଁ, କେତେ ଖଣ୍ଡେ ଆପଣଙ୍କ ହେଲା?
5: 1.5 କ୍ୱିଣ୍ଟାଲ ଖଣ୍ଡେ ହେଲା, 3 କ୍ୱିଣ୍ଟାଲ ଖଣ୍ଡେ ହେବା କଥା, 1.5 କ୍ୱିଣ୍ଟାଲ ଭିତରେ ରହିଗଲା।
4: ଆପଣଙ୍କର ଯେନ୍ ଚିନା ବାଦାମ ଚାଷ ଯେନ୍ କରସନ୍, ଚିନା ବାଦାମ କେତେ ଏକର ଖଣ୍ଡେ କି କରୁଛନ୍?
5: ଚିନା ବାଦାମ ବି 1 ଖଣ୍ଡେ କରିଛେ।
4: ହଁ ହଁ ହଁ, ଏବେ ଚିନା ବାଦାମ ଚାଷ ଚାଲିଛେ?
5: ହଁ, ଚିନା ବାଦାମ ଚାଲିଛେ ଆଉ ଆଖୁ।
4: ହଁ ହଁ ହଁ, ଚିନା ବାଦାମ କେନ୍ କିସମର କରୁଛନ୍?
5: ଚିନା ବାଦାମ ଆମର ଦେଶିଆଟା ଯେନ୍ଟା।
4: ବିହନ କେନ୍ ନୁ ଆଣିଲେ?
5: ବିହନ ଆଗରୁ ଯେନ୍ଟା ଥିଲା ଘରଟାକେ ସେଟା ରୁପିଛେ ନା।
4: ହଁ ହଁ, ତ ଆପଣ ଯେନ୍ ଚିନାବାଦାମ ଚାଷ କରୁଛନ୍, କେନ୍ତା କରି ଚାଷ କରୁଛନ୍ ସେ ବିଷୟରେ ଟିକେ ଆମର ଚାଷୀ ଭାଇ ଭଉଣୀ ମାନଙ୍କୁ ଜଣେଇ ଦିଅନ୍।
5: ଚିନାବାଦାମ ଆଗ ଏଇ ଯେନ୍ ଟ୍ରାକ୍ଟରରେ ପୁରା କାଶ ଦେଇ ଦିଆ ହେଉଛି।
4: ହଁ,
5: କାଶ ଦେଇ ଦେଲା ପରେ ତାକେ ଫେର ଦେଶୀ ଲଙ୍ଗଳ ଲଗେଇ କରି ଆମେ ସେ ମଞ୍ଜିକେ ଖୋଲିକରି ମଞ୍ଜିକେ ଗେମେକ୍ସିନ୍ ଫେମେକ୍ସିନ୍ ଦେଇକରି ପ୍ରସ୍ତୁତ କରୁଛୁ।
4: ହଁ,
5: ଆଉ ତାପରେ ମଞ୍ଜି ଭିତେ ଭିତେ ଗୋଟେ ଗୋଟେ ଛାଡ଼ି ଆଣୁଛୁ ମଞ୍ଜି।
4: ହଁ,
5: ତାର ଉପରେ କପର ମାରି ଦେଉଛୁ।
4: ହଁ,
5: କପର ମାରି ଦେଲା ପରେ ସେ ଜମି ଟିକେ ଓଲ୍ଡ ଥିବା, ସେଟା ଆଗରୁ ପାଣି ମଡ଼େଇ ଦେଇଥିସୁଁ ଆରୁ ହଲ୍ କରିଦେଇଥିସୁଁ। ତାପରେ ଆଖିରି ସାରିଲା ପରେ 15-20 ଗଲା ପରେ ଫେର ଗୋଟେ ଥର ପେନ୍ ମାରି ଦେଇଦେସୁଁ। ହଏ, ତାପରେ ଏନ୍ତା ଟିକେ ଶୁଖି ଶୁଖି ଆସିଲା ବେଲେ ମାସେ ଗଲେ ଫେର ପେନ୍ ଟିକେ ଦେସୁଁ, ଏଇଟା ବି 3-4 ପେନ୍ ଦେବାର ପଡ଼ୁଛି।
4: ତ ଆପଣଙ୍କର କୁଆଁରେ ଯେନ୍ ପାଣି କମ୍ ହେଉଛେ ବୋଲୁଥିଲେ ସେଟା ପହଞ୍ଚି ଯାଇସି କେ?
5: ହଁ, ସେଟା ହେନ୍ତା ପହଞ୍ଚୁଛି, ସଫିସିଏଣ୍ଟ ନାଇଁ ହେବାର, ଆଡ଼ଜଷ୍ଟ କରିକି ପହଞ୍ଚା ହେଉଛେ।
4: ଚିନା ବାଦାମରେ କିଛି ରୋଗ ପୋକ ଲାଗ୍ସି କି?
5: ଚିନା ବାଦାମରେ ଲାଗ୍ସି, ମାଟି ଭିତରେ ଯେନ୍ଟା ଛୋଟିଆ ଛୋଟିଆ ପୋକ ଯେନ୍ଟା ମିଟି ଟିକେ ଲାଗ୍ସି, ତାର ଲାଗି ଥିମେଟ ଦେବାର ପଡ଼ୁଛି।
4: ଆପଣ କୃଷି ବିଶେଷଜ୍ଞ ମାନଙ୍କର ସାଙ୍ଗେ ପରାମର୍ଶ କରସନ୍?
5: ଭେଟସୁଁ, ଜମିକେ ଆସିଲେ ଯାଇକରି ଭେଟସୁଁ।
4: ଆପଣଙ୍କର ଗାଁକେ ଆସୁଛନ୍ ଜମିକେ କୃଷି ବିଶେଷଜ୍ଞ ଆଜ୍ଞା ମାନେ?
5: ହଁ, ଆସନ୍ ଆସନ୍, ଆମର ଭେଡ଼ବୁଲୁ ଆଜ୍ଞା ଆସନ୍।
4: ଆପଣଙ୍କେ କିଛି ନୂଆ ଜ୍ଞାନ କୌଶଳ ବିଷୟରେ ବତାସନ୍ କି?
5: ହଁ, କହେସନ୍ ଦେସନ୍।
4: ଆପଣ ସେ ପୁରୁଣା ପଦ୍ଧତିରେ ଚାଷ କରୁଛନ୍ କି କିଛି ନୂଆ ପଦ୍ଧତିରେ ବି ଚାଷ କରୁଛନ୍?
5: ଆମର ପୁରୁଣା ବି ଚାଲିଛେ, ନୂଆ ବି ଚାଲିଛେ।
4: ତ ଏଇ ଚିନା ବାଦାମ ଯେନ୍ କହିଲେ ଆଜ୍ଞା, ଏଇଟା ଆପଣ ଅମଲ କେବେ କରୁଛନ୍ ଚିନା ବାଦାମର?
5: ଚିନା ବାଦାମ ଫାର୍ଷ୍ଟ ଆମେ ଥରେ ଜୁନ୍ ଲାଷ୍ଟ ଆଡ଼କେ ଗୋଟେ ଥର ବୁଣୁଛୁ, ଆଉ ତାପରେ ଜାନୁଆରୀ ଫେବୃଆରୀ ଗୋଟେ ଥର ବୁଣୁଛୁ।
4: ଜୁନ୍ ମାସେ ବୁଣିଲେ ସେଟା କେବେ ହେଉଛେ?
5: ଜୁନ୍ରେ ବୁଣିଲେ ସେଟା ହେଉଛି 4 ଲାଗୁଛି, ଅକ୍ଟୋବର ନଭେମ୍ବରରେ ହେଉଛି ଗୋଟେ ଥର।
4: ଫେବୃଆରୀ ମାସେ ନେ ବୁଣିଲେ ଏବେ ହେଉଛି?
5: ହଁ, ଏବେ ହେଉଛି।
4: ହଁ ହଁ ହଁ, ଆପଣ ବିକ୍ରି

0: ଭୁଗଟା କେନ୍ତା କରି କରୁଛନ୍ ଆଜ୍ଞା? ଚିନା ବାଦାମର
1: ଆମେ ଇମାନକେ ଦଉଛୁଁ, ବଞ୍ଜିଆ ମାନକେ ଦେଇ ଦଉଛୁଁ, ଆଉ ନହେଲେ ତ ଇଟା ସୁବିଧା ନାଇଁ ନା ବିକ୍ରି ବଟାର, ବଞ୍ଜିଆ ମାନକେ ଦେଇ ଦେସୁଁ।
0: ଆପଣଙ୍କ ଠିକ୍ ଲାଭ ହଉଛେ ତ ଆଜ୍ଞା?
1: ଆମକେ ଟିକେ ବର୍ଷା ଦିନଟା ଟିକେ ହେତ୍କି ଲାଭ ନେଇ ହୁଏ, ଏବେ ଯେନ୍ କରସୁଁ ଖରା ଦିନଟା ଏଇଟା ଟିକେ ଅଧିକା ଅମଲ ହେସି ଆମର।
0: କଥା ନେ ଅଛେ ଚାଷୀ ଦାଦା, ଚାଷ କାମ ଯାହାର କେଡ଼େ ସୁଖ ତାହାର, ଆପଣ ଚାଷ କରି କରି କେତେ ସୁଖ ପାଉଛନ୍ ଟିକେ କହନ୍ ସେ ବିଷୟ ନେ।
1: ସୁଖ ମିଳୁଛି, ଭଲ ସୁଖ ଶାନ୍ତି ମିଳୁଛି, ପରିଶ୍ରମ ଟିକେ କରିବା ପଡ଼ୁଛି, ଏନ୍ତା ପରିଶ୍ରମ ନେଇ କଲେ ବି ତ କିଛି ନେଇ ମିଳେ, ସୁଖ ଶାନ୍ତି ପାଇଁ ପରିଶ୍ରମ ବି ଦରକାର।
0: ଏବେ ଗୋଟେ କଥା କହନ୍ ଦାଦା, ଆମର ଯେନ୍ ଯୁବକ ଯୁବତୀ ମାନେ ଅଛନ୍, ସେମାନେ ଧୀରେ ଧୀରେ ପାଠ ପଢ଼ି ସାରିଲା ପରେ ଆଉ ଚାଷ କାମ ନେ ମନ ନେଇ ଦେଇକରି ବାହାରକେ କାମ କରି ଯିବା ଲାଗି ଚାହୁଁଛନ୍, ସେମାନଙ୍କର ଲାଗି ବି କିଛି ଆପଣ ବାର୍ତ୍ତା ଦିଅନ୍।
1: ଦେଖନ୍, କଥାରେ ତ ଅଛେ ଜୟ ଯବାନ ଜୟ କିଷାନ, ଆମେ ଯଦି ବସିଦେମା କିଛି ନେଇ ହୁଏ, କିଛି ଗୋଟେ କର୍ମୁ ବୋଲେ ଆମେ ଉପାୟ କଲେ ତ ହେବା, ଆମେ ସରକାରୀ ସୁବିଧା ଯେନ୍ଟା ମିଳୁଛି ତାର ଫାଇଦା ଆମେ ଉଠାମୁ ବୋଲି ତ ହେବା।
0: ଯାହା ହଉ ଚାଷୀ ଦାଦା, ଆପଣ ଆମକେ ସମୟ ଦେଲେ ଆର୍ ଆମର ଚାଷୀ ଭାଇ ବହିନ ମାନକେ ଆପଣଙ୍କ ନିଜର ଅଭିଜ୍ଞତାରୁ କହିଲେ ଆପଣ କେନ୍ତା କରି ଚାଷ କରୁଛନ୍, ଆପଣ କେନ୍ତା କରି ଚାଷ କରି କରି ଖୁସି ନେ ରହୁଛନ୍, ସେଟା ବି ଆପଣ ଜଣାଲେ। ଆପଣଙ୍କେ ଆମର ଆକାଶବାଣୀ ତରଫରୁ ବହୁତ ବହୁତ ଧନ୍ୟବାଦ ଆଉ ଜୁହାର
1: ଜୁହାର ଜୁହାର।
2: ଶୁଣିଲି ନାନୀ, ଯେନ୍ ପ୍ରକାର ଆମର ଚାଷୀ ଦଦାକେ ଗୁଟେ ଗୁଟେ କରି ପଚାରି ଦେଲୁ, ଦଦା ବି ସବୁ କଥା କହିଦେଲେ।
0: ହଁ, କେତେ ସୁନ୍ଦରା କରି ତାକର ଯେନ୍ ଚାଷ କରୁଛନ୍ ସବୁ ଗୁଟେ ଗୁଟେ କରି ବତାଲେ। ମୁଇଁ ଧନ୍ୟବାଦ ଦେଇଥିଲି, ତୁଇ ବି ଧନ୍ୟବାଦ ଗୁଟେ ଦେ,
2: ମୋର ତରଫ ବି ଗୁଟେ ଧନ୍ୟବାଦ।
0: ହଁ ମାତର କ, ସମିଆ ହି ଗଲା ରେ ଭେ,
2: ବେଲ ତ ହେଲା ବୋଲନ,
0: ବେଲ ହେଲେ ବୈଠକ ଛାଡ଼ବାକେ ପଡ଼ବା
2: ପଡ଼ବା।
0: ଯିବା ଆଗନୁନ ଆମର କାର୍ଯ୍ୟକ୍ରମ ଯେନ୍ ଶୁଣୁଛନ୍ ଆମର ଚାଷୀ ଭାଇ କକା ଦଦା ମା ଭଉଣୀ ମାନେ ସବକେ ଗୁଲାପି ନାନୀ
2: ଆର ମୁଇଁ ଗୁରୁବାରୁ ଦଦାର
0: ଜୁହାର।

ଆକାଶବାଣୀ ଭବାନୀପାଟଣା ଶ୍ରୋତାବନ୍ଧୁ, ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ଦେଶ ବନ୍ଦନା। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ପ୍ରଫୁଲ୍ଲ କର।

ଶ୍ରୋତା ବନ୍ଧୁ, ଆପଣମାନେ ଶୁଣୁଥିଲେ କେତୋଟି ଦେଶ ବନ୍ଦନା, ଆକାଶବାଣୀ ଭବାନୀପାଟଣା। ବର୍ତ୍ତମାନ ପ୍ରଚାର କରୁଛୁ କେତୋଟି ହିନ୍ଦୀ ଭକ୍ତିଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ଗାଇଛନ୍ତି ଶିଳ୍ପୀ ପଣ୍ଡିତ କୁମାର ଗନ୍ଧର୍ଭ।

ଶୁଣୁଥିଲେ କେତୋଟି ହିନ୍ଦୀ ଭକ୍ତି ଗୀତ। ଆକାଶବାଣୀ ଭବାନୀପାଟଣା ଆମର ପରବର୍ତ୍ତୀ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। କିଛି କ୍ଷଣ ମଧ୍ୟରେ

ଏ ଦଳ ଯାଏଁ କାର୍ଯ୍ୟକ୍ରମ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ, ଆକାଶବାଣୀ ଭବାନୀପାଟଣା। ଶ୍ରୋତାବନ୍ଧୁ ବର୍ତ୍ତମାନ ଶୁଣନ୍ତୁ ଅନୁରୋଧରେ ହିନ୍ଦୀ କଥାଚିତ୍ରର ଗୀତ। କାର୍ଯ୍ୟକ୍ରମର ପ୍ରଥମ ଗୀତଟିକୁ ନେଇଛୁ ଦିଲ୍ ସେ କଥାଚିତ୍ରରୁ। କଣ୍ଠଦାନ କରିଛନ୍ତି ସୁଖିନ୍ଦର ସିଂ ଓ ସ୍ୱପ୍ନା ଅବସ୍ତି। ଏ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଜ୍ୟୋତି ଶିବମ ଗୁଡ଼ୁ ଏବଂ ବାବୁ କଲମପୁର କଳାହାଣ୍ଡିରୁ।

କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ସୋଲିଆ ମଣ୍ଟୁ ଏବଂ ବାବୁଲା ସୋର ବାଲେଶ୍ୱର ଜିଲ୍ଲାରୁ କଥାଚିତ୍ର ତ୍ରିଦେବ କଣ୍ଠଦାନ କରିଛନ୍ତି ଅମିତ କୁମାର ଓ ସ୍ୱପ୍ନା ମୁଖାର୍ଜୀ।

କାର୍ଯ୍ୟକ୍ରମର ଶେଷ ଗୀତଟିକୁ ଶୁଣିବା ପାଇଁ ଅନୁରୋଧ କରିଛନ୍ତି ଟୁନି ଲିନା ଭରତ ବେତଡ଼ା ଭଦ୍ରକ ଜିଲ୍ଲାରୁ। କଥାଚିତ୍ର ସମୁଦର। କଣ୍ଠଦାନ କରିଛନ୍ତି ଲତା ମଙ୍ଗେସ୍କର ଓ କିଶୋର କୁମାର।